ଆକାଶବାଣୀ କେନ୍ଦୁଝର, ଆଜି ରବିବାର 1948 ଶତାବ୍ଦ, ଆଷାଢ଼ ମାସର 21 ଦିନ, ଇଂରାଜୀ 2026 ମସିହା ଜୁଲାଇ 12 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58 ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ସବୁ କୁସଂସ୍କାର ସବୁ ଅଜ୍ଞାନତା ଦୂର ହେଉ ଆଜି, ପବିତ୍ର ହେଉ ସବୁ କର୍ମ ମୋର ତୁମ୍ଭରି ଆଶିଷ ଲଭି, ସବୁ ବାକ୍ୟ ମୋର ପବିତ୍ର ହେଉ ସତ୍ୟ ପଥେ ରହେ ମୁହିଁ, ତୁମ୍ଭରି କରୁଣା ତୁମ୍ଭ ଆଲୋକରେ ଆଲୋକିତ ହେଉ ମୋହି। ଏଇ କାମନା ସହ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତ, ସ୍ନେହଲତା ମହାନ୍ତିଙ୍କ ଗୀତ ରଚନାରୁ ସ୍ୱରୂପ ଚକ୍ରବର୍ତ୍ତୀ ଏବଂ ମହାପାତ୍ର ମିନତୀ ଭଞ୍ଜଙ୍କ ଦ୍ୱୈତକଣ୍ଠରେ।

0: ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶେଷ ହେଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆକାଶବାଣୀ କଟକ, ଅନୁଚିନ୍ତା। ନିବେଦନ କରିଛନ୍ତି ତୀର୍ଥାନନ୍ଦ ମିଶ୍ର।

କିଏ ଖୋଜିଦେବ ମୋ ରଙ୍କୁଣୀ ଧନକୁ, କେଉଁଠି ହଜିଛି ସେ ମହାଧନ, କେଉଁଠି ପାଇବି ମୁଁ, ଦୟାକରି କୁହନ୍ତୁ ପତି ମହାପାତ୍ରେ, ପୁଷ୍ପାଳକେ ଦୟିତାପତିଏ। ଡାକି ଡାକି ଥକି ପଡ଼ିଲିଣି ମୁଁ ପଡ଼ ପଣ୍ଡାଏ, ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀମୁଖ, ନନ୍ଦୀ ଘୋଷରେ ଚକା ଅପସର ଲାଗି ହେଲାବେଳେ, ଆଡ଼ ଚାହାଣିରେ ଚାହୁଁଛନ୍ତି ନା ସେ। ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ, ଖୋଜି ସମ୍ବାଦ ଦେଲା ଯାଇ ମହାର୍ଜାଙ୍କୁ, ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ। ବିଚରା ବାଲୁବନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ, ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ। ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆହ କ'ଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠାବା କରିବ କିଏ। ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା ପାଇଁ। ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା, ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ, ପ୍ରଭୁ କେଉଁ ରୂପରେ ଅବତରଣ କରିବେ। ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା। ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ, ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାର୍ଜା। ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି, ପୁଣି ପ୍ରତୀକ୍ଷା, ପୁଣି ପ୍ରଭୁ ଖୋଜା। ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରିପାରୁନାହାନ୍ତି ଯେ ମହାର୍ଜାଙ୍କର ଅକ୍ଷୁଭିଣୀ ସେନା, ସମସ୍ତ ପ୍ରୟାସ ବିଫଳ ହେଉଛି। ଭଗବତ ଶକ୍ତି ନିକଟରେ ମାନବ ଶକ୍ତିର ଏକି କରୁଣ ପରିଣତି ସତେ। ଦୀର୍ଘକାଳ ସମୁଦ୍ରର ବାଲୁକା ରାଶିରେ ପ୍ରାୟ ଉପବେଶନରେ ଧାରଣା ଦେଲେ ରାଜା ରାଣୀ। ଶେଷରେ ଭକ୍ତର ବ୍ୟାକୁଳ ନିବେଦନରେ ଭଗବାନଙ୍କ ଶୂନ୍ୟପୁର ଥରି ଉଠିଲା। ଆରମ୍ଭ ହେଲା ଶୂନ୍ୟବାଣୀ, ଆହେ ଇନ୍ଦ୍ର ଦ୍ୟୁମନ ଏ ନୁହେ ଚନ୍ଦନ ଦାରୁ, ଏ ଯେ ମୋରି ପିଣ୍ଡ, ଅଚଳ ମହାମେରୁକୁ ତୁ ସେନା ତୁଳି ପାରିବେ ନାହିଁ ରେ, ମୁଁ ନିଜେ ନିଜେ ବିଜେ କରିବି। ଗୋଟିଏ ପାଖରେ ବସୁ ବ୍ରାହ୍ମଣ, ଆଉ ଗୋଟିଏ ପାଖେ ବସୁ ଶବର, ଖାଲି ଟିକିଏ ହାତ ପକେଇ ଦିଅନ୍ତୁ, ବାସ୍ ଦେଖିବୁ ବିନୁ ପଦୟ ଚଲହି ପାଦ ନଥାଇ କିପରି ମୁଁ ଅବଲୀଳା କ୍ରମେ ଗତି କରିବି। ଦାରୁରେ ବିଗ୍ରହ ନିର୍ମାଣ କରିବାକୁ ମହାର୍ଜାଙ୍କୁ ଶିଳ୍ପୀ ଖୋଜିବାକୁ ପଡ଼ିଲାନି, ଆପେ ଆପେ ପହଞ୍ଚିଗଲେ ବୁଢ଼ା କାରିଗର। ଅବଧି ପୂରିବାକୁ ଅପେକ୍ଷା କରାଇ ମନ୍ଦିର ଦ୍ୱାର ରୁନ୍ଧି ମୂର୍ତ୍ତି ଗଢ଼ି ବସିଲେ ସେ। ମାତ୍ର କିଛିଦିନ ପରେ ପ୍ରଭୁଙ୍କ ମାୟାରେ ବିଚଳିତ ମହାର୍ଜା ଅବଧି ପୂରିବା ପୂର୍ବରୁ ଫିଟାଇ ଦେଲେ ଦ୍ୱାର। କାହାନ୍ତି ସେ ବୃଦ୍ଧ କାରିଗର, ଆଖି ଆଗରେ ଏ କ'ଣ ଅଧା ଗଢ଼ା ତିନି ଦିଅଁ? ଏତିକିରେ କ'ଣ ତାଙ୍କୁ ଖୋଜିବା ଲୀଳା ସରିଗଲା? ନା, ଏ ତ ଖୋଜିବାର ଆରମ୍ଭ। କେତେ ବାଗରେ କେତେ ଢଙ୍ଗରେ ସାରା ଜଗତ ଖୋଜିଲା ତାଙ୍କୁ। କେତେବେଳେ ଯବନ ଆକ୍ରମଣରେ ପାତାଳି ହେଲେଣି ତ, ଆଉ କେତେବେଳେ ସୁଦୂର ଚିଲିକାର କେଉଁ ଅପନ୍ତରା ଚଟି ଘରେ ଅଗୁରୁ ଚନ୍ଦନ ଦୟଣା ଆଉ ତୁଳସୀର ମହମହ ଗନ୍ଧ ମହକେଇଲେଣି। ଆଉ କେତେବେଳେ ବା କେଉଁ ନା କେଉଁ ବିଷର ମହାନ୍ତିର ମୃଦଙ୍ଗ ଭିତରେ ଆତ୍ମଗୋପନ କଲେଣି। ଏଇ ପାଇ

ହରାଇବାର ଲୁଚକାଳି ଖେଳ ଜାରି ରହିଛି ଆଜି ଯାଏ। ସଂସାର ସାରା ଖୋଜି ଖୋଜି ନୟାନ୍ତ ହେଲେ କାହାନ୍ତି ମହାପ୍ରୁ, ଠକ ଠାକୁର ଠକି ଦେଇ ଚାଲି ଯାଆନ୍ତି ଆଉ ଫେରିବାର ନାଁ ନ ଧରି। ତେବେ ଲାଭ କ'ଣ ତାଙ୍କୁ ଏତେ ଖୋଜି, ନ ଖୋଜିଲେ ଚଳନ୍ତା ନାହିଁ ନା? ଯେମିତି ହେଲେ ଖୋଜିବାକୁ ପଡ଼ିବ, ପାଇସାରିବା ପରେ ପୁଣି ଆଉ ଥରେ ହରାଇବାକୁ ପଡ଼ିବ, ପୁଣି ଖୋଜିବା ପୁଣି ହରାଇବା। ଏହି ଅସମାହିତ ଛକିଶୂନ ଖେଳରୁ ସୁଧି ଜନେ ନିସ୍ତାର ନାହିଁ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପରପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନକରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ 3 ଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগাঁতু। 45:45 সেমিটর আকার গাত খোলি উপকূল অঞ্চলের 7.5:7.5 মিটর এবং আভ্যন্তরীণ অঞ্চলের 6:6 মিটর এবং অনুর্বর জমিরে 4:4 মিটর দূরের চারা রোপণ করতু। প্রতি একরের প্রায় 70-80টি চারা রোপণ করতু।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଏଥିରେ ଶୁଣିବେ ସାନ୍ତାଳୀ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ସମୀର ଚୈତନ୍ୟ ଟୁଡୁ ଏବଂ ସାଥୀ। ଆଜି ରାତି 7ଟାରେ ପ୍ରଚାର କରିବୁ ଶ୍ରୋତା ମଞ୍ଚ। ଏଥିରେ ଶୁଣିବେ ସାକ୍ଷାତକାର ବଳରାମ ସୋତାର ଏବଂ ସନ୍ତୋଷ ମଲ୍ଲିକଙ୍କ ସହ। ରାତି 7:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8 ସମୟରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ଏକ ସାକ୍ଷାତକାର ପୁରୀ ସିଡିଏମ୍ଙ୍କ ସହ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ରଙ୍ଗ ବେରଙ୍ଗ କାର୍ଯ୍ୟକ୍ରମ, ହାସ୍ୟରସାତ୍ମକ ଏହି କାର୍ଯ୍ୟକ୍ରମର ଉପସ୍ଥାପନରେ ଅଛନ୍ତି ତୁଷାର ସାମନ୍ତ ଏବଂ ସସ୍ମିତା ବାରିକ। ରାତି 10 ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖର ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67 ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70 ଓଡ଼ିଆ ଗୀତ ସେ ଗାଇବା ସହ 1986 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ 8,99,00,000 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ 3 ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି 10 ଅର୍ପଣ କରାଯାଇଛି। ଆସନ୍ତା 16 ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି।

0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରିକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍, ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନିରୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା ନଳିକାଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ, ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ, ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ, କ୍ରୋଧ, ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ। ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍, କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା, ମହୁମାଛି, ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନହାଲାନ୍ସ ଯୋଗୁଁ ଏ ପ୍ରକାରର ଅଭିପାତ ହୋଇଥାଏ। ଏହାର ଚିକିତ୍ସା ଚିକିତ୍ସକଙ୍କ ଦ୍ୱାରା କରାଯିବା ଆବଶ୍ୟକ। ସକ୍ ବା ଅଭିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର। ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ। ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ। ରକ୍ତ ସ୍ରାବ କିମ୍ବା ବାନ୍ତି ହେଲେ ସେ ସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ। ବୋତାମ ଖୋଲି, ବେଲ୍ଟ ଖୋଲି, ପୋଷାକ ଢିଲା କରିଦିଅନ୍ତୁ। ବେକ, ଛାତି, ଅଣ୍ଟା ଚିପି ନ ହେବା ଆବଶ୍ୟକ। ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର। ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ। ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ। କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ, ଫଳରେ ରକ୍ତକ୍ଷରଣ ଅଧିକ ହୁଏ। ଅନ୍ୟାନ୍ୟ କ୍ଷେତ ସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ରକ୍ତକ୍ଷରଣ ହେଉଥିଲେ ତଦ୍ ଅନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ। ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ। ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ, କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ। ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ। ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ। ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଙ୍ଘାତିକ ହୋଇପାରେ, ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଅଭିପାତ ଅବସ୍ଥା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର କୈଳାସନାଥ ଶାସ୍ତ୍ରୀ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସ ଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ବିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000ରୁ ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ଦଶନ୍ଧି ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000ରୁ ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏଆର୍ ରେହମାନ୍ଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୁଓକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଜଣଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ଜଣ ପୁରୁଷ ଏବଂ 2 ଜଣ ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ଜଣ ତାମିଲନାଡୁରୁ ହୋଇଥିବା ବେଳେ 3 ଜଣ ଆନ୍ଧ୍ରପ୍ରଦେଶ ଏବଂ 2 ଜଣ କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 ତାରିଖରେ 2 ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ଜଣ ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଜଣ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000ରୁ ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣି ଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବିନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21 ବର୍ଷୀୟ ଲିଣ୍ଡା ନୋସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭର୍ରେ 3 ୱିକେଟ୍ ବିନିମୟରେ 257 ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ 8 ୱିକେଟ୍ ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ସକାଳେ ମିଆମି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ନରୱେକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲରେ ପହଞ୍ଚିସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୋସ୍କୋଭା। ସମ୍ବାଦ ଶେଷ ହେଲା।

0: ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଆନନ୍ଦ ମୁର୍ମୁ, ଡାକିନୀ ମାଝି ଏବଂ ସାଥୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ୍ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: हे प्रभु, ए मासरे भी एते इलेक्ट्रिक बिल केमिति देबी?
4: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोर एते चिंता काहे कि जे मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
3: सतरे भाई?
4: हां भाई, मात्र 1875 टंका रे, पुणी एथिरे वार्षिक 5,000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नाही।
3: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
5: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତେ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟ ସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେଇ ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ। ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ବଡ଼ସିଂହାର ଭୋଗ ହୋଇ ଦିଅ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଡ଼ବାଡ଼ରେ ତିନିଟା ପଂକ୍ତି ଲାଗିକିରି ଭୋଗ ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପଂକ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପଂକ୍ତି ଲାଗି ଭୋଗ ହୋଇଥାଏ, ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ ରାମ ଏବଂ କୃଷ୍ଣ ଏହିଭଳି ତିନିଟା ପଂକ୍ତି ହୋଇଥାଏ, ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇବେଢ଼ ପଂକ୍ତି ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନମୋହନ ତାଙ୍କର ପଂକ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହେଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ।

ତ ବିଭିନ୍ନ ପ୍ରକାର ପିଠା ଯଥା ଆପଣଙ୍କର ଚଢ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହେଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡି ଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଯେଉଁଭଳି ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ, ହୁମଇ ପାଞ୍ଚ ଜଣ ବଡ଼ୁସୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳିଆ ଭାବରେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ଛତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହୋଇ ବଡ଼ଛତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆରମାନେ ହିଁ କରିଥାନ୍ତି, ସେମାନେ ହେଲେ ପିଠାସୁଆର। ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା କି ଚଢ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର କରିଥାନ୍ତି, ସରୁ ଚକୁଳି କରିଥାନ୍ତି ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଇଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା ଏବଂ ପୁର କରିଥାନ୍ତି, ଯେଉଁ ପିଠାମାନଙ୍କରେ ପୁର ଦିଆ ହୁଏ ସିଏ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ, ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି, ସାଧାରଣ, ଓରିଆ, ଏଇଗୁଡ଼ାକ ସବୁ। ତୁଣସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, ଖିରିସା ଆଉ କାନିକା ଏଇସବୁ ଭୋଗ ପ୍ରସ୍ତୁତି କରିଥାନ୍ତି।

0: ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନ ହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳି ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ଚନ୍ଦନ ଲାଗି, ବଡ଼ ସିଂହାର ହୁଏ, ତାପରେ ପହୁର ଆଳତୀ ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁକା ଦଶ ଜଣ ସେବକ ଆବଶ୍ୟକ ହୋଇଥାନ୍ତି। ଆଠ ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁ ଭୁଆ, ଯେ ବିରୁ ବୋହିକିରି ଆଣିବ, ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକିରି ପାଣି ଦେବ। ଏଇଭଳି ଭାବେ ଦଶ ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱାରମାନେ ପ୍ରସ୍ତୁତ କରିଥାନ୍ତି, ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣାଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡ଼ିଥାଏ ତା ଉପରେ, କାହିଁକିନା ଯେଉଁ ଗୁଡ଼ାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହେବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ, ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
2: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ ସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାରି ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ, ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କଲାପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନମୋହନ ବଟତଳ ପାଲିଙ୍କିରେ ବିଜେ କଲାପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:45 ପ୍ରଚାର କରୁଛୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଇଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ଅଛନ୍ତି ଜ୍ୟୋତିରାଣୀ ପଣ୍ଡା।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
1: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
4: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
3: ସତରେ ଭାଇ?
4: ହଁ ଭାଇ, ମାତ୍ର 1875 ଟଙ୍କାରେ।
3: ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
4: ଆଜ୍ଞା ହଁ,
3: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718ରେ ଯୋଗାଯୋଗ କରନ୍ତୁ।
5: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
6: ଇଏ ସୌଦାର 15,000, ପରିବାର 2,000।
5: ଆଉ ଲାଇଟ ବିଲ୍?
6: ଏବେ 0 ପଇସା କେମିତି ଦେବି?
5: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
6: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
7: ଘରେ ଘରେ ସୂର୍ଯ୍ୟ ଘର।
8: एक प्रकार से पीएम जय अब गरीबों की जय बन गई है।

ଏବେ ତ ଆମର ବର୍ଷା ଦିନ ଚାଲିଛି, ମନେ ରଖ ଯୋଉ ପାଣି ପିଉଛ ତାକୁ ଟିକେ ଫୁଟେଇକି ଥଣ୍ଡା କରିକି ପିଇବ। ବ୍ଲିଚିଂ ପାଉଡର ପକେଇ ବିଶୋଧିତ ହେଇଥିବା ପାଣି ନହେଲେ ହାଲୋଜିନ ବଟିକା ପକା ହେଇଥିବା ପାଣିକି ବ୍ୟବହାର କରିବ। ଖାଇବା ଆଗରୁ ଶୌଚ ଯିବା ପରେ ଭଲ ଭାବରେ ସାବୁନରେ ହାତ ଧୋଇବ। ପିଲାମାନେ, ଆଉ ଖୋଲା ଜାଗାରେ ଯୋଉ ବିକ୍ରି ହେଉଛି ଖାଇବା ଜିନିଷ ନା, ଏଇ ଯେମିତି ଦହିବରା, ଚାଟ, ଗୁପଚୁପ, ଏସବୁକୁ ଜମା ବି ଖାଇବନି। ମାଗଣାରେ ଦେଲେ ବି ଖାଇବନି। ଏଇ ଦିନରେ ସବୁ ଦେହ ଖରାପ ହେଉଛି ନା, ଆଉ ଥଣ୍ଡା ଲସି ସରବତ ଆକୁ ଜମା ବି ପିଇବନି। ଥଣ୍ଡା ପରା, ପୁଣି ଥଣ୍ଡା କାଶ ଆମକୁ ଧରିବନି। ଜ୍ୱର, ଝାଡ଼ା, ବାନ୍ତି ଏସବୁ ଲକ୍ଷଣ ଥିବା ପିଲା, ବୟସ୍କ ବ୍ୟକ୍ତି କି ରୋଗୀ ଲୋକ ତାଙ୍କୁ

0: ଡେଙ୍ଗୁ ପର୍ଯ୍ୟନ୍ତ, ପୁଣି ନାନା ରୋଗ। ତେବେ ଯେଉଁ ରଥଯାତ୍ରା ଆଗକୁ ଆସୁଛି, ଆମେ ରଥଯାତ୍ରା ନିହାତି ବୁଲିଯିବା। ଆଉ ଏଇ ରଥଯାତ୍ରା ଭିଡ଼ରେ ଯଦି କିଏ ଅସୁସ୍ଥ ଅନୁଭବ କଲା, ତାହେଲେ ତାକୁ ଆମେ ଆଶୁ ଚିକିତ୍ସା କେନ୍ଦ୍ରକୁ ନେଇଯିବା, ଡାକ୍ତରଙ୍କୁ ପରାମର୍ଶ କରାଇବା। ଆମ୍ବୁଲାନ୍ସ ସେବା ପାଇଁ 108 ଆଉ ସ୍ୱାସ୍ଥ୍ୟ ସୂଚନା ପାଇଁ 104, ତାକୁ ଯଦି ଆମେ ଫୋନ୍ କରିବା ନା, ସେମାନେ ଆସିକି ନିଶ୍ଚିତ ଭାବରେ ଆମକୁ ସାହାଯ୍ୟ କରିବେ। ହେଲା, ଜମା ଡରିବାନି, ଆଉ ଏଇ ସମୟରେ ବର୍ଷାରେ ଭିଜିବାନି। ବର୍ଷାରେ ଭିଜିଲେ ଆମକୁ ଥଣ୍ଡା କାଶ ହେବ, କେତେ ଜାଗାରେ ସାପ କାମୁଡ଼ିବାର ଖବର ମଧ୍ୟ ମିଳୁଛି। ଟିକେ ଜଗିକି ରହିବା, ହେଲା, ମଶାରୀ ଭିତରେ ଶୋଇବା। ଆଉ ଯଦି କିଛି କାମୁଡ଼ି ଦେଲା ଭଳିଆ ଲାଗିଲା, ତାହେଲେ ସାଙ୍ଗେ ସାଙ୍ଗେ ବଡ଼ ଲୋକଙ୍କୁ ଡାକିକି କହିବା, ଜମା ବି ଲୁଚେଇବାନି, ହେଲା। ଆଉ ଏ ସମୟରେ ଘଡ଼ଘଡ଼ି ବିଜୁଳି ମାରିକି ବି ବର୍ଷା ହେଉଛି। ଶୁଣ, ଘଡ଼ଘଡ଼ି ଶବ୍ଦ ଶୁଣିଲେ ଆମେ ଯଥାଶୀଘ୍ର ପକ୍କା ଘର ଭିତରକୁ ଚାଲିଯିବା, ହେଲା। କାର୍, ବସ୍ ଏସବୁ ଭିତରେ ବି ଆମେ ଆଶ୍ରୟ ନେଇପାରିବା। ଆଉ ଘର ଭିତରେ ଯଦି ଥିବା, ତାହେଲେ ଝରକା, କାନ୍ଥ, କବାଟ ଠାରୁ ଟିକେ ଦୂରେଇକି ରହିବା। ଆଉ ଯଦି ଏଇ ସମୟରେ ଆମେ ବାହାରେ ଥାଆନ୍ତି, ତାହେଲେ ଦେଖିବା ଟିକେ ଖାଲୁଆ ଜାଗାରେ ଜାକିଜୁକିକି ରହିଯିବା, ଜମା ବି ବାହାରକୁ ବାହାରିବାନି। ଆଉ ଆମେ ବିଜୁଳି ତାର, ମୋବାଇଲ ଫୋନ୍ ଏସବୁକୁ ଜମା ବି ଧରିବାନି। ପିଲେ ପିଲାମାନେ ଖୋଲା ଜାଗା କି ତମ୍ବୁ ତଳେ ଆଶ୍ରୟ ନେବା ଏଇ ସମୟରେ ଠିକ୍ କଥା ନୁହେଁ। ଗଛ ତଳେ କି ବୁଦାମୂଳେ ଜମା ବି ଠିଆ ହେବାନି। ଘଡ଼ଘଡ଼ି ମାରିବା ବେଳେ ଗୁଡ଼ି ଜମା ବି ଉଡ଼େଇବାନି। ଆଉ ହାତରେ କୌଣସି ଧାତୁ ଜିନିଷ ଆମେ ଜମାରୁ ଧରିବାନି। ଏଇ ଯେମିତି ଲୁହା ବେଣ୍ଟ ଛତା, ଲୁହା ଖମ୍ବ, ଲୁଗା ଶୁଖା ତାର ଏସବୁରୁ ଆମେ ଦୂରେଇକି ଟିକେ ରହିବା। ସାଇକେଲ ଚଲାଇବାନି କି ଖୋଲା ଗାଡ଼ିରେ ମଧ୍ୟ ଆମେ ବୁଲିବାନି। ଆଉ ଗୋଟେ କଥା ପିଲାମାନେ, ଆମ ଘରେ ଯେଉଁ ଗୃହପାଳିତ ପଶୁ ଆମେ ରଖନ୍ତି ନା, ଏଇ ଯେମିତି ଗାଈ, ଛେଳି, ମଇଁଷି, ମେଣ୍ଢା, ଏମାନଙ୍କୁ ଆମେ ଧାତୁ ଜିନିଷରେ ବାନ୍ଧିବାନି, ହେଲା। ସତର୍କ ରହିବା ପିଲାମାନେ, ବର୍ଷା ଦିନେ ଏମିତି ସବୁ ରୋଗ ହେଇଥାଏ। ଆଗକୁ ଆସୁଛି ରଥଯାତ୍ରା, ଆଉ ଆମେ ରଥଯାତ୍ରାରେ ତିନି ଦିଅଙ୍କୁ ବଡ଼ ଦାଣ୍ଡରେ ଦେଖିବା, ଆଉ ମନର କଥା ଜଣାଇବା, ତାଙ୍କୁ ମନ ଦେଇକି ଡାକିବା, ସେ ଆମକୁ ଭଲ ମଣିଷଟିଏ କରିବେ, ନାଇଁ? ହଁ, ଆଉ ସବୁଠୁ ବଡ଼ କଥା ହେଲା ନିଜ ଦେହର ଆମେ ଯତ୍ନ ନେବା। ତେବେ ପିଲାମାନେ, ଆଜି ଆମ ସହିତ ଜଣେ କୁନି ଭାଇ ଅଛନ୍ତି, ଆସ ତାଙ୍କ ପରିଚୟ ତାଙ୍କଠାରୁ ଶୁଣିବା, ଆଉ ସେ ଆଜି ଆମକୁ କ'ଣ ଶୁଣେଇବେ ଆମେ ତାଙ୍କଠାରୁ ଶୁଣିବା।
1: ଭାଇ, ତୁମ ନାଁ କୁହ।
2: ମୋ ନାଁ ସ୍ମିତ ପ୍ରିୟାନ ଛା।
1: ତମ ବିଦ୍ୟାଳୟର ନାଁ ଟିକେ କହିଦିଅ।
2: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝର।
1: ତୁମେ କେଉଁ ଶ୍ରେଣୀରେ ପାଠ ପଢୁଛ?
2: ମୁଁ ପ୍ରଭାତ ସାଏ ପାଠ ପଢେ।
1: ବହୁତ ବଢିଆ, ତୁମେ ଆଜି କ'ଣ କହିବ?
2: ଗଣେଶଙ୍କ ଚତୁରତା ଗୋପ।
1: ବହୁତ ବଢିଆ।
2: ଗଣେଶ କାର୍ତ୍ତିକ ଦୁଇ ଭାଇ ଖେଳୁଥିଲେ, ଦୁହିଙ୍କ ମଝିରେ କଥା ପଡ଼ିଲା। ଗଣେଶ କହିଲେ, କାର୍ତ୍ତିକେୟଙ୍କୁ ପୃଥିବୀ ଚାରିପଟେ ବୁନିମୟ ହୋଇଯିବା। କାର୍ତ୍ତିକ କହିଲେ, ତମ ବାହାନ ମୂଷା ଉଇ ପାଇବ ନାହିଁ, ମୋ ବାହାନ ମୟ ଉଇ ପାଇବ, ତମେ ହାରିଯିବ, ମୁଁ ଜିତିଯିବି। ଗଣେଶ କଥା ଶୁଣି କାର୍ତ୍ତିକ ତାପରେ ଘରକୁ ପଳାଇଲେ। ତାଙ୍କ ହୁକୁମ ତାଙ୍କ ପିତା ମାତାଙ୍କ ଚାରି କରେ ବୁନି ଗଲେ, ମୟୂର ଆସି ପହଞ୍ଚିବ ନା। କାର୍ତ୍ତିକ ଦେଖିଲେ, ତମେ ବୁଦ୍ଧିମାନ। ଗଣେଶ କହିଲେ, ବାପା ମା ପୃଥିବୀ ଠୁ ବଳ। କାର୍ତ୍ତିକ ଦେଖି ଆଶ୍ଚର୍ଯ୍ୟ ହେଉନେ, ଗଣେଶ ବୁଦ୍ଧିମାନ ଯେ ବୁଦ୍ଧିମାନ ବଳ ଜିତିଗଲେ।
1: ବହୁତ ବଢିଆ, ଗଣେଶଙ୍କ ଚତୁରତା କାହାଣୀ କହିଲ ନା କି? ଗଣେଶ ତାହେଲେ କଣ ହେଲେ, କାର୍ତ୍ତିକଙ୍କ ଠାରୁ ଜିତି
2: ଗଲେ।
1: ବହୁତ ବଢିଆ ଭାଇ। ଭାଇ, ତୁମ ନାଁ କଣ କହିଦେଲ? ତୁମ ସ୍କୁଲ ନାଁ କଣ?
2: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ଼।
1: ତୁମେ କେଉଁ ଶ୍ରେଣୀରେ ପାଠ ପଢୁଛ?
2: ପ୍ରଭାତ ଶ୍ରେଣୀରେ।
1: ଆଚ୍ଛା, ତୁମେ ଆଜି ଆମକୁ କଣ କରିକି ଦେଖେଇବ?
2: କୀର୍ତ୍ତନ। ପଥ୍ୟାନନ୍ଦ ପରମାନନ୍ଦ ପୁରୁଷୋତ୍ତମ ଲୀଳାୟ ବିନମ ଏକି ଆନନ୍ଦ ପରମାନନ୍ଦ।

0: Potito pavono, para la rayona. Quema maya rupe, dito de cabo. Quema maya rupe, dito de cabo. Eti alondo, por manondo. Por eso tomo lila de tiramo. Eti alondo, por manondo. Por eso tomo lila de tiramo.
1: ¿Qué es
2: ଆଉ କଣ ଆଜି ଶୁଣେଇବ କହିଲ
0: ଗପ
2: କହିଦିଅ ଗୋଟେ ଗପ
0: ହରିଣ ଗପ ହରିଣ ଘାସ ଜଙ୍ଗଲରେ ଥିଲା ଚରୁଥିଲା ତାପରେ ଶିଖରେ ଗଛ ଉପରେ ଲୁଚିକି ଦେଖିଲା ତା ମାଆକୁ ମାରିଦେବି ଆଉ ତା ଛୁଆକୁ ଘରକୁ ନେଇଯିବି ତାପରେ ଗୋଟେ ପଟେ ନିଆଁ ଜଳେଇଦେଲା ଆଉ ଗୋଟେ ଗୋଟେ କୁକୁର ଜଗିଦେଲା ଆଉ ଗୋଟେ ଗୋଟେ ଜାଲ ବାନ୍ଧି ଦେଇଛି ଆଉ ଗୋଟେ ଗୋଟେ ହେଲା ନିଜେ ଧ୍ୱଂସ ରହିକି ଛିଡ଼ା ହେଲା ତାପରେ ସେ କୋପଟେ ଜାଣିପାରିଲେନି ଯଦି ନିଆଁ ପଟେ ଯିବ ତାହେଲେ ସେ ପୋଡ଼ିକି ମରିଯିବ ଯଦି ଜାଲ ପଟେ ଯିବ ମୁଁ ପୁରା ପଶିଯିବ ବାହାରିବନି ଆଉ ଯଦି କୁକୁର ପାଖରେ ଯିବ କୁକୁର କାମୁଡ଼ି ଦେବ ଗୋଡ଼କୁ ତାପରେ ସେ ଭଗବାନଙ୍କୁ ଡାକିଲା ପ୍ରାର୍ଥନା କଲା ତାପରେ ଭଗବାନ ବର୍ଷା କଲେ ତାପରେ ଲିଭେଇ ଦେଲେ ନିଆଁଟା ପବନ କଲେ ଜାଲ ଛିଣ୍ଡେଇ ଦେଲେ ତାପରେ ଯାଇକି ସିଏ ଗୋଟେ ମାଟି ତଳେ ଏତେ ଗୋଟ ସାପ ବାହାରିଲା ଶିକାରୀକୁ କାମୁଡ଼ି ଦିଆହେଲା ଶିକାରୀ ସେଇଠି ମରିକି ପଡ଼ିଗଲା ହରିଣୀ ଭଗବାନଙ୍କୁ ଡାକୁଥିଲା ସେଥିପାଇଁ ଭଗବାନ ତା ଛୁଆକୁ ଆଉ ତାକୁ ରକ୍ଷା କରେ ତାହିଁର ନାଁ ହଉଛି ହରିଣୀର ପ୍ରାର୍ଥନା
1: ଆଚ୍ଛା ଭାଇ ଆଜି କିଛି ପ୍ରଶ୍ନ ପଚାରିବି କହିବ
0: ଆଜ୍ଞା
1: ତୁମ ଦେଶର ନାଁ କଣ କହିଲ
0: ଦେଶର ନାମ ଭାରତ
1: ଆଚ୍ଛା ଆମ ରାଜ୍ୟର ନାଁ କଣ କହିଲ
0: ଆମର ରାଜ୍ୟ ନାଁ ଓଡ଼ିଶା
1: ଆଚ୍ଛା ମୁଁ ଏବେ ତମକୁ ଗୋଟେ ଢଗ ପଚାରିବି ସେ ଢଗର ଉତ୍ତର ଦବ ହେଲା
0: ଆଜ୍ଞା
1: ଲାଲ ରଙ୍ଗର ଥାଳିଆଟିଏ ସକାଳ ହେଲେ ସେ ଆଲୁଅ ଦିଏ କଣ କହିଲ
0: ସୂର୍ଯ୍ୟ
1: ହାତ ଅଛି ଗୋଡ଼ ନାହିଁ ନାହିଁ ତାହାର ମଥା ମଣିଷକୁ ଗିଳି ଦିଏ ଅପୂର୍ବ ଏ କଥା
0: ସାର୍ଟ
3: ବହୁତ ବଢିଆ ଭାଇ ଆଜି ବହୁତ ବଢିଆ କ୍ୱେଶ୍ଚେନ୍ ଉତ୍ତର ଦେଇଛ ତମକୁ ବହୁତ ବହୁତ ଧନ୍ୟବାଦ
4: ମୋ ନାଁ ହେଉଛି ସିଦ୍ଧାର୍ଥ ଦାସ ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢେ
1: କୋଉ ଶ୍ରେଣୀରେ ପଢ
4: ପ୍ରଭାତ ଶ୍ରେଣୀ
1: ଆଜି କଣ କହିବ ଆମକୁ
4: ଠେକୁଆ ଆଉ କଇଁଛ
1: କୁହ ଦେଖିବା
4: ଗୋଟେ କଇଁଛଟେ ନଦୀରେ ଥିଲା ଗୋଟେ ଠେକୁଆ ଥିଲା ତାପରେ କଇଁଛକୁ ଦେଖିଲା ତାପରେ କଇଁଛ ଭାଇଙ୍କୁ କହିଲା କି ଆଗେ କିଏ ତାଳ ଗଛ ପାଖରେ ପହଞ୍ଚି ପାରିବ ତାପରେ କଇଁଛ ରାଜ ହେଲା ତାପରେ ଠେକୁଆ ଜୋର ସେ ହେଲା କଇଁଛ ଧୀରେ ଧୀରେ ଚାରିକା ଗଲା ତାପରେ କଣ ହେଲା ନା ଠେକୁଆ ଦେଖିଲା କି କଇଁଛ ବହୁତ ପଛପଟ ଅଛି ସେଠି ଗୋଟେ ବହୁତ ଜୋରସେ ପବନ ହେଲା ତାପରେ ଠେକୁଆ ବସିଲା ତାପରେ ପବନ ହେଲା ତାପରେ ସେ ଶୋଇପଡ଼ିଲା ତାପରେ ବହୁତ ସମସ୍ତେ ଶୋଇପଡ଼ିଲା ତାପରେ କଇଁଛ ଯାଇ ଧୀରେ ଧୀରେ ତାଳ ଗଛ ପାଖରେ ପହଞ୍ଚିଗଲା ଠିକ ଆଖି ଖୋଲିଲା ବେଳକୁ କଇଁଛ ଯାଇଛି
1: ବହୁତ ସୁନ୍ଦର ଭାଇ।

ଏଇଠି ଶେଷ ହେଲା କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଇଜ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02 ଶୁଣିବେ ମିଠା ମିଠା ଅନ୍ତରଙ୍ଗ ଆଳାପ ଏବଂ ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ସମୀର ଚୈତନ୍ୟ ଟୁଡୁ ଏବଂ ସାଥୀ।

ଆଜି ରାତି 7ଟାରେ ଶୁଣିବେ ଶ୍ରୋତା ମଞ୍ଚରେ ବଳରାମ ସୂତାର ଏବଂ ସନ୍ତୋଷ ମଲ୍ଲିକଙ୍କ ସହ ଏକ ସାକ୍ଷାତକାର। ରାତି 7:30ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8ଟାରେ ପ୍ରଚାର କରିବୁ ରାଜ୍ୟସ୍ତରୀୟ ପ୍ରସାରଣରେ ଏକ ସାକ୍ଷାତକାର ସିଡିଏମ୍ଓ ପୁରୀଙ୍କ ସହ ରାତି 8ଟା ସମୟରେ। ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ରଙ୍ଗବେରଙ୍ଗ ପ୍ରଚାର କରିବୁ ରାତି 8:15। ରାତି 10ଟାରେ ଶୁଣିବେ ହେଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ସୂଚନା।

0: କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ।
1: ହେଲୋ
0: ହେଲୋ ଆକାଶବାଣୀ
1: ସାର୍। ନମସ୍କାର ସାର୍, ସବିତା କହୁଥିଲି ଜଗତସିଂହପୁରରୁ।
0: ବହୁତ ଦିନ ପରେ ଆପଣ ଟେଲିଫୋନ କରିଛନ୍ତି ଆମର ଏଇ କାର୍ଯ୍ୟକ୍ରମ।
1: ତିନି ମାସ ଥରେ କରୁଛି ଆଉ।
0: ଆଜ୍ଞା ଭଲ ଅଛନ୍ତି?
1: ହଁ ଭଲ ଅଛି। ଆପଣ?
0: ମୁଁ ଭଲ ଅଛି। ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି।
1: ଆଜ୍ଞା।
0: ତିନି ମାସ କହିଲେ ଆପଣ ବ୍ୟବଧାନ ପରେ ଟେଲିଫୋନ କରିଛନ୍ତି ବୋଲି, ତିନି ମାସ ବ୍ୟବଧାନ ପରେ ଆପଣ କଣ ନୂଆ କଥା କହିବାକୁ ଚାହିଁବେ?
1: କଣ ଆଉ ନୂଆ କଥା, ସବୁ ତ ସେମିତି ଚାଲିଛି ଆଉ, ନୂଆ ପୁରୁଣା ସବୁ ମିଶାମିଶି ଚାଲିଛି ଆଉ।
0: ଆଚ୍ଛା, ଆଜି ଖାଲି ଗୀତ ଶୁଣିବେ?
1: ଆଜ୍ଞା।
0: କହନ୍ତୁ କେଉଁ ଗୀତ ଶୁଣିବେ ଆଜି କାର୍ଯ୍ୟକ୍ରମରେ?
1: ଆଜି କାର୍ଯ୍ୟକ୍ରମରେ ଶୁଣିବି ମେ ତୁଲସୀ ତେରି ଅଙ୍ଗନ ମେର ଟାଇଟଲ ଟ୍ରାକ୍ଟା।
0: ଠିକ ଅଛି
1: ଆଜ୍ଞା, ରଖୁଛି ସାର୍। ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ଆକାଶବାଣୀ,
1: ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କ ପରିଚୟ ଦିଅନ୍ତୁ।
1: ସନ୍ତୋଷ ମଲ୍ଲିକ, ମାଗଳପଡ଼ା, ବର୍ତ୍ତପୁର ଜିଲ୍ଲା, ଯାଜପୁର।
0: ଆଚ୍ଛା, ସନ୍ତୋଷ ଭାଇ ଟେଲିଫୋନ୍ କରିଛନ୍ତି, କେମିତି ଅଛନ୍ତି ଆଜ୍ଞା?
1: ବହୁତ ବଢ଼ିଆ ଅଛି, ଆପଣ?
0: ଆମେ ବହୁତ ଭଲରେ ଅଛୁ। ଆପଣ ନୂଆ କରି ଟେଲିଫୋନ୍ କରିଛନ୍ତି କି ଆମର ଏଇ କାର୍ଯ୍ୟକ୍ରମକୁ ଅନେକ ବାର ଟେଲିଫୋନ୍ କରିଛନ୍ତି?
1: ତଥାପି ଫୋନ କରିଥିଲି, 3 ମାସ ପ୍ରାୟ ହେଇଗଲାଣି,
0: ଆଚ୍ଛା
1: ଆପଣଙ୍କ
0: ଆଚ୍ଛା,
1: ସାଙ୍ଗରେ କଥା ହେଇଥିଲି, ବହୁତ ବଢ଼ିଆ ଲାଗିଲା। ତଥାପି ଆଜି ମନେ ପଡ଼ିଗଲା, ଏମିତି ବସିଲି, ମୁଁ କହିଲି ଲଗେଇଦେବା ଫୋନଟା।
0: ଆଜ୍ଞା, ଆପଣ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତା ସହିତ ଆମ କେନ୍ଦ୍ରର ଆଉ କିଛି କାର୍ଯ୍ୟକ୍ରମ ଶୁଣୁଛନ୍ତି କି ନାହିଁ?
1: ମୋର ତ ମାନେ ବଡ ଫୋନ ନାହିଁ, ମୋ ସାଙ୍ଗ ମୋବାଇଲରେ ଏଇ ପ୍ରୋଗ୍ରାମଟା ଖାଲି ଶୁଣେ, ଆଉ କିଛି ଶୁଣିପାରେନି। ତ
0: ହଁ,
1: ମୋର ବଡ ଫୋନ ନଥିବାରୁ ମୁଁ ଟିକେ ଶୁଣିପାରେନି ଆଉ।
0: ଆଚ୍ଛା ଆଚ୍ଛା, କୁହନ୍ତୁ ଆଜି କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ମୋତେ ଗୋଟେ ଆଜି ଶୁଣେଇ ଦେବେ, ବାଲି ରଥ ତୋଳିଛି ମୁଁ ଶରଧା ବାଲିରେ,
0: ଜଗନ୍ନାଥଙ୍କର
1: ଭଜନ।
0: ଭଜନ, ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ଭାଇ ନମସ୍କାର, ମୁଁ ତ୍ରିନାଥ ମହାନ୍ତ କହୁଥିଲି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
0: ଆଜ୍ଞା ତ୍ରିନାଥ ଭାଇ କହୁଛନ୍ତି। ମୋତେ ଯାହା ଲାଗୁଛି
1: ନିଶ୍ଚିତ
0: ଆପଣ
1: ଭାବେ
0: ବହୁତ ବହୁତ ବହୁତ ଦିନ ପରେ ଟେଲିଫୋନ୍ କରୁଛନ୍ତି ଆମର ଏଇ କାର୍ଯ୍ୟକ୍ରମ।
1: ନିଶ୍ଚିତ ଭାବରେ ଆମ ସମସ୍ତ ଶ୍ରୋତା କଥା ସମସ୍ତଙ୍କର ମନର କଥାକୁ ଆମେ ବି ଶୁଣିବା ଦରକାର।
0: ଆଜ୍ଞା ଆଜ୍ଞା, ଆପଣ ଆମର କାର୍ଯ୍ୟକ୍ରମ ତାହେଲେ ନିୟମିତ ଭାବରେ ଶୁଣୁଛନ୍ତି ବୋଲି ମୁଁ ଅନୁଭବ କରୁଛି।
1: ହଁ ନିଶ୍ଚିତ ଭାବରେ, ଏବେ ସୁବିଧା ହେଇଯାଇଛି ଯେହେତୁ ମୋବାଇଲ ମାଧ୍ୟମରେ ଶୁଣିବା ପାଇଁ ଆମ ଆଡ଼େ ପୁରା ସ୍ପଷ୍ଟ ଆମେ ଶୁଣିପାରୁଛୁ କାର୍ଯ୍ୟକ୍ରମକୁ।
0: ଆଜ୍ଞା ଆଜ୍ଞା, ଆହୁରି ଗୋଟିଏ ଖୁସିର କଥା, ଆମର 100 ମିଟର ଟାୱାର, 330 ଫୁଟର ଟାୱାର ଆମର ନିର୍ମାଣଧୀନ ଅବସ୍ଥାରେ ଅଛି, ଯାହାକି ଆପଣ ରେଡ଼ିଓ ମାଧ୍ୟମରେ ମଧ୍ୟ ଆପଣଙ୍କ ଅଞ୍ଚଳକୁ କାର୍ଯ୍ୟକ୍ରମ ସିଧାସଳଖ ପହଞ୍ଚିଯିବ ବୋଲି ଆମେ ଅନୁଭବ କରୁଛୁ ଏଫ୍ଏମ୍ ମାଧ୍ୟମରେ।
1: ନିଶ୍ଚିତ ଭାବରେ ସେତେବେଳେ ତ ଭାଇ ସବୁଠାରୁ ଅଧିକା ଖୁସି ହେଉଛି, କାରଣ ଯେତେବେଳେ ରେଡିଓରେ ଶୁଣିବା ରେଡିଓ ପ୍ରୋଗ୍ରାମ ଟିଏ ବହୁତ ଭଲ ଲାଗିବ, ସଙ୍ଗ ସଙ୍ଗ ହଉଥିବ ହେଲେ ବି କ୍ରିକେଟ କମେଣ୍ଟ୍ରି ହଉ
0: ହଁ
1: ବା
0: ହଁ ହଁ
1: ଆକାଶବାଣୀର କାର୍ଯ୍ୟକ୍ରମ ହଉ ଆଉ ସମ୍ବାଦ ହଉ, ସେ ରେଡିଓରେ ଶୁଣିବା ଗୋଟେ ଅଲଗା ମଜା ହିଁ ଲାଗେ, ତ ସେଦିନ ବହୁତ ଖୁସିର ଦିନ ଲାଗିବ।
0: ସେଇ ସୁଯୋଗ ଆପଣଙ୍କୁ ମିଳିବ, ସେଇ ଖୁସିର ଦିନ ଆପଣ ପାଇବେ ବୋଲି ଆମେ ଆଶା କରୁଛୁ। ଆମ ପାଖରେ ଯେତିକି ସୂଚନା ଅଛି ମୁଁ ସେଇ ଅନୁସାରେ କହୁଛି। ଠିକ୍ ଅଛି, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମରେ।
1: ମୋତେ ଶୁଣେଇଦେବେ ଭାଇ ତତେ ଫିଲ୍ମର ଟାଇଟଲ ସଙ୍ଗ ଶୁଣେଇଦେବେ, ସୁନାର ସହରେ ରୂପାନ୍ତରଣ।
0: ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ନାଗୁ ପାତ୍ର କହୁଛି, ସାନଡୁଙ୍ଗୁରି ଗୁଡ଼ା କଳାହାଣ୍ଡିରୁ।
0: ଆଜ୍ଞା, ନାଗୁ ଭାଇ କହୁଛନ୍ତି। ଆପଣଙ୍କ କଣ୍ଠସ୍ୱରରୁ ମୁଁ ଅନୁମାନ କରିପାରୁଛି ଆପଣ ନାଗୁ ଭାଇ କହୁଛନ୍ତି ବୋଲି।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା ମୋତେ ଚିହ୍ନିଥିବାର ଲାଗି।
0: ଆମେ ଆଜ୍ଞା କଣ୍ଠସ୍ୱର ଶୁଣି ଦେଇକି କହିଦେବୁ କେଉଁ ଭାଇ ଆମର, କେଉଁ ଶ୍ରୋତା ବନ୍ଧୁ ଆମର ଟେଲିଫୋନ୍ କରିଛନ୍ତି, ଯେଉଁମାନେ ସ୍ୱାଭାବିକ ଭାବରେ
1: ଆକାଶବାଣୀ ସାଙ୍ଗେ ଯେହେତୁ ଡୋରିଟା ଲାଗିଯାଇଛି,
0: ଆକାଶବାଣୀ ସାଙ୍ଗରେ ଯେମିତି ଡୋରି ଆପଣଙ୍କର ଲାଗିଛି, ମହାପ୍ରଭୁଙ୍କ ନିକଟରେ ସେମିତି ଡୋରି ଲାଗିଯିବ। ଆପଣ ଯଦି ପୁରୀ ଯାଇ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଦେଖି ଆସିବେ,
1: ନିହାତି ନିହାତି ଆଜ୍ଞା, ସେଟା ତ ତାଙ୍କର ବିନା ଇଚ୍ଛାରେ ଯାଇ ହେବନି।
0: ଆଗାମୀ 16 ତାରିଖ ଗୁରୁବାର ଦିନ
1: ଗୁରୁବାର ଦିନ ଆଜ୍ଞା
0: ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ରଥଯାତ୍ରା। ଆପଣଙ୍କ ଅଞ୍ଚଳରେ ରଥଯାତ୍ରା ହେଉଛି କି ନାହିଁ?
1: ହଁ ଆଜ୍ଞା, ଚାରିଆଡ଼େ ଯୁଆଡ଼େ ଦେଖି ଆମର ଯୋଉ ଋଷିରାଜ ହୁଏ, ପରଲାମୁଣ୍ଡା, ଆମର ତେରସିଙ୍ଗା, ସବୁ ଜାଗାରେ ହେଉଛି, ସବୁ ପାଖା ପାଖା ସବୁ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛି। ଆପଣ ରଥଯାତ୍ରା ଦେଖିବାକୁ ଯାଆନ୍ତୁ, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଶିଷ ପ୍ରାପ୍ତ କରନ୍ତୁ, ଏ ଆଶା ଆମେ କରୁଛୁ। କହନ୍ତୁ ଆଜି କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଗୀତ ଶୁଣିବା ଆଜ୍ଞା, ଫିଲ୍ମ ହେଲା ଆମର ଏଟା କ୍ୟୁଁ କି ମୈଁ ଝୁଟ ନାହିଁ ବୋଲତା, ଆଉ ଗୀତ ହେଲା ସୁନୋ ମିଆଁ ସୁନୋ ମିଆଁ ତୁମ ହୋ ଦିବାନୀ।
0: ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ
1: ଆଉ
0: ଶୁଣାଉଛୁ।
1: ଗୀତ ଡେଡିକେଟ୍ ଟିକେ କରମା ଆଜ୍ଞା।
0: ନା କହନ୍ତୁ
1: ହଁ
0: କାହାକୁ?
1: ପ୍ରଥମେ ତ ଆପଣଙ୍କୁ
0: ବହୁତ ବହୁତ ଧନ୍ୟବାଦ।
1: ତାପରେ ଆମର କେନ୍ଦୁଝରର ହେଲେ ଅକ୍ଷୟ ମହନ୍ତ, ମୁରଲି ମହନ୍ତ, ପ୍ରଫୁଲ୍ଲ ମହନ୍ତ, ସୁବଲ କୁମାର ସାହୁ, କରମ ସାନି ସାହୁ, ଚିତ୍ରସେନ ସବର, ମନୋଜ ପଟେଲ, ଶ୍ୟାମସାଗର ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଯଶବନ୍ତ ପାଇକ, ଆଉ ଆମର ଯେତେ ବି ରେଡ଼ିଓ ଶ୍ରୋତା ରହିଲେ ସମସ୍ତଙ୍କୁ ଗୀତ ରେଡ଼ିକର ରହିବା ଆଉ।
0: ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ, ଆଉ ଯେଉଁମାନଙ୍କୁ ଆପଣ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ କାସ୍ତବାଣୀ,
1: ହ୍ୟାଲୋ ଦାଦା, ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଲ୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ହଁ ଦୀକ୍ଷା ଗୋପାଳ ଭଉଣୀ।
1: ହଁ ଦାଦା, ଆପଣ
0: ଆପଣଙ୍କ
1: କେମିତି ଅଛନ୍ତି ଦାଦା?
0: ଆମେ ତ ବହୁତ ଭଲରେ ଅଛୁ, ଆପଣ ବି ଭଲରେ ଥିବେ ବୋଲି ଆମେ ଅନୁଭବ କରୁଛୁ। ଆପଣଙ୍କ କଥା କଣ୍ଠସ୍ୱରରୁ ଯାହା ଆମେ ଅନୁଭବ କରୁଛୁ।
1: ହଁ ଦାଦା, ମତେ ଆପଣ ଚିହ୍ନିଲେ ସେଇଟା ଆମର ବଡ଼ କଥା, କାରଣ ମୁଁ ସବୁଦିନ କଥା ହେଇପାରୁଛି ଆପଣଙ୍କ ସହିତ ଦାଦା।
0: ଆପଣ ଟିକେ ନିକଟ ନିକଟରେ ବେଶୀ ଟେଲିଫୋନ୍ କରୁଛନ୍ତି ଯାହା ଅନୁଭବ ଲାଗୁଛି ମୋତେ।
1: ହଁ ଦାଦା, କାରଣ ଏଇ ରେଡିଓଟା ଆମେ ଶୁଣୁଛୁ, ଆଉ ଆପଣଙ୍କ ସହିତ କଥା ହେବା ପାଇଁ ଆମ ମନ ବି ବୋଲଉଛି, ଆଉ ଆପଣଙ୍କ ପାଖକୁ ଆମ ମୋବାଇଲଟା ମଧ୍ୟ ଟାଇମ୍ ହେଉଛି ଦାଦା।
0: ଆଚ୍ଛା ଆଚ୍ଛା, ସବୁବେଳେ ଏମିତି ସମ୍ପର୍କ ଦୃଢ଼ ହେଇକି ରହିଥାଉ ଆକାଶବାଣୀ ସହିତ ଆପଣଙ୍କର। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମରେ?
1: ଏଥର ତ ରଥଯାତ୍ରା ଆସୁଛି, ରଥଯାତ୍ରା ଉପଲକ୍ଷେ ମୁଁ ଗୋଟେ ଭଜନ ଶୁଣିବି।
0: କେଉଁ ଭଜନ?
1: ନନ୍ଦୀ ଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖ ଠାରେ।
0: ବସନ୍ତ ପାତ୍ର ସୁପରିଚିତ କଣ୍ଠଶିଳ୍ପୀ ଆମ ଓଡ଼ିଶାର, ତାଙ୍କର କଣ୍ଠରେ ଏଇ ଭକ୍ତି ଗୀତ ବେଶ ଲୋକପ୍ରିୟତା ଅର୍ଜନ କରିଛି। ଆଜି ବି ଲୋକମାନେ, ଆଜି ବି ଓଡ଼ିଶାର ତଥା ଓଡ଼ିଶା ବାହାରର ଜଗନ୍ନାଥ ପ୍ରେମୀ ଏଇ ଭକ୍ତି ଗୀତ ଶୁଣିବାକୁ ଇଚ୍ଛା ପ୍ରକାଶ କରନ୍ତି। ସେଇ ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: हेलो कस्वणी।
1: मुई करमसानी साहब कहुचे ग्राम चंगा मुंडा पोस्ट लाग मुंडा थाना विजयपुर जिला बरगड़।
0: ଆଜ୍ଞା କରମସାନି ସାହୁ କହୁଛନ୍ତି ଭାଇ, କେମିତି ଅଛନ୍ତି?
1: ଏଇଟା ଭଲ ଅଛେ ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ବହୁତ ଭଲରେ
1: ଯାହା ବି
0: ଅଛୁ
1: ଧନ୍ୟବାଦ ଆଜ୍ଞା
0: ଆଜ୍ଞା। ଆସୁଛି ଗୁରୁବାର ଦିନ
1: ଆଜ୍ଞା
0: ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା ଘୋଷଯାତ୍ରା।
1: ଆଜ୍ଞା,
0: ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଯାତ୍ରା ଆପଣ ଦେଖିବାକୁ କେଉଁଠିକୁ ଯିବେ? ପୁରୀକୁ ଯିବେ ନା ଅନ୍ୟ କେଉଁଠିକି ଯିବେ?
1: ନା ପୁରୀ କି ତ ନେଇ ଯାଇପାରୁ ଆଜ୍ଞା, ବୋଲେ
0: ଆଜ୍ଞା,
1: ଆମର ରଥଯାତ୍ରା ଆମ ଲାମୁଣ୍ଡାରେ ଆସି ଦୁଃଖୀପାଲିରେ ଆସି
0: ମହାପ୍ରଭୁଙ୍କର ସେଇ ରଥଯାତ୍ରାକୁ ଆପଣ ଦେଖିବାକୁ ଯାଆନ୍ତୁ, ମହାପ୍ରଭୁଙ୍କର ଦର୍ଶନ ଲାଭ କରନ୍ତୁ।
1: ଆଜ୍ଞା ଆଜ୍ଞା। ଆଜି ଗୀତ ଗୋଟେ ଶୁଣମା, ଏଇଟା ମହମ୍ମଦ ଅଜିର ଆମର ଜଗନ୍ନାଥଙ୍କର ଭଜନ ଗୋଟେ ଦେବେ
0: ଠିକ୍ ଅଛି,
1: ଆଜ୍ଞା, ଡେଡିକେଟ୍ ଟିକେ କର୍ମା।
0: କୁହନ୍ତୁ ଆଜ୍ଞା, କାହାକୁ ଆପଣ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ସେମାନଙ୍କର ନାମ କହିଦିଅନ୍ତୁ।
1: ପହଲା ତ ଆପଣଙ୍କେ ଡେଡିକେଟ୍ କର୍ମା,
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ।
1: ତାପରେ ଆମର କେନ୍ଦୁଝରର କର୍ମକର୍ତ୍ତା ମାନେ ଯେତେ ଅଛନ୍ ସମସ୍ତଙ୍କୁ ଡେଡିକେଟ୍ କର୍ମା, ତାପରେ ଆମର କେନ୍ଦୁଝରର ଅକ୍ଷୟ ମହାନ୍ତ ଡେଡିକେଟ୍ କର୍ମା, ତାପରେ ବରଗଡ଼ର ପହଣ୍ଡିର ସୁବଲ କୁମାର ସାହୁ, ଚୈତେନ୍ଦ୍ର ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ତାପରେ ନାରାୟଣ ମେହେର, ସେବାରାମ ମେହେର, ଆନନ୍ଦ ମେହେର, ମୁରଲୀ ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ପଞ୍ଚାନନ ପଞ୍ଚବିହାର, ସ୍ୱର୍ଣ୍ଣପ୍ରଭାକର, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ଯଶୋବନ୍ତ ପାଇକ, ଶଙ୍କର ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଦେବରାଜ ମେହେର, ପ୍ରଶାନ୍ତ କୁମାରୀ, ପଞ୍ଜଲି କୁମାରୀ, ଜୟଗୋପାଳ ବେହେରା, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ବୃଷଭ ଗୋହିର, ଚିତ୍ରସନ ସବର, ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ଦିଲେଶ୍ୱର ସାହୁ। ଆଜ୍ଞା
0: ଏତିକି,
1: ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ ଆକାଶବାଣୀ।
1: ନମସ୍କାର ସାର୍, ମୁଁ ଉତ୍ତରକୂଳ ପ୍ରୀତିପୁର ଯାଜପୁର କହୁଥିଲି, ଦେବବ୍ରତ ଦାସ।
0: ଆଚ୍ଛା, ଦେବବ୍ରତ ଭାଇ କେମିତି ଅଛନ୍ତି, କଣ କରୁଛନ୍ତି?
1: କରିଛି ସାର୍, କଣ ମୁଁ ଫାଇନାନ୍ସରେ ଭେରିଫିକେସନ କାମ କରେ ଟିକେ। ପୂର୍ବଥର ଯୋଉ କଲ୍ କରିଥିଲି, ଏଇଟା ଆପଣଙ୍କ ପ୍ରୋସେସ୍ ହେଲାନି ସାର?
0: ହଁ, ବାଜିଛି
1: ନା ସେଦିନ ଏତେ ବାଜିଲାନି, ମୁଁ ଦିନ ଶୁଣିଥିଲି ବାଜିଲାନି। ସେଟା ଆପଣଙ୍କର 10:30 11:00 ବାଜେ, 10:30 ପର୍ଯ୍ୟନ୍ତ ଅଫିସିଆଲି ମାନେ କଣ ନ୍ୟାସନାଲ ପ୍ରୋଗ୍ରାମ ଥିଲା, ତାପରେ 10:30 ପରେ 11:00 ପର୍ଯ୍ୟନ୍ତ ଆଗକୁ ବାଜିଲାନି। ସକାଳେ ଯଦି ହେଇଛି ସେଟା,
0: ସକାଳେ ବାଜିଥାଏ, ସେଟା ରାତି ରିପିଟ୍ କରାଯାଏ।
1: ସକାଳେ କେତେବେଳେ ବାଜି ତାହେଲେ?
0: ସକାଳ 10:02 ରାତି 10:00।
1: ସକାଳ 10:00 ତାହେଲେ ବାଜି ତାହେଲେ, ରାତି ସିନା ପ୍ରୋଗ୍ରାମ ଥିଲା, ସକାଳେ ବାଜିଥିବ?
0: ହଁ, ସକାଳେ ବାଜି
1: ଠିକ ଠିକ କଥା। ଆଚ୍ଛା, ଡବ୍ଲିଂଟା ତାର ରାତିରେ ହୁଏ ନାଇଁ?
0: ହଁ,
1: ମୁଁ ଡାକିଲି, ମୋର ମୁଁ ଜାଣିଛି ପ୍ରୋଗ୍ରାମ ବୋଲି ଜାଣି ଖାଲି ରହିଛି, ଆପଣଙ୍କୁ ପଚାରିବି ନାହିଁ କେବେ ସେଟା ପ୍ରୋଗ୍ରାମ ଆଉ କେତେବେଳେ ଯିବେ ବୋଲି ପଚାରି ପାରିନି ଭୁଲ।
0: ନାଇଁ, ଆମର ସକାଳେ ଯୋଉ କାର୍ଯ୍ୟ
1: ଭଲ ଲାଗିବନି, ସିଏ ତ ମାନେ ଇଆଡ଼େ ଚାଲି ଫେରି ଗଲା, ତ ଭଲ ଲାଗିନି ବେଶୀ ସମୟ ଶୁଣିବା ପାଇଁ। ଦେଖ ଆଉ ସେଇଟା ଟାଇମ ଦେଇକି ହେଲେ ଅପେକ୍ଷା କରିବ, ସେ ପୁରା ଆଲାର୍ମ ଦେଇ ବସି ଶୁଣିବା ପାଇଁ ଆଉ।
0: ଆଜ୍ଞା, ଠିକ ଅଛି ଠିକ ଅଛି।
1: ଆଜ୍ଞା ସାର, ଆଜ୍ଞା ସାର,
0: ହଉ, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ, ଶୁଭ ସକାଳ ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ ରେଡ଼ିଓ ସମ୍ରାଟ ମୁନ୍ନା ଭାଇ ଜାନ କୋଟିଲ କନପୁର ଜଗତସିଂହପୁରରୁ କହୁଥିଲି।
0: ଆଜ୍ଞା, ରେଡ଼ିଓ ଶ୍ରୋତା,
1: ଆଜି କି ରେଡ଼ିଓ ସମ୍ରାଟ ମୁନ୍ନା ଭାଇ ଜାନ
0: ରେଡ଼ିଓ
1: କୋଟିଲ
0: ସମ୍ରାଟ।
1: କନପୁର, ହଁ, ମୋ ସାଙ୍ଗସାଥି ନାଁଟା ଦେଇଛନ୍ତି ଆଉ।
0: ଆଚ୍ଛା ଆଚ୍ଛା
1: ଗୋଟେ
0: ଆଚ୍ଛା,
1: ଗ୍ରୁପରେ ଅଛି, ମୁଁ ସେଥିରେ ହେଡ୍ ଅଛି, ତା ସବୁ ପାଖାପାଖି 100-200 ଜଣ, ସେଥିମଧ୍ୟରୁ ମତେ କହିଲେ ତମେ ତ ଆମ ହେଡ୍ ଅଛ,
0: ଆଚ୍ଛା
1: ଆଉ ରେଡ଼ିଓ ସମ୍ରାଟ ମୁନ୍ନା ଭାଇ ଜାନ ସବୁ ସେଣ୍ଟର ଏଟା ଲଗେଇ କହିବ ତମ ଏ ନାଁଟା ଆଜିଠୁ ଆରମ୍ଭ। ମତେ କହିଲେ ଏଇ ନାଁରେ ସବୁ ପରିଚୟ ଦବ, ପାଖାପାଖି ମାସ ହେଲା ମୁଁ ଏଇ ନାଁରେ ଚାଲିଛି ଆଉ।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ଆଉ ଭାଇ ଆପଣ ସାଙ୍ଗେ କଥାଟା ଅପ୍ରେଲ 2ରେ, ଆଜିକି ଜୁଲାଇ 9 ହେଲା, 3 ମାସ 9 ଦିନ 99 ଦିନ ହେଇଗଲା ଆଉ।
0: 99 ଦିନ ହେଇଗଲା ନାଇଁ କି? ଆଚ୍ଛା ଆଚ୍ଛା
1: ହଁ, ମଝିରେ ଟିକେ ଗ୍ୟାପ୍ କରିଦେଇଥିଲି, ଟିକେ
0: ଆଚ୍ଛା ଆଚ୍ଛା,
1: ବନ୍ଦ କରିଦେବା, ନୂଆ ସତା ଯୋଡ଼ି ହେବେ
0: ଆଜ୍ଞା ଆଜ୍ଞା।
1: ଦେଖିଲା ସେ ତାପରେ କିଛି ଦିନ ଗ୍ୟାପ୍ କଲା, ଆଜି ଲଗେଇଲି ଆଉ। କିନ୍ତୁ ପ୍ରୋଗ୍ରାମ ମୁଁ ଶୁଣୁଥିଲି, ଆପଣ ତ ଗ୍ୟାପ୍ ହେଇଥିଲେ କିନ୍ତୁ ପ୍ରୋଗ୍ରାମ ଶୁଣୁଥିଲି।
0: ଆଚ୍ଛା, କେଉଁ ଗୀତ ଶୁଣିବାକୁ ଚାହିଁବେ ଆପଣ
1: ହଁ, ଆଜି
0: କାର୍ଯ୍ୟକ୍ରମ?
1: ଗୀତ ଦିଅନ୍ତୁ, ଫିଲ୍ମ ନାଁ ହେଉଛି ଇତିହାସ, କୁମାର ସାନୁ ଅଲକା ଅଗ୍ନି ଗାଇଛନ୍ତି, ଦିଲ ଲେକେ ଦିଲ ଦିଆ ଯାଇଥାଏ, ଏସେ ପ୍ୟାର କିଆ ଯାଇଥାଏ। ଆଉ ଏ ଗୀତଟା ଦେଢ଼ କରେ ପ୍ରଫୁଲ୍ଲ ମହନ୍ତ, ଭକ୍ତବନ୍ଧୁ ମହନ୍ତ, ଜଗନ୍ନାଥ ମହନ୍ତ, ଡମ୍ବରୁଧର ମହନ୍ତ, ଅକ୍ଷୟ ମହନ୍ତ, ଅଶୋକ ପତି, ସୁନିତା ମହନ୍ତ, ଶୁଭଶ୍ରୀ ମହନ୍ତ, ସୁହାନୀ ମହନ୍ତ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ, ଆପଣଙ୍କ ପୁରା ଟିମ୍ କି ଆପଣଙ୍କୁ, ଆଉ ଏ ଗୀତଟା ସ୍ୱତନ୍ତ୍ର ଡେଡିକେଟ୍ କରୁଛି ଆଉ। ରହୁଛି ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ମିଶ୍ର ଆଜ୍ଞା, ନମସ୍କାର
0: ନମସ୍କାର ଆଜ୍ଞା।
1: ଆଜ୍ଞା, କେନ୍ତା ଅଛନ୍ ଆଜ୍ଞା?
0: ବହୁତ ଭଲରେ ଅଛୁ।
1: ମୁଇଁ ବି
0: ଆମର
1: ଏକଦମ ବଢ଼ିଆ ବିନ୍ଦାସ ଅଛେ ଆଜ୍ଞା। ଆଉ
0: ଆଜ୍ଞା
1: ଆପଣଙ୍କୁ ତ ପରିଚୟ ଟିକେ ପହେଲା ଦେମା ଆଜ୍ଞା।
0: ଆଜ୍ଞା, ପରିଚୟ ଟିକେ ଦେଇ ଦିଅନ୍ତୁ।
1: ହଁ, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗାଁ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
0: ଆଜ୍ଞା ସୁବଲ ଭାଇ, ଆଜି କ'ଣ ନୂଆ କଥା କହିବେ କୁହନ୍ତୁ।
1: ଏବେ ତାର କଥା କହିଲେ ଆମେ ଚାଷ କାମରେ ଟିକେ ମାତି ବସୁନୁ ଆଜ୍ଞା। କାହିଁକି ବର୍ଷା ମଝିରେ 6-7 ଦିନ ପ୍ରବଳ ବର୍ଷା ହେଲା, ଲଘୁଚାପ ବର୍ଷା ଆଜ୍ଞା, ଆମର ବରଗଡ଼ ସୋନପୁର ବଲାଙ୍ଗୀର ଏନ୍ତା 5-6ଟା ଡିଷ୍ଟ୍ରିକ୍ଟରେ, ଆଉ ସବୁ ଘାଇ ନୋଳିଆ କରିଦେଇଛି ଆଜ୍ଞା। ଆମର ହିଡ଼ ମାନେ ସବୁ ସେଟାକେ ସବୁ ସଜଡ଼ା ପଡ଼ିଛି ଆଜ୍ଞା, ଚାଷ କାମର ଲାଗି ପ୍ରସ୍ତୁତି ଚାଲିଛି ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଚାଷ କାମ ଚାଲିଛି। ଯେଉଁମାନେ ଖରିଫ ଋତୁର ଧାନ ଚାଷ କରୁଛନ୍ତି ସେମାନଙ୍କ ପାଇଁ ଆରମ୍ଭ
1: ଆଜ୍ଞା
0: ହୋଇଯାଇଛି
1: ଆଜ୍ଞା ଆଜ୍ଞା,
0: ଚାଷ କାମ।
1: ହଁ ଆଜ୍ଞା,
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
1: ଆଜି ଶୁଣିଦେମା ଆଜ୍ଞା, ଯେହେତୁ ବର୍ଷା ସମୟ ଗୋଟେ ଆମର ଗୀତଟେ ଶୁଣିନେମା, ସେନ୍ତା ବର୍ଷା ହିସାବର ଗୀତଟେ। ଆମର ଫିଲ୍ମଟା ହଉଛି ଆମର ନିଗା ହେ, ଆରୁ ସେଟାକି ମହମ୍ମଦ ଅଜିଜ ଗେଇଛନ୍ ଆଜ୍ଞା। ଗୀତଟା ହେଲା ସାୱନ କି ଝୁଲୋ ନେ ମୁଝକୋ ବୁଲାୟା ମୈଁ ପରଦେଶୀ ଘର ୱାପସ ଆୟା। ଗୀତଟା
0: ବଢିଆ ବଢିଆ ବଢିଆ ସ୍ୱର ଆପଣଙ୍କର ଅଛି, ଭଲ ଆପଣ
1: ମୁଁ ଗୀତ ତ
0: ଗୀତରେ।
1: ସେମିତି ନାଇଁ ଗା ଆଜ୍ଞା, ବେଲେ ବେଲେ ଟିକେ ଯେନ୍ ଗୀତ ନା ଭଲ ଲାଗ୍ସି କି ଗୁଣୁ ଗୁଣୁ କିରି ଗାସି ଆଜ୍ଞା, ମତେ ନିଜକେ ଭଲ ଲାଗ୍ସି।
0: ଆଜ୍ଞା ଆଜ୍ଞା, ଆପଣ ଯେହେତୁ ଗୀତ ପ୍ରତି ଆପଣଙ୍କର ଗୋଟେ ଆକର୍ଷଣ ରହିଛି, ସଙ୍ଗୀତ ପ୍ରତି ଆପଣଙ୍କର ଗୋଟେ ଦୁର୍ବଳତା ରହିଛି, ସେଥିପାଇଁ ଆପଣ ଗୀତ ଭଲ ଗାଇପାରୁଛନ୍ତି ଆଉ। ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ
1: ଆଜ୍ଞା।
0: ଶୁଣାଉଛୁ।
1: ଆଜି ମିଶ୍ର ଆଜ୍ଞା, ଦେଖୁନ୍ ଇଟା 2-3 ସପ୍ତାହ ପରେ ଆପଣଙ୍କ ସାଙ୍ଗେ କଥା ଲାଗିଛେ, ଆର୍ ଆଜି ଆପଣଙ୍କ ସାଙ୍ଗେ କଥା ଲାଗିକିରି ମତେ ବହୁତ ଖୁସି ଲାଗ୍ଲା, ସେଥିଲାଗି ଆପଣଙ୍କୁ ତ କହିଲା ବହୁତ ବହୁତ ଧନ୍ୟବାଦ ହେ।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ବି
1: ଆଉ
0: ବହୁତ ବହୁତ
1: ଇ
0: ଧନ୍ୟବାଦ।
1: ଆମର ଯେନ୍ ସାବନ କେ ଝୁଲନେ ଗୀତଟା ଯେନ୍ ବର୍ଷା ସମୟ ଗୀତଟା ସ୍ପେଶାଲ ଆପଣଙ୍କୁ ଡେଡିକେଟ୍ ହେ।
0: ଆଜ୍ଞା,
1: ଆଉ ଶ୍ରୋତାମାନଙ୍କ ନାଁ ଟିକେ ନେମା ଆଜ୍ଞା, ହରେଶ କୁମାର ପରୁଆ, ଯଶୋନ୍ତ ପାଇକ, କରନ୍ସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମାସାଗର ସାହୁ, ଲକ୍ଷ୍ମୀନାରାୟଣ ବାଘ, ସୀମାଞ୍ଚଳ ସବର, ବୃଷଭ ଗହିର, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଦେବରାଜ ମେହର, ଲିଙ୍ଗରାଜ ମେହର, ସତ୍ୟଭା ମେହର, ଶଙ୍କର ମେହର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ଦୋଳ ଗୋବିନ୍ଦ ମିଶ୍ର, ଗୋବିନ୍ଦ ମେହର, ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆନନ୍ଦ ମେହର, ନାରାୟଣ ମେହର, ନାରାୟଣ ପ୍ରଧାନ, ଗୋଲକ ପ୍ରଧାନ, ଆହୁରି ଆଜ୍ଞା ଯେତିକି ଶୁଣୁଛନ୍ ଆଜ୍ଞା ଆକାଶବାଣୀ କେନ୍ଦୁଝରର
0: ଠିକ୍ ଅଛି।
1: ସମସ୍ତ ଶ୍ରୋତାଙ୍କୁ ଗୀତଟା ଡେଡିକେଟ୍ କରିଦେବି
0: ଠିକ୍
1: ଆଜ୍ଞା।
0: ଅଛି, ଆପଣଙ୍କ ଅନୁରୋଧରେ ଆପଣଙ୍କୁ ଆମେ ଆପଣଙ୍କ ମନପସନ୍ଦର ଗୀତ ଶୁଣାଉଛୁ। ଆଉ ଯେଉଁମାନଙ୍କୁ ଆପଣ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ କସ୍ମଣି।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ବିଜେପୁର ବରଗଡ଼ ଭାଲୁବାନ କହୁଛି, ଲୋକନାଥ ସାହୁ।
0: ଲୋକନାଥ ସାହୁ କହୁଛନ୍ତି,
1: ହଁ
0: କେମିତି ଅଛନ୍ତି ଆଜ୍ଞା?
1: ଆଜ୍ଞା ଭଲ ଅଛୁ ଆମେ। ଆଉ ଚାଷବାସ ଲାଗିଛି, ପାଗ ବି ଭଲ ଅଛି, ଖରାପ ନାହିଁ ନ କି ବାଦଲିଆ ପାଗ ଅଛି।
0: ଆପଣ
1: ତ ସିଆଡ଼େ କେନ୍ତା ବର୍ଷା ବର୍ଷି ହଉଛି?
0: ଇଆଡ଼େ ବି ସେମିତି ଅଛି, ଆପଣ ଯେମିତି ପାଗ କହିଲେ ସେମିତି ଠିକ୍ ଆମର ଏପଟେ ବି ଅଛି। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
1: ମୁଁ ଚିଠି ଲେଖୁଛି ନୀଳମଣିଙ୍କୁ, ସେ ଗୀତଟା ଦେଇଦେମି।
0: ଏଇ ଗୀତଟି ତ ଭକ୍ତି ଗୀତ।
1: ଭକ୍ତି ଗୀତ ଆମର, ଡୋରି ଯଦି ଲାଗିବ, ଯଦି ହାତ ଠାରେ ଯଦି ଡାକିବେ, ତାହେଲେ ଆମେ ଯିମୁ ପୁରୀକୁ।
0: ଆସନ୍ତା ଗୁରୁବାର
1: ହଁ
0: ଦିନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।
1: ହଁ ଦ୍ୱିତୀୟା ହଉଛି ଆମର
0: ଆଜ୍ଞା,
1: ଆମ ଗାଁରୁ ବି ବହୁତ ପିଲା ଯାଉଛନ୍, ମତେ ଜିମା କେ ବୋଇଲେ ଯେ
0: ହଁ,
1: ଦେଖମା ଜିମା ବୋଇଲେ ବୋଇଲି।
0: ଆଉ ଦେଖିବା କ'ଣ, ଆଉ ଆପଣ ତ ସାଙ୍ଗ ହେଇଛି
1: ଡୋରି ଲାଗିଲେ
0: ଚାଲିକି।
1: ଯିବା, ନହେଲେ ନାହିଁ।
0: ହଁ ସେଇ କଥା ମିଛ ନୁହେଁ, ଡୋରି
1: ଆଗରୁ ଆମେ ଯାଇଛୁ, ଏଇଟା ଯାଉଛନ୍ ପିଲାମାନେ ଯେ ବୋଲେ ଜିମା ଦେଖିକରି, ତମେ ଟିକେଟ୍ କାଟି ଦେବ ବୋଲି ସେମାନେ ଟିକେଟ୍ କାଟିଛନ୍।
0: ଟିକେଟ୍ କାଟିଛନ୍ତି। କେତେ ଜଣ ସାଙ୍ଗ ହେଇକି ଯାଉଛନ୍ତି?
1: 10 ଜଣ ବାହାରିଛନ୍।
0: ଟ୍ରେନ୍ରେ ବସିବେ, ଆସିକି ପୁରୀରେ ସିଧାସଳଖ ଓହ୍ଲେଇ ପଡ଼ିବେ।
1: ହଁ ସିଧାସଳଖ ପୁରୀରେ ଓହ୍ଲେଇବେ, ଯଦି ଆମକୁ ବି ହାତ ଠାରେ ଡାକିବେ ବୋଲେ ଜିମା ବୋଲି।
0: ଆଚ୍ଛା ଆଚ୍ଛା, ଆପଣ ମନ କଲେ, ଆପଣ ଇଚ୍ଛା ପ୍ରକାଶ କଲେ ଠାକୁର ନିଶ୍ଚିତ ଡାକିବେ ଆପଣଙ୍କୁ। ଆପଣ ଯଦି ଘରେ ବସିବେ ଯିବି ନେଇ ବୋଲି ମାଇଣ୍ଡରେ ରଖିବେ, ମନରେ ରଖିବେ, ତାହେଲେ ଆପଣଙ୍କୁ ଆଉ ଠାକୁର ଡାକିବେ କି? ଏ ତ ତାର ଯିବାର ଇଚ୍ଛା ନାହିଁ, ଠାକୁର ଅନୁଭବ କରିକି କହିବେ।
1: ଆଉ ଆପଣଙ୍କ ପ୍ରୋଗ୍ରାମ ଭଲ ଲାଗ୍ସି, ବହୁତ ଭଲ କଥା ଲାଗ୍ସନ୍, ସ୍ଲୋରେ ଟିକେ କଥା ଲାଗ୍ସନ୍, ବହୁତ ମଜା ଲାଗ୍ସି।
0: ହଁ
1: ହଁ
0: ଯାଉ,
1: ହଁ ହଁ
0: ଆମକୁ ବହୁତ ଖୁସି ଲାଗିଲା ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମକୁ ଖୁବ୍ ପସନ୍ଦ କରିଛନ୍ତି ବୋଲି। ଠିକ୍ ଅଛି,
1: ଜୁହାର ଆଜ୍ଞା, ନମସ୍କାର।
0: ନମସ୍କାର, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ତିରିଶ ମିନିଟ୍ ମଧ୍ୟରେ। ଆମର ଟେଲିଫୋନ୍ ନମ୍ବର ହେଉଛି 06766258356। ଟେଲିଫୋନ୍ ନମ୍ବର ପୁଣି ଥରେ କହି ରଖୁଛୁ 06766258356। ଆଉ ଗୋଟିଏ କଥା ମଧ୍ୟ ଆମେ କହି ରଖୁଛୁ, ଯେଉଁ ଶ୍ରୋତାବନ୍ଧୁମାନେ ଏହି ସପ୍ତାହରେ ଆମ ପାଖକୁ ଏହି କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଥିଲେ, ସେମାନେ ତିନି ମାସ ବ୍ୟବଧାନରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ। ତେବେ କାର୍ଯ୍ୟକ୍ରମର ପରିସରରୁ ଏଇଠି ଦିଅନ୍ତୁ ବିଦାୟ, ନମସ୍କାର।
1: ପ୍ରଚାର କଲୁ ମିଠା ମିଠା ଅନ୍ତରଙ୍ଗ ଆଳାପ ଏବଂ ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଭାସ୍କର ଚନ୍ଦ୍ର ମିଶ୍ର, ବୈଷୟିକ ସହାୟତା ଦେଇଥିଲେ ଦେବରାଜ ସାହୁ ଏବଂ ମେଘନାଦ ମହାନ୍ତ। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 11:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ପିନ୍ଧେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
1: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଙ୍ଗ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏଥର ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ସୁମିତା କରାବଡ଼ଙ୍କ କଣ୍ଠରେ ରାମଚନ୍ଦ୍ର, ଶିଶିର ସୁନାକର ମେହେରଙ୍କ କଣ୍ଠରେ।

0: ଅଭୁଲା ଗୀତରେ ଶୁଣୁଥିଲେ ସଙ୍ଗୀତା ଗୋସାଇଁ ଏବଂ ସୁମିତା ଗରାବଡ଼ଙ୍କ କଣ୍ଠରୁ କେତେକଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଗଳ। ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀମାନେ।

ଶୁଣୁଥିଲେ ଗୋପାଳଙ୍କ ଉଗାଳ, ପରିବେଷଣ କରିଥିଲେ ଧ୍ରୁବଚରଣ ବେହେରା ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଇଛି ମଞ୍ଜୁଳ ମଧ୍ୟାହ୍ନର। ଶ୍ରୋତାଙ୍କ SMS ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ତାହେଲେ ଆରମ୍ଭ କରୁଛୁ। ଆପଣ ସରିତା କଟକରୁ ଲେଖିଛନ୍ତି ବାଜି କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ପରବର୍ତ୍ତୀ ଗୀତଟି ବଳିଦାନ କଥାଚିତ୍ରର ନେଇ ଯାର ମେଘମତେ। ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ମହାସଙ୍ଗପୁର ବହୁଗ୍ରାମ କଟକରୁ। ତାହେଲେ ସେହି ଦେବଙ୍ଗତ କଣ୍ଠଶିଳ୍ପୀ ଏସ୍ ସାରୋକିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୁଣାଇ ଦେଉଛୁ ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ନାରାୟଣ ପ୍ରଧାନ, ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣଙ୍କ ଅନୁରୋଧର କଥାଚିତ୍ରଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ଦର୍ଦ୍ଦ।

କଥାଚିତ୍ର ସପନ ବଣିକ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୁଆଲ ଆଉ ଆପଣମାନେ ହେଲେ କବକାନ୍ତ ପ୍ରଭାକର ପାତ୍ର ମଙ୍ଗୁଳି କୁଣ୍ଡୁ ପ୍ରମୋଦ ପାତ୍ର ସୌଦାମିନୀ ରଥ ଭାଇ ମହମ୍ମଦପୁର ବିଲହାଟ କଟକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାହି, କାଦୁଅପଡ଼ା, ଜଗତସିଂହପୁରରୁ। ଆପଣଙ୍କ ଅନୁରୋଧର କଥାଚିତ୍ରଟି ହେଲା ମା ଓ ମମତା। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆମର ପ୍ରିୟ ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ, ଯେଉଁମାନେ ମଞ୍ଜୁଳ ମଧ୍ୟାହ୍ନରେ ଆମ ପାଖକୁ SMS ପଠାଇବାକୁ ଚାହାନ୍ତି, ସେମାନେ କ୍ୟାପିଟାଲ ଲେଟରରେ ACTC ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତା'ର ନାଁ ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ। ନମ୍ବରଟି ହେଲା 09494956310। ତାହେଲେ ଶ୍ରୋତାବନ୍ଧୁ, ଅପେକ୍ଷାରେ ରହିଲୁ ଆପଣଙ୍କର SMSକୁ। ପରବର୍ତ୍ତୀ କଥାଚିତ୍ରଟି ହେଲା 20 ସାଲ ବାଦ। ଗୀତଟିକୁ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ମହମ୍ମଦ ଅଜିଜ, ଆଉ ଶୁଣିବା ପାଇଁ ଲେଖିଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ, ତାଙ୍କ ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ୍ ଛକ ନିଶ୍ଚିନ୍ତ କୋଇଲିରୁ।

ଏହି ଏସଏମଏସଟିକୁ ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ନିଝୁମ ରାତିର ସାଥୀ କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଏସ୍ ଜାନକୀ।

ପାଇଁ ଏସଏମଏସଟିକୁ ପଠାଇଛନ୍ତି ସିଡିଏ 11 କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। ଆପଣଙ୍କର ଅନୁରୋଧର କଥାଚିତ୍ରଟି ହେଲା ଉଲ୍କା। ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

କାର୍ଯ୍ୟକ୍ରମର ଶେଷରେ ମୋହରା କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଏସଏମଏସ୍ କରି ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ।

0: ଶୁଣୁଥିଲେ କେନ୍ଦ୍ରା ଗୀତ ପରିବେଷଣ କରିଥିଲେ ରତ୍ନାକର ନାଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆରମ୍ଭ କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ଭଉଣୀ, ମଣିଷ ଯେତେବେଳେ ଏ ସଂସାରରେ ଜନ୍ମ ନିଏ, କ୍ରମେ ବୟସର ପାହାଚ ପରେ ପାହାଚ ଚଢ଼ିବାକୁ ଲାଗେ, ହାତକୁ ଦିହାତ ହୁଏ, ସଂସାର ଗଢ଼େ, ଏ ସବୁତକ ସମୟରେ ଗୋଟିଏ କଥା ତା ସହିତ ନିରନ୍ତର ଭାବରେ ଚାଲିଥାଏ, ଯାହା ହେଲା ତା ପାଇଁ କ'ଣ ମୁଠାଏ ନିଶ୍ଚୟ ରନ୍ଧା ହୋଇଥାଏ। ସତ କହିଲେ ମଣିଷ ପାଇଁ ରୋଷେଇବାସ ଏବଂ ଖାଦ୍ୟ ଆଉ ରନ୍ଧାବଢ଼ା ଏସବୁ ଗୋଟିଏ ଗୋଟିଏ ସହଜାତ ପ୍ରବୃତ୍ତି। ଏହି ଖାଦ୍ୟ ବ୍ୟଞ୍ଜନ ମଧ୍ୟ ଗୋଟିଏ ଜାତିର, ସଂସ୍କୃତିର, ଚଳଣୀର ପରିଚିତି। ଏ ଯେମିତି ଦେଖନ୍ତୁ ଆମ ଓଡ଼ିଆ ଘରର ଅସଂଖ୍ୟ ପାକ ପ୍ରସ୍ତୁତି, ଯାହାକୁ ନେଇ ଆମେ ଗର୍ବ କରୁ। ତେବେ କଥା ହେଉଛି, ସାମ୍ପ୍ରତିକ ସମୟରେ ବିଶ୍ୱାୟନ କହନ୍ତୁ ଅବା ସମୟ ପରିବର୍ତ୍ତନର ପ୍ରଭାବ, ଆମ ନିଜର ବହୁ ପୁରାତନ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ କେମିତି ଟିକିଏ ଆମର ନୀତିଦିନିଆ ଖାଦ୍ୟ ପ୍ରଣାଳୀରୁ ଆଢ଼ୁଆଳକୁ ଚାଲିଯାଉଛି, ଆଉ ସେଠି ଜାଗା ନେଇଯାଉଛି ଅନ୍ୟ ଅନ୍ୟାନ୍ୟ ଆଧୁନିକ ଖାଦ୍ୟ ବ୍ୟଞ୍ଜନ। ଏହା ଭିତରେ ଖୁସିର କଥା, ଆମ ଗହଣରେ ଏମିତି କେତେଜଣ ଅଛନ୍ତି ଯେଉଁମାନେ କି ଆମର ଓଡ଼ିଆ ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନକୁ ସଂରକ୍ଷିତ କରି ରଖିବାରେ, ତାକୁ ଲୋକଲୋଚନରେ ବଳବତ୍ତର ରଖିବାରେ ଅହରହ ପ୍ରଚେଷ୍ଟା କରିଆସୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲେ ଲେଖିକା, ଖାଦ୍ୟ ଗବେଷିକା ରିତୁ ପଟ୍ଟନାୟକ, ଯିଏକି ଏ ଦିଗରେ ଉଦ୍ୟମ କରିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନକୁ ଗୋଟିଏ ଜାଗାରେ ସମାହିତ କରି ରଖିବା ପୂର୍ବକ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ବହି ମଧ୍ୟ ଲେଖିଛନ୍ତି। ଆସନ୍ତୁ ଆଜି ତାଙ୍କୁ ଭେଟିବା ଏବଂ ତାଙ୍କର ଏହି ପ୍ରଶଂସନୀୟ ଉଦ୍ୟମ ସମ୍ପର୍କରେ ଆହୁରି କିଛି ଜାଣିବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର,
0: ଆଜି ଆପଣ ଆମର ଆକାଶବାଣୀ କଟକ କେନ୍ଦ୍ରକୁ ପ୍ରଥମ ଥର ପାଇଁ ଆସିଛନ୍ତି ନୁହେଁ କି?
1: ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ତ ମାନେ ପ୍ରଥମ ଥର ପାଇଁ ଏଠି ଆସିଲି, ବହୁତ ଭଲ ଲାଗୁଛି ଷ୍ଟୁଡ଼ିଓ ଦେଖି, ଆପଣଙ୍କ ସାଙ୍ଗରେ ମିଶିକି ବହୁତ ଭଲ ଲାଗୁଛି। ଆଶା କରୁଛି ଆଜିର କଥାବାର୍ତ୍ତା, ଆମର କନ୍ଭରସେସନ୍ ଭଲ ହେବ।
0: ହଁ, ଆମେ ଚେଷ୍ଟା କରିବା ଗୋଟେ ଭଲ କଥା, ଭଲ ଆଲୋଚନା ଆପଣଙ୍କ ସହିତ କରିବା ପାଇଁ। ତେବେ ଆଜି କଥା ଆପଣଙ୍କର ପିଲାଦିନରୁ ଆରମ୍ଭ କରିବା, କାରଣ ଟିକେ ଜାଣିବାକୁ ଚାହିଁବା ଯେ ଆପଣ ଯେଉଁଭଳି ଭାବରେ ପରିଚିତ ଆଜି, ଯେଉଁ କାମଟି ମାଧ୍ୟମରେ ଆପଣ ଲୋକପ୍ରିୟ ହୋଇଛନ୍ତି, ତାହାର କ'ଣ କୌଣସି ସଂଯୋଗ ଆପଣଙ୍କର ଶୈଶବ ସହିତ ଥିଲା କି?
1: ହଁ, ଶୈଶବ ସହିତ ତ ନିଶ୍ଚିତ ଭାବରେ ମୁଁ କହିବି ଥିଲା, କାହିଁକି ନା ମୁଁ ଆଜି ଯଦି ଏଇ ସମାଜରେ ପରିଚିତା, ମୁଁ ଗୋଟେ ବହି ଲେଖିଛି ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ନେଇକି, ଆଉ ସେଇଟା ମୁଁ ଇଂରାଜୀରେ ଲେଖିଛି, କାହିଁକି ନା ସେଇଟା ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିବା ବୋଲି ଆଶା ରଖିକି ମୁଁ ସେ ବହିଟାକୁ ଲେଖିଥିଲି। ଆଉ ଖାଇବାକୁ ନେଇକି ଯେହେତୁ ଆମେମାନେ ବହୁତ ଆଗ୍ରହୀ, ଆଉ ଖାଇବାକୁ ନେଇକି ଦେଖନ୍ତୁ, ଆମର ଓଡ଼ିଶା ଗୋଟେ ଏମିତି ରାଜ୍ୟ, ଓଡ଼ିଶାର ଆମର ମହାପ୍ରଭୁ ଜଗନ୍ନାଥ ଯିଏ ବସିଛନ୍ତି ସ୍ୱୟଂ ପୁରୀରେ, ସିଏ ହେଉଛନ୍ତି ମାନେ ବଡ଼ ଖିଆ ଠାକୁର ଆମର, ତେଣୁ ତାଙ୍କଠୁ ଆମର ସବୁ ଜିନିଷ ସୃଷ୍ଟି ହେଇଛି, ତେଣୁ ଆମେ ସମସ୍ତେ ପୁରା ଓଡ଼ିଶା ରାଜ୍ୟର ସମସ୍ତ ରାଜ୍ୟବାସୀ ଆମର ଖାଦ୍ୟପ୍ରିୟ ଆମେ। ସେମିତି ଆମର ପରିବାର ବି, ମୋ ପରିବାର, ମୋର ଶୈଶବ କଥା ଯେତେବେଳେ ପଚାରୁଛନ୍ତି ଆପଣ, ମୋର ପରିବାର ବି ବହୁତ ଖାଦ୍ୟପ୍ରେମୀ ସମସ୍ତେ, ଆଉ ମୋର ମା ଯିଏ ବୋଉ ସିଏ ପୁରୀର ଝିଅ ସିଏ, ତେଣୁ ସ୍ୱାଭାବିକ ଏଇଟା ଯେ ଖାଦ୍ୟକୁ ନେଇକି ସିଏ ବହୁତ ଖାଦ୍ୟ ଭଲ ରାନ୍ଧେ। ଆଉ ମୋ ବାପା ବି, ଯେହେତୁ ମୋର ବାପାଙ୍କ ଘର ହେଉଛି ବାଙ୍କୀ, ପୁରୀର ବହୁତ ପ୍ରଭାବ ସେଠି ବି ପଡ଼ିଛି, ବାପା ବି ମୋର ବହୁତ ଖାଦ୍ୟପ୍ରିୟ, ଯୁଆଡ଼େ ବି ବାପା ଯାଆନ୍ତି, ଯେଉଁଠି ରୁହନ୍ତି ଭାରତ ଭ୍ରମଣରେ ଯୁଆଡ଼େ ବି ଯାଆନ୍ତି, ସେ ଆସିକି ଯେଉଁଠି ଯାହା ଖାଇଥାନ୍ତି ସେଇଟା ବୋଉକୁ କୁହନ୍ତି, ବୋଉ ତାକୁ କରେ, ତେଣୁ ଆମର ଖାଦ୍ୟକୁ ନେଇକି ବହୁତ ମାନେ ସମସ୍ତଙ୍କର ବହୁତ ଆଗ୍ରହ। ଆମର ଭାଇ ଭଉଣୀ ସମସ୍ତେ ବହୁତ ଭଲ ରାନ୍ଧନ୍ତି, ଆଉ ବହୁତ ଭଲ ଖାଦ୍ୟ ଭଲ ପାଆନ୍ତି, ଖାଦ୍ୟ ଭଲ ରାନ୍ଧନ୍ତି, ସମସ୍ତଙ୍କର ରନ୍ଧନ କରିବାର ଯେଉଁ ଆଗ୍ରହଟା ସମସ୍ତଙ୍କ ଭିତରେ ଅଛି, ତେଣୁ ପିଲାଦିନୁ ହିଁ ଏଇ ଆଗ୍ରହଟା ସୃଷ୍ଟି ହେଇଛି। ଆଉ ମୁଁ ଯେହେତୁ କଟକର ଝିଅ, କଟକରେ ଆମର ବାଦାମବାଡ଼ିରେ ଘର, ଜାଣିଛନ୍ତି ଆପଣ, ଏଠି କୋର୍ଟ ଅଛି, ବଡ଼ ମେଡିକାଲ ଅଛି, ଯାହାର ଯାହା ବି ପଡ଼ିଲା ଦରକାର, ବାପାଙ୍କ ଘର ପଟର ହଉ କି ବୋଉ ଘର ପଟର ହଉ, ସମସ୍ତେ ଆସନ୍ତି। ଆଉ ଆମ ଘରେ ଯେହେତୁ ବାଦାମବାଡ଼ିରେ ଘର, ବସ୍ ଷ୍ଟାଣ୍ଡରୁ ବସ୍ରୁ ଓହ୍ଲେଇବେ, ଆମ ଘରେ ହିଁ ସେମାନେ ରହନ୍ତି। ଆଉ ସେତେବେଳେ ମ୍ୟାଡାମ ଗୋଟେ ଥିଲା, ମାନେ ଘରକୁ ଅତିଥି ଆସିଲେ ଯୋଉ ଟାଇମ୍ ବି ହଉ, ଆପଣଙ୍କର ଘରେ ଖାଦ୍ୟ ରନ୍ଧା ସରିକି ଚୁଲି ପୋଛା ବି ସରିଥାଉ, କିନ୍ତୁ ଆଉ ଥରେ ମା ମାନେ ଘରର ଗୃହିଣୀ ମାନେ ସେତିକି ଆଗ୍ରହ ନେଇକି ଅତିଥି ଅଭ୍ୟାଗତ କରନ୍ତି,
0: ରୋଷେଇ
1: ପୁଣି ମୁଁ ନିଜେ ଦେଖିଛି, ଆମର ବାପା ଖାଇକି ଅଫିସ ପଳେଇଥିବେ, କିନ୍ତୁ ସାଙ୍ଗେ ସାଙ୍ଗେ ପୁଣି କୋଇଲା ଚୁଲି ଥାଏ, କାଠ ଚୁଲି ଥାଏ, ବୋଉ ସାଙ୍ଗେ ସାଙ୍ଗେ କାଠ ଚୁଲି ହଉ କି କୋଇଲା ଚୁଲି ଲଗା ହବ, ବାଡ଼ିରେ ବି ଆମର ସବୁ ଲାଗିଥାଏ, ଶାଗଟେ ହଉ କି ଯାହା ବି ହଉ ଲାଗିଥାଏ, କିଛି ନହେଲେ ଭାତ ଡାଲମା ଆଳୁ ଭର୍ତ୍ତାଟେ ଶାଗ ଭଜାଟି କରିଦିଏ, ତ ସେମାନେ ଖୁସିରେ ଖାଆନ୍ତି।
0: ଆଜ୍ଞା,
1: ସେଇଟା ଗୋଟେ ଆମର ଥିଲା ସମସ୍ତଙ୍କ ଘରେ ଯେ ଅତିଥି ଅଭ୍ୟାଗତ ଆସିଲେ ତାଙ୍କୁ କେବେ ସେମାନେ ବିନା ଖାଲି ପେଟରେ ଯାଆନ୍ତିନି।
0: ଆଜ୍ଞା, ତ ସେଇସବୁ କଥା ଗୁଡିକ ଦେଖିକିରି ଆପଣ ଖାଦ୍ୟ ରାନ୍ଧିବା ବା ଯୋଉ କାମଟି ଆଜି ଆପଣ କରୁଛନ୍ତି ବ୍ୟଞ୍ଜନକୁ ନେଇକିରି ଆପଣଙ୍କର ଯୋଉ ଓଡିଆ ବ୍ୟଞ୍ଜନ ବିଶେଷ କରି ତାର ଯୋଉ ପ୍ରଚାର ପ୍ରସାର ସେ କାମଟିକୁ କରିବାକୁ ଚାହିଁଲେ।
1: ହଁ, ମୋର ଗୋଟେ କଥା କହିବି, ଯୋଉ ବହି ଲେଖିବା ଯୋଉ କାମଟି ମୁଁ କଲି ସେଇଟା ସମ୍ପୂର୍ଣ୍ଣ ଭାବରେ ମୁଁ ଶ୍ରେୟ ଦେବି ମୋ ସ୍ୱାମୀଙ୍କୁ, କାହିଁକି ନା ଯେତେବେଳେ ସେ ଦେଖିଲେ ଯେ ମୋର ଖାଇବାକୁ ନେଇକି ଏତେ ଆଗ୍ରହ, ବିଶେଷ କରି ଓଡିଆ ପାରମ୍ପରିକ ଖାଦ୍ୟକୁ ନେଇକି ଏତେ ଆଗ୍ରହ ଭିତରେ ଆଉ ସବୁବେଳେ ରାନ୍ଧୁଛି, ତାର ପିଠାପଣା ବିଭିନ୍ନ ପ୍ରକାର ପିଠାପଣା ବି ମୁଁ ମଧ୍ୟ କରେ, ବହୁତ ପ୍ରକାର ପିଠାପଣା ମୁଁ କରେ, ନିଜେ ବନାଏ, ଆଉ ଆମ ଘରେ ବି ସବୁ ଜିନିଷ ଯୋଉ ପର୍ବପର୍ବାଣି ସବୁ ଜିନିଷ ହୁଏ, ତେଣୁ ସିଏ ମୋତେ ଗୋଟେ ଆଇଡିଆ ଦେଲେ, ତମେ ଯଦି ଏତେ ତମ ଭିତରେ ଆଗ୍ରହ ତମେ ୱାଇ ଡୋଣ୍ଟ ୟୁ ରାଇଟ୍ ଏ ବୁକ୍, ଆଉ ଏମିତି ଗୋଟେ ବୁକ୍ ଲେଖ, ଓଡ଼ିଆରେ ବି ଲେଖିଛନ୍ତି ବହୁତ କିନ୍ତୁ ଇଂରାଜୀରେ ବହି ନଥିଲା କିଛି। ସିଏ ମୋତେ ଆଇଡିଆ ଦେଲେ ଯେ ତମେ ଗୋଟେ ବହି ଲେଖ ଯୋଉଟା କି ବାହାର ଲୋକମାନେ
0: ଜାଣିପାରିବେ।
1: ଆଉ ତା ପୂର୍ବରୁ ଆଉ ଗୋଟେ କଥା କହୁଛି, ଏଇଟା ବି ହେଲା କାହିଁକି ନା ମୁଁ ଯେତେବେଳେ ଆକ୍ଚୁଆଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଏ, ମୋର ଏଇ ସୋସିଆଲ ମିଡିଆରେ ଖାଦ୍ୟକୁ ନେଇକି ବୋଧେ 2010-11 ମୁଁ ଅଛି, ଓଡ଼ିଆ ଖାଦ୍ୟକୁ ମାନେ ସବୁବେଳେ ପୋଷ୍ଟ କରେ, ଯାହା ବି ପର୍ବପର୍ବାଣି ହବ, ସେ ଚିତ ଅମାବାସ୍ୟା ହଉ କି ଦୁତି ବାମନ ଓଷା ଘାଣ୍ଟ ତରକାରୀ ହଉ, ଯାହା ବି ଏନି ଫେଷ୍ଟିଭାଲ ହୁଏ ତ ମୁଁ ମୋର କରିକି ପୋଷ୍ଟ କରେ। ମୋର ବି ଗୋଟେ ପେଜ୍ ଅଛି ଓଡ଼ିଶା କୁଇଜିନ୍ ଆଣ୍ଡ କୁଲିନାରିସ୍, ସେଟା 100 ମେମ୍ବରରେ ଷ୍ଟାର୍ଟ ହେଇଥିଲା, ସେଟା ବର୍ତ୍ତମାନ 50,000 ମେମ୍ବର, ସେଥିରୁ ଯୋଉ ଷ୍ଟାର୍ଟ କଲି ବହୁତ ଲୋକ ପୁରା ଅଲ୍ ଓଭର ଓଡ଼ିଶା ସମସ୍ତେ ସେଥିରେ ଜଏନ୍ କରନ୍ତି, ଅଲ୍ ଓଭର ଓଡ଼ିଶା ବିଭିନ୍ନ କୋଣରୁ ଆମେ ସମସ୍ତଙ୍କ କଲଚର ବିଷୟରେ ବି ଜାଣିପାରୁ, କାହିଁକି ନା ଆମର ଏଠି ଡାଇଭର୍ସିଟି ବହୁତ ଅଛି, ଆପଣ ଦେଖିବେ ଭାଷାର ବି ଟିକେ ଚେଞ୍ଜ ଅଛି, ଖାଦ୍ୟ ପ୍ରସ୍ତୁତିର ଚେଞ୍ଜ ଅଛି, ତେଣୁ ସବୁ ଜିନିଷ ଚେଞ୍ଜ ଥାଏ, ତେଣୁ ଆମେ ସେଗୁଡ଼ା ବି ବହୁତ ଶିଖିବାକୁ ମିଳିଲା, ସେମାନେ ବି ଆମଠୁ ଶିଖିଲେ, ତେଣୁ ଏମିତି ଯୋଉ ପ୍ରସେସିଂରେ କୋଉଠି ନା କୋଉଠି ମୋର ବହୁତ ଇଣ୍ଟରେଷ୍ଟ ଆହୁରି ଡେଭଲପ୍ କଲା। ଆଉ ମୁଁ ଏମିତି ବି ନ୍ୟାସନାଲ ପେଜ୍ ଗୁଡ଼ାକରେ ଫୁଡ୍ ପେଜ୍ ଗୁଡ଼ାକରେ ବି ଅଛି, ସେଠି ବି ଫୁଡ୍ ପୋଷ୍ଟ କରେ ଆଗରୁ, ଯେତେବେଳେ ବହି ଲେଖିବା ପୂର୍ବର କଥା କହୁଛି, ସେତେବେଳେ ଯୋଉ ବାହାର ଲୋକମାନେ ସେଠି ବହୁତ ଲୋକ ସବୁ ଷ୍ଟେଟ୍ର ଥାନ୍ତି, ସେଠି ମୋତେ ଜଣେ ଭଦ୍ରଲୋକ କହିଲେ ଓଡ଼ିଆ ଲୋକ କିଏ ଖାତେ ହେଁ, ତ ମୋତେ ଟିକେ ଭାରି ଖରାପ ଲାଗିଥିଲା ଆକ୍ଚୁଆଲି, ଯେହେତୁ ମୋ ହଜବ୍ୟାଣ୍ଡଙ୍କ ସାଙ୍ଗରେ ମୁଁ ସବୁ ଜିନିଷ ସେୟାର କରେ, ତ ମୁଁ ତାଙ୍କୁ କହିଲି ଏ ଜିନିଷଟା ଯେ ମୋତେ ଭାରି ଖରାପ ଲାଗିଲା ଯେ ଓଡ଼ିଶାର ଖାଇବା ଏତେ ପ୍ରକାରର, କାହିଁକି ଆମର ଖାଇବା ଜିନିଷ ବାହାର ଲୋକ ବେଶୀ ଜାଣିପାରୁନାହାନ୍ତି, ସେଥିପାଇଁ ସିଏ ବି ସେଟା ତ ନୋଟିସ୍ କଲେ, ସିଏ ମୋତେ କହିଲେ ଗୋଟେ କାମ କର, ତମେ ଗୋଟେ ବହି ଲେଖ, ଆଉ ସେ ବହିଟା ଇଂରାଜୀରେ ଲେଖ, ସିମ୍ପଲ ଲାଙ୍ଗୁଏଜରେ ଲେଖ, ଯେମିତି ସମସ୍ତେ ସେଟା ବୁଝିପାରିବେ, ସେଟାକୁ ଆମେ ଛପେଇଦେବା। ତ ଏମିତି ଲେଖୁ ଲେଖୁ ଲେଖୁ ଲେଖୁ ବହିଟିଏ ହେଲା, ସେ ମଝିରେ ଆକ୍ଚୁଆଲି ବହୁତ ଜିନିଷ ଘଟିଗଲା, ସବୁ ବହିଟା ଆରମ୍ଭ ହେଲା ମୋର 2013 ଲେଖିବା, କିନ୍ତୁ ବହୁତ ଜିନିଷ ଘଟିଗଲା, ମୋର ସ୍ୱାମୀଙ୍କର ଦେହାନ୍ତ ହେଇଗଲା ମଝିରେ, ସେଥିପାଇଁ ମୋର ଲାଇଫଟା ତ ପୁରା ଅପସାଇଡ୍ ଡାଉନ୍ ହେଇଗଲା, ପୁରା ଯେମିତି ପୃଥିବୀ ଓଲଟିଲା ଭଳିଆ ଓଲଟିଗଲା, ସେସବୁ ଜିନିଷ ଷ୍ଟପ୍ ହେଇଗଲା ସେ ମଝିରେ, ତାକୁ ପୁଣି ରିଜ୍ୟୁମ୍ କଲି, ପୁଣି ପୁନର୍ବାର ତାକୁ ମାନେ ମୋ ଭିତରେ ଜୀବିତ କରିବା ପାଇଁ ମୋତେ ବହୁତ ସାହସ ଏସବୁ ଦରକାର ଥିଲା, ମୁଁ ସେସବୁକୁ ପୁଣି ଏକାଠି କରିକି ପୁଣି ଲେଖିଲା ବେଳକୁ ହେଇଗଲା 2020, ତ 2023 ସେଟାକୁ ଉନ୍ମୋଚିତ କରିଥିଲି।
0: ଆଜ୍ଞା, ସେ ବହିଟି ସମ୍ପର୍କରେ ଆମକୁ ଟିକେ ବିସ୍ତୃତ ଭାବରେ କହିବେ କି?
1: ସେ ବହିଟିର ନାଁ, ମୁଁ ଯୋଉ ବହିଟି ଲେଖିଛି ସେ ବହିଟିର ନାଁ ହଉଛି 259 ଇନହେରିଟେଡ୍ ରେସିପିଜ୍ ଅଫ୍ ଓଡ଼ିଶା। ଦେଖନ୍ତୁ ଏତିକି ରେସିପି ଏପର୍ଯ୍ୟନ୍ତ ବୋଧ ହୁଏ କେହି ଡକୁମେଣ୍ଟ କରିନାହାନ୍ତି, ଏମିତି ଦେଖନ୍ତୁ ଓଡ଼ିଶାରେ 32 ଡିଷ୍ଟ୍ରିକ୍ଟ, ଆପଣ 32 ଡିଷ୍ଟ୍ରିକ୍ଟରେ ବି ବହୁତ ଅଞ୍ଚଳକୁ ବି ଯିବେ, ତାର ବିଭିନ୍ନ ଅଞ୍ଚଳକୁ ପ୍ରତି କୋଣକୁ ଯଦି ଯିବେ ବି ଆପଣ ଗୋଟେ ନୂଆ ରେସିପି ଆପଣ ଡିସ୍କଭର କରିବେ, ମାନେ ସେ ରେସିପି ସାର ଆପଣ ଟୋଟାଲି ଜାଣିନଥିବେ।
0: ଆଜ୍ଞା,
1: ତେଣୁ ଆମର ରାଜ୍ୟ ଏତେ ବିସ୍ତୃତ ବିଶାଳ ରାଜ୍ୟ, ତାର ଖାଦ୍ୟ ନିଅନ୍ତୁ, ତାର ସଂସ୍କୃତି, ତାର ସଙ୍ଗୀତ, ତାର ନାଚ, ସବୁ ଜିନିଷ ବହୁତ ଭାଷ୍ଟ। ଆପଣ ଯଦି ଖାଦ୍ୟକୁ ନେବେ, ଖାଦ୍ୟ ଏତେ ଭାଷ୍ଟ, ଏତେ ବିସ୍ତୃତ ଯେ ଆପଣ ସବୁ ଖାଦ୍ୟକୁ ଏକାଠି ଗୋଟେ ବହିରେ ଲେଖିବା ସମ୍ଭବ ନୁହେଁ। ଏମିତି ଦେଖିବାକୁ ଗଲେ ତ ମୁଁ 500 କେତେ ରେସିପି ମୁଁ ଡକୁମେଣ୍ଟ କରିକି ରଖିଛି, କିନ୍ତୁ ଗୋଟେ ବହିରେ ଦବା ଆଜ୍ଞା ସମ୍ଭବ ନଥିଲା,
0: ସେଥିପାଇଁ ଏଇ ବହିରେ ଏତିକି ଦେଇଛନ୍ତି।
1: ତ ମୁଁ ଏଇ ବହିରେ ଏତିକି ଦେଲି, 259, ଯେଉଁଟା ମ୍ୟାକ୍ସିମମ୍ ହେଇପାରିବ। ସେଟା ଗୋଟେ କଫି ଟେବୁଲ ବୁକ୍ ହେଇଛି, ବହୁତ ପ୍ରକାର ରେସିପି ମୁଁ ତା ଭିତରେ ସ୍ଥାନ ଦେଇଛି ଯୋଉଟା କି ଲୋକମାନେ ଜାଣିବି ନାହାନ୍ତି ସେ ରେସିପି ବିଷୟରେ। ଗୋଟେ ଧର ମୁଁ ଆପଣଙ୍କୁ କହିବି ନିଷ୍କୁରି ପିଠା, ୟୁ ମଷ୍ଟ ନଟ୍ ହାଭ୍ ହର୍ଡ ଅବାଉଟ, କାହିଁକିନା ସେଟା ୟୁଜୁଆଲି ସେଟା ନୟାଗଡ଼ ସାଇଡ୍ରେ ଗହ୍ମା ପୂର୍ଣ୍ଣମୀ ବେଳେ ସେ ପିଠାଟା କରା ହୁଏ, ତାଙ୍କର ଯୋଉ ଦେଶୀ ଚଣା ନା, ସେ ଦେଶୀ ଚଣାରେ ସେମାନେ ସେ ପିଠାଟା କରିକି, ଆମର ଯେମିତି ଗହ୍ମା ପୂର୍ଣ୍ଣମୀଟା ତ ଆମର ବଳଭଦ୍ର ଜନ୍ମ ନା, ଆମର କଣ ହୁଏ ଘର ମାନଙ୍କର ଗାଈ ଥାନ୍ତି, ତ ଗାଈମାନଙ୍କୁ ସକାଳୁ ହଳଦୀ ପାଣ୍ଡେ ଗାଧୋଇ, ଆମ ଘରେ ବି ଗାଈ ଥିଲା, ଆମେ ଦେଖିଛୁ ସବୁ ପିଲାବେଳୁ ହଳଦୀ ପାଣ୍ଡେ ସେମାନଙ୍କୁ ତାଙ୍କୁ ଗାଧୁଆ ପାଧୁଆ କରି ତାଙ୍କ ସିଂହରେ ରାକ୍ଷୀ ବନ୍ଧା ହେଇକି ଥାକେ ଚକୁଳି ପିଠା କରିକି ତାଙ୍କୁ ଖୁଆ ହୁଏ। ସେମିତି ନୟାଗଡ଼ ସାଇଡ଼ରେ ସେମାନେ ସେଇ ଜିନିଷ କରନ୍ତି, ବଟ୍ ପିଠାଟା ତାଙ୍କର ସେ ନିଷ୍କୁରି ପିଠାଟା କରନ୍ତି, ଗାଈ ବଳଦ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି। ମୁଁ ସେଥିପାଇଁ କହିଲି ନା ବହୁତ ଲେସର୍ ନନ୍ ରେସିପି ମୋ ବହିରେ ଅଛି, ଯୋଉଟା କି ସେଇ ରିଜିଅନ୍ ସେଇ ଅଞ୍ଚଳ ଭିତରେ କନଫାଇଣ୍ଡ ହେଇକି ରହିଯାଇଛି, ଆଉ ସେଟା ବାହାରକୁ ଆସିନି କି ଆଉ ଜାଣିନାହାନ୍ତି,
0: ଆଉ କେହି ଜାଣୁନାହାନ୍ତି। ଯା ହଉ, ଆପଣ ସେଇ ଦିଗରେ କାମ କରୁଛନ୍ତି, ଆମର ଯୋଉ ପାରମ୍ପରିକ ଖାଦ୍ୟ ସବୁ ରହିଛି।
1: ଏତିକି ଖୁସି ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ସେ ଜିନିଷ ଗୁଡାକ ଆଟଲିଷ୍ଟ ମୁଁ ଡକୁମେଣ୍ଟ କରିଦେଲି।
0: ଆଜ୍ଞା, ବଡ଼ ଖୁସିର କଥା ଯେ ଆପଣ ସେଇ ସବୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ସବୁକୁ ତାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। ଏଇଠି ଗୋଟେ କଥା ମନକୁ ଆସିଛି, ଆପଣଙ୍କୁ ପଚାରିବୁ ଯେ ଆପଣଙ୍କ ମତରେ ଆମ ଓଡ଼ିଆ ଖାଦ୍ୟ ପ୍ରଣାଳୀରେ ସେ ବିଶେଷ ଦିଗଟି କ'ଣ ଯାହାକୁ ନେଇ ଆମେ ବିଶ୍ୱସ୍ତରରେ ମଧ୍ୟ ନିଜକୁ ଗର୍ବର ସହିତ ଉପସ୍ଥାପିତ କରିପାରିବ ବୋଲି ଆପଣ କହିବେ?
1: ଦେଖନ୍ତୁ, ମୁଁ ତ ଗୋଟେ ଯେହେତୁ ଖାଦ୍ୟ ଗବେଷିକା, ମୁଁ ତ କହିବି ଦେଖନ୍ତୁ ସବୁ ଜିନିଷ ଆମର ବିଶ୍ୱସ୍ତରକୁ ଯିବା ଭଳିଆ ଜିନିଷ। ଖାଦ୍ୟର ଆଜିକାଲି ବହୁତ ଅପଭ୍ରଂଶ ବି ହଉଛି, ଆମର ଯୋଉ ଜିନିଷ ଅଛି
0: ପାରମ୍ପରିକ
1: ଜିନିଷ, କ୍ଲାସିକାଲ ଜିନିଷ, ତାକୁ ଆଜ୍ ଇଟ୍ ଇଜ୍ ରଖନ୍ତୁ।
0: ମାନେ ଆପଣଙ୍କର କହିବାର କଥା ହେଲା ଯେ ଆମ ଓଡ଼ିଆ ଖାଦ୍ୟ ପ୍ରଣାଳୀରେ ଏମିତି କିଛି ପାରମ୍ପରିକ ଦିଗ ରହିଛି ଯାହାକୁ କେବଳ ଅନୁସରଣ କରିବା ଫଳରେ ବି ଆମେ ତାକୁ ନେଇକି ବିଶ୍ୱସ୍ତରରେ ପହଞ୍ଚେଇ ପାରିବା।
1: ମୋ କହିବା କଥା ନିଜର ଯୋଉ ଖାଦ୍ୟ, ଆମର ପାରମ୍ପରିକ ଖାଦ୍ୟ, ତାକୁ ସେମିତି ଆଜ୍ ଇଟ୍ ଇଜ୍ ତାକୁ ଇଣ୍ଟାକ୍ଟ ରଖିକି ତମେ ଲୋକଙ୍କୁ ପ୍ରେଜେଣ୍ଟ କର ସେମିତି ପରିଷ୍କାର ପରିଚ୍ଛନ୍ନ, ନିଟ୍ ଆଣ୍ଡ କ୍ଲିନ୍ ୱେରେ, ସୋ ଦ୍ୟାଟ୍ ଲୋକ ଆପ୍ରିସିଏଟ୍ କରିବା। ମୋର ରିସର୍ଚ୍ଚ କହୁଛି ଯେ ଆମର ଷ୍ଟେଟ୍ର ଖାଦ୍ୟକୁ ଆଜ୍ ଇଟ୍ ଇଜ୍ ରଖନ୍ତୁ।
0: ଆଜ୍ଞା, ଆପଣ ତ ଖାଦ୍ୟ ପ୍ରସ୍ତୁତି ବା ଏହାର ପ୍ରଚାର ପ୍ରସାର ପାଇଁକିରି କାମ କରୁଛନ୍ତି, ତେବେ ଏଇ ଯୋଉ ଖାଦ୍ୟ ପ୍ରସ୍ତୁତି ଆଉ ବ୍ୟଞ୍ଜନ ପ୍ରତି ଯୋଉ ଅନୁରାଗ ଆପଣଙ୍କର, ଏ ଯୋଉ ଉତ୍ସାହ, ୟାକୁ ନେଇକିରି ଆପଣ ଅନେକ ବ୍ୟକ୍ତିବିଶେଷଙ୍କ ସହିତ ସମ୍ପର୍କରେ ଆସିଥିବେ, ସେ ଅନୁଭୂତିରୁ କିଛି କହିବେ ଆମକୁ?
1: ଦେଖନ୍ତୁ, ମୋ ବହି ବହୁତ ଲୋକଙ୍କ ପାଖକୁ ଯାଇଛି, କେମିତି ପହଞ୍ଚିଛି ମୁଁ ଜାଣିନି, ମୁଁ ଇଭିନ୍ ଖବର ପାଇଛି ବି ବଡ଼ ବଡ଼ ଲୋକଙ୍କର ଲାଇବ୍ରେରୀ ବି ଅଛି, ଲଣ୍ଡନର YMCA ଲାଇବ୍ରେରୀ ବି ଅଛି, ମୁଁ ଇଭିନ୍ ମୁଁ ନିଜେ ବି ଗିଫ୍ଟ କରିଛି ମୋ ବହି IIT ଖଡ଼ଗପୁର ଲାଇବ୍ରେରୀ, ଆମର IITTM ଭୁବନେଶ୍ୱର ଯୋଉ ସେଠାକା ଲାଇବ୍ରେରୀ। ମୁଁ ସବୁବେଳେ ଚାହେଁ ଯେ ମୋ ବହିଟା ଏମିତି ଜାଗାକୁ ଯାଉ ସୋ ଦେଟ୍ ସେଠି ଲୋକ ପଢ଼ନ୍ତୁ, ଯେହେତୁ ଇଂରାଜୀରେ ଲେଖା ହେଇଛି ସେମାନେ ବୁଝନ୍ତୁ ଜାଣନ୍ତୁ। ଏଇ ଯୋଉ ମୋ ବହିଟିକୁ ମୁଁ ଉପହାର ସ୍ୱରୂପ ଦେଇଥିଲି ବିକାଶ ଖାନ୍ନା, ଯିଏକି ଆପଣମାନେ ସମସ୍ତେ ଜାଣିଥିବେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସେଫ୍ ଜଣେ, ତ ମୁଁ ତାଙ୍କୁ ଯେତେବେଳେ ଦେଇଥିଲି ସେ ବହୁତ ଖୁସି ହେଇକି ନେଇଥିଲେ, ସେ ଆଉ ବହୁତ ଖୁସି ହେଇଥିଲେ। ଆଉ ତାପରେ ତାଙ୍କର ଇମିଡିଏଟଲି ଗୋଟେ ମିଟିଂ ଥିଲା ୱିଥ୍ ହୋଟେଲିୟର୍ସ ଆଣ୍ଡ ରେଷ୍ଟୁରାଣ୍ଟର ମାନେ ଓନର୍ସ ମାନଙ୍କ ସହିତ, ସିଏ ଗୋଟେ ଜିନିଷ କହିଲେ ମତେ ବହୁତ ଖୁସି ଲାଗିଲା। ଏଇ ଯୋଉ ଆପଣ ପୂର୍ବ କ୍ୱେଶ୍ଚିନ୍ଟା ପଚାରିଲେ ମତେ ଯେ ବିଶ୍ୱସ୍ତରକୁ କେମିତି ପହଞ୍ଚି ପାରିବ, ତାର ଉଦାହରଣ ମୁଁ ଏଇଠି ବର୍ତ୍ତମାନ ଦେବି। ତାଙ୍କୁ ଖାଇବାକୁ ଦିଆ ହେଇଥିଲା ଲଞ୍ଚରେ ପନିର ବଟର ମସଲା କି ଏମିତି ସମଥିଙ୍ଗ ଲାଇକ୍ ଦାଟ, ସିଏ ବହୁତ ଚିଡ଼ି ଗଲେ। ସିଏ କହିଲେ ଯେ ମୁଁ ଆପଣଙ୍କ ଷ୍ଟେଟ୍କୁ ଆସିଛି, ପନିର ବଟର ମସଲା ତ ମୁଁ ଖାଉଛି ସେଠି, ଆପଣଙ୍କ ଷ୍ଟେଟ୍କୁ ଆସିଛି, ଆପଣଙ୍କ ଷ୍ଟେଟ୍ରେ କ'ଣ ପ୍ରସିଦ୍ଧ ସେଇଟା ମତେ ଦିଅନ୍ତୁ। ଏବେ ଜଣେ ମୁଁ ଲେଡିଙ୍କୁ ଭେଟିଲି ବାହାରେ, ସିଏ ଗୋଟେ ବହି ଏଡ଼େ ବଡ଼ ବହି ଲେଖିଛନ୍ତି, ଆପଣ ଯାଆନ୍ତୁ ଦେଖନ୍ତୁ ତାଙ୍କର, ତାଙ୍କ ସାଙ୍ଗେ କଥା ହୁଅନ୍ତୁ, ସେଇଟା ମତେ ବହୁତ ଖୁସି ଲାଗିଥିଲା।
0: ନିଶ୍ଚିତ ଭାବରେ ଆଜ୍ଞା,
1: ଦେଖନ୍ତୁ ଏଇସବୁ ଜିନିଷ ସଞ୍ଜୀବ କାପୁରଙ୍କର ବି ଗୋଟେ ଇଣ୍ଟରଭ୍ୟୁରେ ମୁଁ ଦେଖିଥିଲି ଯେ ସିଏ ବି କହିଥିଲେ ଯେ ମୁଁ ଆପଣଙ୍କ ରାଜ୍ୟକୁ ଆସିଛି, ଆପଣଙ୍କ ରାଜ୍ୟରେ ଯାହା ପ୍ରସିଦ୍ଧ ମତେ ସେଇଟା ଖାଇବାକୁ ଦିଅନ୍ତୁ। ସୋ ଦ୍ୟାଟ୍ ସେମିତି ହେଲା ଫଳରେ ଦେଖନ୍ତୁ ସେମିତି ଆସ୍ତେ ଆସ୍ତେ ମାନେ ହୋଟେଲ ହଉ ରେଷ୍ଟୁରାଣ୍ଟ ହଉ ସବୁଠି ଆମର ଖାଇବାଟାକୁ ଦିଆଯାଉ, ଯିଏ ବାହାରୁ ଆସୁଛନ୍ତି ତାଙ୍କୁ ଆମ ଖାଇବାଟା ଦିଆଯାଉ। ଲେଟ୍ ପିପୁଲ ନୋ କି ଆମର ଖାଇବାଟା କ'ଣ, କାହିଁକି ନା ଆମର ଯାହା ବି ଖାଇବା ଅଛି ଯୋଉମାନେ ବାହାରୁ ଆସୁଛନ୍ତି ତାଙ୍କୁ ଆମ ଖାଇବା ସର୍ଭ କରାଯାଉ।
0: ନିଶ୍ଚିତ
1: ସର୍ଭ କରାଗଲେ ସେମାନେ ଓଡ଼ିଆ ଥାଳି ବି ଗୋଟେ ପ୍ରସ୍ତୁତ କରାଯାଉ, ଯେମିତିକି ବାହାରକୁ ଆପଣ ଗଲେ ସାଉଥ ଇଣ୍ଡିଆନ ଥାଳି ଅଛି, ନର୍ଥ ଇଣ୍ଡିଆନ ଥାଳି ଅଛି, ସେମିତି ଓଡ଼ିଶାର ପ୍ରତି ହୋଟେଲରେ ଓଡ଼ିଆ ଥାଳି ଇଣ୍ଟ୍ରୋଡ୍ୟୁସ୍ କରାଯାଉ। ଆପଣ ବିଶ୍ୱାସ କରିବେନି, ମୁଁ ଏବେ ଯାଇଥିଲି ମୋର ଗୋଟେ କ୍ଲାସ ଥିଲା ଯୋଉ ଇକୋଟୁରିଜିମର ଟ୍ରାଭେଲ ଗାଇଡ ମାନଙ୍କୁ, ତ ମୁଁ ସେମାନେ ଅଥେଣ୍ଟିକ ଜିନିଷ ଖାଇବା ବିଷୟରେ ମାନେ ବୁଝେଇଲି ତାଙ୍କୁ। ତାପରେ ତାଙ୍କର ଘଣ୍ଟାକର ଗୋଟେ କମ୍ପିଟିସନ ଥିଲା, ସେ କମ୍ପିଟିସନରେ ଆଉ ସେମାନେ କାଠ ଚୁଲିରେ ସମସ୍ତେ ପୁଅ ଝିଅ ସମସ୍ତେ ରାନ୍ଧିଲେ, ଆପଣ ବିଶ୍ୱାସ କରିବେନି ଥାଳି ପ୍ରସ୍ତୁତ କଲେ ଘଣ୍ଟାକ ଭିତରେ, ପୋଡ଼ପିଠା ବି ପ୍ରସ୍ତୁତ କଲେ, ଆଉ ଏତେ ବ୍ରିଲିଆଣ୍ଟଲି ସେମାନେ ଓଡ଼ିଆ ଥାଳି ପ୍ରସ୍ତୁତ କଲେ, ତା ଭିତରେ ଦେଖି ବହୁତ ଖୁସି ଲାଗିଲା। ସେଇଟା ବିଭିନ୍ନ ହୋଟେଲରେ ଆମର କରାଯାଉ ନା, ସେମିତି କରିବା ଗଲେ ଲୋକ ଆସିବେ ବାହାରୁ ଫରେନର୍ସ, ଏଠିକି ତ ବହୁତ ଟୁରିଷ୍ଟ ଆସୁଛନ୍ତି, ତ ସେମାନେ ସେଇ ଜିନିଷ ଗୁଡା ଖାଇଲେ ହିଁ ବିଶ୍ୱସ୍ତରରେ ଯାଇ ପହଞ୍ଚିଯିବ।
0: ଆଜ୍ଞା, ବାସ୍ତବିକ ଆମ ନିଜ ଓଡ଼ିଆ ଚଳଣୀ ହଉ ବା ସଂସ୍କୃତି,
1: ସେମାନେ ଯଦି ଆମର ଓଡ଼ିଶାର ଓଡ଼ିଶୀ ଡ୍ୟାନ୍ସକୁ ଦେଖିବାକୁ ଆସୁଛନ୍ତି, ଏନ୍ଜୟ କରୁଛନ୍ତି, ତ ଓଡ଼ିଆ ଖାଇବା ବି ଏଠି ତାଙ୍କୁ ସର୍ଭ କରାଯାଉ।
0: ଆଜ୍ଞା, ବାସ୍ତବିକ ଠିକ ଆମ ନିଜ ଓଡ଼ିଆ ଚଳଣୀ କୁହନ୍ତୁ, ସଂସ୍କୃତି ବା ଖାଦ୍ୟପେୟ, ଏହାର ସଂରକ୍ଷକ ଆମେ ନିଜେ
1: ନିଜେ।
0: କିନ୍ତୁ ଆଜିକାଲି ଆଉ ଗୋଟେ କଥା ଆମେ ଦେଖୁଛୁ, ଫାଷ୍ଟଫୁଡ୍ର ଯୋଉ ବହୁ ପ୍ରଚଳନ ହଉଛି, ସମସ୍ତେ ଏହାର ଅଭ୍ୟାସରେ ପଡ଼ିଗଲେଣି। ଏଇଭଳି ଗୋଟେ ସମୟରେ ଆମେ ଆମର ଯୋଉ ଓଡ଼ିଆ ଖାଦ୍ୟ ରହିଛି, ଅଥେଣ୍ଟିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ, ୟାକୁ ସବୁ କେମିତି ବଳବତ୍ତର ରଖିପାରିବା, ଲୋକେ କେମିତି ତାର ଆଦର କରିବେ ବୋଲି ଆପଣ କହିବେ?
1: ଦେଖନ୍ତୁ, ଗୋଟେ ଟାଇମ୍ ଥିଲା, ମଝିରେ ଗୋଟେ ପିରିୟଡ୍ ଥିଲା, ମାନେ ଏତେ ଚାଓମିନ ମୋମୋ ଏବେ ବି ହଉଛି, କିନ୍ତୁ ଚାଓମିନ ମୋମୋ ଫାଷ୍ଟଫୁଡ୍ର ସେଇ ଯୋଉ ଜିନିଷ ଗୁଡାକ ଏତେ ଡୋମିନେଟ୍ କରିଯାଇଥିଲା, ଦେଖିବେ ଫାଷ୍ଟଫୁଡ୍ର ଯୋଉ କ୍ରେଭିଂଟା ବହୁତ ଲୋକଙ୍କ ଭିତରେ ବହୁତ ମାତ୍ରାରେ ବଢ଼ିଯାଇଥିଲା। ଏବେ ଦେଖନ୍ତୁ ଗୋଟେ କନସେପ୍ଟ ଆସିଲାଣି, ସେଗୁଡା ଅଛି କିନ୍ତୁ ତାର ଏତେ ମାତ୍ରାରେ ନାହିଁ। ପିଠାର ବି ଷ୍ଟଲ, ପିଠାର ବି ଦୋକାନ ବସିଲାଣି, ମାନେ ଲୋକ ଇଚ୍ଛା କଲେ ବି ପିଠା ଯାଇକି ଘରେ ନ କରିପାରିଲେ ବି
0: ଆଣୁଛନ୍ତି।
1: ଯାହା ହଉ ସେଟା ଗୋଟେ ତ ହେଇଛି, ସେଟା ଗୋଟେ ଯୋଉ ଇଣ୍ଟ୍ରୋଡ୍ୟୁସ୍ ହେଇଛି, ଏଇଟା ବହୁତ ଖୁସିର କଥା, କାହିଁକି ନା ଲୋକ ଆଣିକି ଖାଉଛନ୍ତି। ଇଭେନ୍ ମୁଁ ଦେଖିଛି ବହୁତ ଭିଡିଓରେ ସବୁ ରଜରେ ପିଠା କରିପାରିନାହାନ୍ତି ଯଦିଓ, କିନ୍ତୁ ଏଇ ଯୋଉ ବହୁତ ଚାରିଆଡ଼େ ସେ ଷ୍ଟଲ୍ ଅଛନ୍ତି, ଆଉ ସେଥିରେ ସେମାନେ ପୋଡ଼ପିଠା ମଣ୍ଡାପିଠା ସବୁ ଆଣି ଘରେ ଖାଉଛନ୍ତି। ନ କରିପାରିଲେ ଠିକ୍ ଅଛି, ସେମାନେ କିଣିକି ଆଣିକି ଆମର ଓଡ଼ିଆ ଜିନିଷଟାକୁ ଖାଇପାରିଲେ ନା। ସେମିତି ମୋ କହିବା କଥା ସେଇ ଯୋଉ ଜିନିଷ ଗୁଡାକ, ଦେଖନ୍ତୁ ଫାଷ୍ଟଫୁଡ୍ ବି ମୁଁ କହୁନି ଯେ ତମେ ପୁରା ବନ୍ଦ କରିଦିଅ, ଯେହେତୁ ଏଇଟା ଏତେ ମାତ୍ରାରେ ମାନେ ହେଇଗଲାଣି, ତେଣୁ ତାକୁ ପୁରା ବନ୍ଦ କରିବା ମୁସ୍କିଲ ହେଇଯିବ। ସେଟା ରହୁଛି, ଯଦି ରହୁ, ପିଲାଙ୍କର ଲୋକ ଖାଉଛନ୍ତି, ଆମେ ତ କାହାକୁ ବନ୍ଦ କରିପାରିବାନି, ଯେମିତି ଆମ ସଂସ୍କୃତି ଭିତରେ ପଶିଗଲାଣି ଆମର, ତ ଲୋକ ତାକୁ ଏନ୍ଜୟ କରୁଛନ୍ତି, ଠିକ୍ ଅଛି ଆମେ କାହା ଖୁସିରେ ହସ୍ତକ୍ଷେପ କରିବାଟା ଅନୁଚିତ, କିନ୍ତୁ ମୋ କହିବା କଥା ଆମର ଜିନିଷଟାକୁ କାୟମ ରଖିକି ତମେ ଅନ୍ୟ ଜିନିଷଟାକୁ କର।
0: ଆଜ୍ଞା,
1: ପିଠାପଣାକୁ ଯେମିତି ଆମର ଖାଉଛନ୍ତି, ବରା ତରକାରୀ ଖାଉଛନ୍ତି କି ଦହିବରା ଆଳୁଦମ ଖାଉଛନ୍ତି, ସେମିତି ସବୁ ଖାଆନ୍ତୁ। କି ଅନ୍ୟ ଜିନିଷ ବି ଯୋଉ ଆମର, ଦେଖନ୍ତୁ ଆମର କେତେ ପ୍ରକାର ଯୋଉ ସକାଳେ ବି ବ୍ରେକଫାଷ୍ଟ ଆପଣ ଦେଖିବେ, ଆମର ନ ରାନ୍ଧିକି ବି ବହୁତ ବ୍ରେକଫାଷ୍ଟ ବାହାରି ଯିବ। ଆମ୍ବ ସିଜିନ୍, ଆମ୍ବ ମୁଢ଼ି, ଆମ୍ବ ମୁଢ଼ି, ଆମ୍ବ ଦୋର, ଚୁଡ଼ା, ହୁଡ଼ୁମ୍ବ, ବିଭିନ୍ନ ପ୍ରକାର ଗାଁ ମାନଙ୍କରେ ଆଗରେ ସବୁ ସେମିତି ଖାଉଥିଲେ, ତ ଲୋକଙ୍କୁ ଠିକ ଅଛି, ଏଇଟା ଦେହ ପକ୍ଷେ, ମୋ କହିବା କଥା ଦେହ ପକ୍ଷେ ବି ସ୍ୱାସ୍ଥ୍ୟକର, ସ୍ୱାସ୍ଥ୍ୟ ପାଇଁ ବି ହିତକର ଏଗୁଡା।
0: ଏଇସବୁ କଥା ସାଧାରଣରେ ଟିକେ ବୁଝିବାର ଆବଶ୍ୟକତା ରହିଛି।
1: ଏମିତି ଯେମିତି ଦେଖନ୍ତୁ, ମୁଁ ଏମିତି ବିଭିନ୍ନ ପ୍ରକାର ପ୍ରୋଗ୍ରାମ ହଉଛି, ଏଇ ଆୱାରନେସ୍ ଟା ରହିଲେ ହିଁ ସମସ୍ତେ ସେଇ ଉପରେ କଥା କହିଲେ, ସେଇ ଉପରେ ସଜାଗ ଆଲୋଚନା କଲେ ହିଁ ସେ ଜିନିଷଟା ଯେତେ ଦୂର ମୁଁ ଲାଗୁଛି
0: ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ହେଇପାରିବ, ତା ପ୍ରତି ଆଦର ବି ହେଇପାରିବ। ବହୁତ ବଢିଆ ଲାଗୁଛି ଆପଣଙ୍କୁ ସହିତ କଥା ହେଇକିରି ଆଉ ଏଇସବୁ ଆଲୋଚନା କରିକିରି। ତେବେ ଆପଣଙ୍କ ଠାରୁ ଗୋଟିଏ ବିଶେଷ ପାରମ୍ପରିକ ବ୍ୟଞ୍ଜନ ସମ୍ପର୍କରେ ଜାଣିବାକୁ ଚାହିଁବୁ।
1: ଯୋଉ ଆମର ହଜି ଯାଇଥିବା ରେସିପି ଭିତରୁ ଗୋଟେ ରେସିପି, ତାର ପ୍ରଣାଳୀ ଏବଂ ତାର ସାମଗ୍ରୀ ସହିତ ମୁଁ ରେସିପିଟାକୁ କହିବାକୁ ଚାହୁଁଛି। ସେଇ ରେସିପିଟାର ନାଁ ହେଲା ନିସ୍କୁରି ପିଠା, ଯୋଉଟା କି ଆମର ଯେମିତି ଆପଣମାନେ ଜାଣିଛନ୍ତି, ରମାପୂର୍ଣ୍ଣମୀ ବା ବଳଭଦ୍ର ଜନ୍ମରେ ଗାଈମାନଙ୍କୁ ପୂଜା ହୁଏ, ଆଉ ଗାଈମାନଙ୍କୁ ରାକ୍ଷୀ ବନ୍ଧା ହୁଏ, ଗାଈମାନଙ୍କୁ ପିଠା କୁହାଯାଏ। ସେମିତି ନୟାଗଡ଼ ସାଇଡ଼ରେ, ନୟାଗଡ଼ ପଟେ ଗାଈମାନଙ୍କୁ ପୂଜା କରାଯାଏ, କିନ୍ତୁ ଯୋଉ ପିଠା କୁହାଯାଏ ସେମାନଙ୍କର ଗୋଟେ ସ୍ୱତନ୍ତ୍ର ପିଠା ବନାଯାଏ, ତା ନାଁ ହଉଛି ନିସ୍କୁରି ପିଠା। ସେ ପିଠାଟା ସାଧାରଣତଃ ସେମାନଙ୍କର ଯୋଉ ଲୋକାଲ ଚଣା, ଯୋଉ ଡାଲି, ଡାଲି ଜାତୀୟ ଚଣା, ସେଇ ଚଣାଟିରୁ ସେମାନେ ପ୍ରସ୍ତୁତ କରିଥାନ୍ତି, ଆଉ ସେ ଚଣାଟିକୁ ଶୁଖା ହେଇକି ହେମଦସ୍ତାରେ କୁଟା ହେଇକି ତାକୁ ଚଲା ହେଇକି ତାର ଯୋଉ ଫାଇନ୍ ପାଉଡରଟା, ତାକୁ ସେମାନେ କଣ କରନ୍ତି, ଉଷୁମ ପାଣି ଆଉ ଗୁଡ଼ ଦେଇକି ତାକୁ ଚକଟନ୍ତି, ଚକଟିକି ତାକୁ ଏକଦମ ଛୋଟିଆ ଛୋଟିଆ ଗୁଳା କରନ୍ତି, ଏକଦମ ଛୋଟିଆ ଛୋଟିଆ, ପୁରା ଯେମିତି ଗୁଲି ଠୁ ଟିକେ ବଡ଼ ସାଇଜ ସେମିତି ଗୁଳା କରନ୍ତି, ଏବଂ ପୁର ଯେମିତି ଆମର ସାଧାରଣ ଭାବରେ ନଡ଼ିଆ ଗୁଡ଼ର ପୁର ପ୍ରସ୍ତୁତ ହୁଏ, ସେମିତି ପିଠା ପାଇଁ ସେମିତି ପୁର ପ୍ରସ୍ତୁତ କରନ୍ତି, ଏବଂ ସେଇ ଛୋଟିଆ ଛୋଟିଆ ଗୋଳା ଗୁଡ଼ିକୁ ପିଠା ଆକୃତି ଦେଇ ତା ଭିତରେ ପୁର ଦେଇ ତାକୁ ସେମାନେ ଘିଅରେ ଛାଣନ୍ତି, ଆଉ ସେଇ ପିଠା ଗୁଡ଼ିକୁ ସେମାନେ ଗାଈମାନଙ୍କୁ ଖାଇବାକୁ ଦିଅନ୍ତି, ଏବଂ ଘରେ ସମସ୍ତେ ବି ପରିବାରରେ ସମସ୍ତେ ଖାଆନ୍ତି। ଏହି ହଉଛି ପିଠାର ପ୍ରଣାଳୀ।
0: ବହୁତ ବଢିଆ କଥା, ଆପଣ ନିଜ ରୁଚି ଆଗ୍ରହକୁ ନେଇକରି କାମ କରୁଛନ୍ତି, ଗୋଟେ ଖୁସିର କଥା, ନିଜ କାମରେ ଖୁସିରେ ଅଛନ୍ତି। ତଥାପି ଏଇସବୁ ବ୍ୟତିରେକ ଆପଣଙ୍କର ଅନ୍ୟ କିଛି ରୁଚି ଆଗ୍ରହ ରହିଛି କି ଯାହା ଅବସର ସମୟରେ କରନ୍ତି?
1: ମୁଁ ଆଗରୁ ବହୁତ ଫଟୋଗ୍ରାଫି କରୁଥିଲି, ଆକ୍ଚୁଆଲି ବହୁତ ଫଟୋ ଉଠାଉଥିଲି, ମୋ ହଜବ୍ୟାଣ୍ଡ ସେଥିପାଇଁ ମତେ ଗୋଟେ କ୍ୟାମେରା ବି କିଣିଦେଇଥିଲେ, ମୁଁ ବହୁତ ଫଟୋ ଉଠାଉଥିଲି ଆଗରୁ। ତାଙ୍କର ଗୋଟେ ୱିଶ୍ ଥିଲା କି ମୋ ପାଇଁ ଗୋଟେ ମାନେ ଫଟୋ ଏକ୍ସିବିସନ୍ କରିଦେବେ, ହଉ ତୁ ଫଟୋ ଉଠେଇ ଚାଲ, ତାପରେ ଗୋଟେ ଏକ୍ସିବିସନ୍, କିନ୍ତୁ ମଣିଷ ଚାହେଁ ଗୋଟେ, ଭଗବାନ ଆଉ ଗୋଟେ ଚାହାନ୍ତି, ତ ସବୁ ଜିନିଷ ତ ଏପଟ ସେପଟ ହେଇଗଲା। ତ ମୁଁ ଫଟୋ ଉଠାଇବାକୁ ବହୁତ ଭଲ ପାଏ, ନେଚର ଫଟୋଗ୍ରାଫି କରିବାକୁ ଭଲ ପାଏ, ଗୀତ ଗାଇବାକୁ ବହୁତ ଭଲ ପାଏ। ମୁଁ ଶିଖିନି, କିନ୍ତୁ ମୋର ଗୋଟେ ୱିଶ୍ ଥିଲା, ମୋର ଗୋଟେ କୋଉ ଜନ୍ମରେ ସେ ଇଚ୍ଛାଟା ପୂରଣ ହବ ମୁଁ ଜାଣିନି। ମୋତେ ଓଡ଼ିଶୀ ଡ୍ୟାନ୍ସ ମୋତେ ଗୋଟେ ସେଇଟା ଗୋଟେ ସେଇ ଗୋଟେ ଜିନିଷ ଇଚ୍ଛାଟା ମୋର ଗୋଟେ ଅପୂର୍ଣ୍ଣ ହେଇକି ରହିଗଲା, ଯେଉଁଟାକି ମୁଁ ଭଗବାନ ଡାକୁଛି ଯେ ମୋତେ ନେକ୍ସଟ ଜନ୍ମରେ ଗୋଟେ ମଣିଷ ଝିଅ ଜନ୍ମ ଦିଅନ୍ତୁ, କଷ୍ଟଦାୟକ ହଉ ପଛେ ଝିଅ ଜନ୍ମ ଦିଅନ୍ତୁ, ମୁଁ ଓଡ଼ିଶୀଟା କମ୍ପ୍ଲିଟ୍ କରିବି। ଜାଣିଛନ୍ତି ମୋତେ ମ୍ୟୁଜିକ୍ ମୋତେ ହିଲ୍ କରିଛି ବହୁତ। ମୁଁ ଯେଉଁ ଟ୍ରମା ଦେଇକି ଗତି କରୁଥିଲି ମୋତେ ମ୍ୟୁଜିକ୍ ଗୋଟେ ଜିନିଷ ମୋତେ ବହୁତ ହିଲ୍ କରିଛି। ସେଇଟା ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ମୁଁ ଏକାକି ରହିବାକୁ ଭଲ ପାଉନଥିଲି, ଏବେ ମୁଁ ପୁରା ସମ୍ପୂର୍ଣ୍ଣ ଭାବରେ ମୋତେ ଏକା ହିଁ ଭଲ ଲାଗୁଛି ବେଶୀ ଲାଷ୍ଟ 10 ଇୟର୍ସ ହେଲାଣି। ଆଉ ମୋତେ ବହି ବି ମୁଁ ବୁକ୍ସ ପଢ଼ିବାକୁ ବି ଭଲ ଲାଗେ, ଆଉ ହିଷ୍ଟ୍ରି ଉପରେ ଜାଣିବାକୁ ମୋତେ ବହୁତ ଆଗ୍ରହ, ହେରିଟେଜ୍ ଉପରେ ଜାଣିବାକୁ ବହୁତ ଆଗ୍ରହ। ହିଷ୍ଟ୍ରି ଉପରେ ମୋର ବହୁତ ଇଚ୍ଛା ପାଠ ପଢ଼ିଲା ବେଳେ ବି ଥିଲା, କିନ୍ତୁ ସେଇଟା କୋଉଠି ନା କୋଉଠି ଟିକେ ମାନେ ମୋର ସେଇଟା ମରିଯାଇଥିଲା ସେ ଇଚ୍ଛାଟା। କିନ୍ତୁ ଏବେ ମୋତେ ହେରିଟେଜ୍ ଉପରେ ବହୁତ ଜାଣିବାର ଇଚ୍ଛା, ସେଥିପାଇଁ ମୁଁ ଇଣ୍ଟାକ୍ର ମେମ୍ବର ହେଇଛି, ବହୁତ ଜିନିଷ ଜାଣୁଛି। ଆମର ଓଡ଼ିଶା ଭିତରେ ଏତେ ଇତିହାସ ଲୁଚି ଲୁପ୍ତ ରହିଛି ଯେ ଆମେ କେହି ଜାଣିନୁ, ସେଗୁଡ଼ାକୁ ମୁଁ ଜାଣୁଛି ଆସ୍ତେ ଆସ୍ତେ, ସମସ୍ତେ ଜାଣୁଛନ୍ତି, ତା ସାଙ୍ଗରେ ମୁଁ ବି ଜାଣୁଛି, ଆଉ ବହୁତ ମଜା ଲାଗୁଛି, ଅନ୍ୟକୁ ଜଣେଇବାକୁ ବି ମଜା ଲାଗୁଛି। ଏବେ ରିସେଣ୍ଟଲି ମୋର ଗୋଟେ ଫ୍ରେଣ୍ଡ ଆସିଥିଲା କାଲିଫର୍ନିଆରୁ, ସିଏ ଗୋଟେ ସାଉଥ ଇଣ୍ଡିଆନ ଲେଡି, କିନ୍ତୁ ସିଏ ଆମେରିକାନ ହେଇଗଲେଣି, ଆମେରିକାରେ ଯେହେତୁ ରହିଲେ ପୂଜାପାଠ କରିବାକୁ ବହୁତ ଭଲ ଲାଗେ ତାକୁ, ଇଏ ସେ 12 ବର୍ଷ ହେଲାଣି ମୋ ସାଙ୍ଗେ କନେକ୍ଟେଡ୍, କିନ୍ତୁ ମାନେ ଫାର୍ଷ୍ଟ ଟାଇମ୍ ୱି ମେଟ୍ ଉତ୍ତେଜତା। ତ ସିଏ ମୋତେ ଯେତେବେଳେ କହିଲା ମୁଁ ଦିଦି ଆଇ ୱିଲ୍ ଗୋ ଟୁ ଓଡ଼ିଶା ଆପଣଙ୍କ ସାଙ୍ଗରେ, ଆଇ ୱିଲ୍ ଗୋ, ଆଇ ୱିଲ୍ ଏକ୍ସପ୍ଲୋର ଏଭ୍ରିଥିଙ୍ଗ ଆଣ୍ଡ ଆଇ ୱିଲ୍ ଏକ୍ସପ୍ଲୋର ଏଭ୍ରି ପ୍ଲେସ୍ ବଟ୍ ଆଲଙ୍ଗ ୱିଥ୍ ୟୁ, କହିଲା ତୁ ଆସେ। ତାକୁ ମୁଁ ନେଇ ପୁରୀ, କୋଣାର୍କ, ଭୁବନେଶ୍ୱର ମୋଷ୍ଟ ଅଫ୍ ଦ ଟେମ୍ପଲ୍ସ ତାକୁ ଏକ୍ସପ୍ଲୋର କରେଇଲି, ତା ବିଷୟରେ କହିଲି। ମୋ ପାଖରେ ବି ବହୁତ ବହି ଅଛି, ମୋ ହଜବ୍ୟାଣ୍ଡଙ୍କର ବହୁତ ବହି, ସେ ଯେହେତୁ ଗୋଟେ ଭୋରାସିୟସ୍ ରିଡର୍, ତ ସିଏ ତାଙ୍କ ପାଖରେ କଲେକ୍ସନ୍ ଅଫ୍ ବୁକ୍ସ ବହୁତ। ଆଉ ମୁଁ ବିଲଙ୍ଗ କରୁଛି ଗୋଟେ ଏକାଡେମିକ୍ ଫ୍ୟାମିଲିକୁ, ଯାହା ଘରେ କେବଳ ସେମାନେ ସମସ୍ତେ କେବଳ ବହିକୁ ହିଁ ବୁଝନ୍ତି, ତେଣୁ ସେଥିପାଇଁ ଆମର ବହୁତ, ଆମର ଗୋଟେ ବିରାଟ ବଡ଼ ହେରିଟେଜ୍ ଲାଇବ୍ରେରୀ, ତ ପଢ଼ିବାର ଇଣ୍ଟରେଷ୍ଟ ମୋର ବହୁତ ଡେଭଲପ୍ କରିଛି, ମୁଁ ବହୁତ ପଢ଼ାପଢ଼ି କରୁଛି, ଛୋଟ ଛୋଟ କବିତା ବି ଲେଖେ, ଛୋଟ ଛୋଟ ଗପ, ମାଇକ୍ରୋ ଷ୍ଟୋରିଜ୍ ବି ଲେଖେ। କେହି ନଥିବେ ମୋତେ ଯେତେବେଳେ କଷ୍ଟ ହଉଥିବ ବହୁତ, ମୁଁ ଗୀତ ଗାଇକି ଗୋଟେ ରୁମ୍ରେ ମୁଁ ସେଇଟା ନିଜକୁ ହିଲ୍ କରେ, ମୁଁ ନିଜେ ନିଜେ କଥା କହିକି ହିଲ୍ କରେ, ମୋତେ ସେଇଗୁଡ଼ା ମୋର ହଉଛି ହବି।
0: ଦେଖନ୍ତୁ, ହସ ଲୁହ, ସଫଳତା ବିଫଳତା ପାଇବା ହରେଇବାକୁ ନେଇକିରି ଆମର ଏ ଜୀବନ, ଆପଣଙ୍କର ଜୀବନରେ ତ ଅନୁଭୂତି ଅନେକ, ଘଟଣା ବି ବହୁତ। ଆଜି ଯଦି ପଚାରିବା ଯେ ଜୀବନକୁ ନେଇ ଆପଣଙ୍କର ଦୁଇ ପଦ କ'ଣ କ'ଣ କହିବେ?
1: ଜୀବନକୁ ନେଇକି କ'ଣ କହିବି, ଜୀବନ ତ ଗୋଟେ ମାନେ କ'ଣ କହିବି, ଜୀବନକୁ ନେଇକି ମୋର ଲାଇଫ୍ରେ ଏତେ ଏକ୍ସପିରିଏନ୍ସ, ମୁଁ ମାନେ ଖରାପ ଭଲ ଅନୁଭୂତି ଏତେ ମୁଁ ପାଇଯାଇଛି ମୋ ଜୀବନରେ। ଗୋଟେ ଟାଇମ୍ ଥିଲା ଜୀବନକୁ ନେଇକି ମୁଁ ବହୁତ ଫ୍ରଷ୍ଟ୍ରେଟେଡ୍ ଥିଲି, ଏବେ ବି ମୁଁ ବହୁତ ଖୁସି ନାହିଁ, କାରଣ ମୁଁ ଯେତେବେଳେ ମୋର ହଜବ୍ୟାଣ୍ଡ ବଞ୍ଚିଥିଲେ ମୋ ଜୀବନକୁ ନେଇ ମୁଁ ଗୋଟେ ମାନେ ମୋ ଜୀବନଟା ଗୋଟେ ଥିଲା, ମୁଁ ଉଡ଼ୁଥିଲି, ମାନେ ସିଏ ମୋତେ ଏମିତି ଫ୍ରିଡମ୍ ଦେଇଥିଲେ ଯେ ମୁଁ ଯାହା ବି କରିବାକୁ ଚାହୁଁଥିଲି ସେ ମୋତେ କେଉଁଥିରେ ଆରୋପ ଲଗେଇ ନଥିଲେ। ସିଏ ମୋତେ ପକ୍ଷୀ ଦେଇଥିଲେ ମୁଁ ଉଡ଼ିବା ପାଇଁ, ମୋତେ ସବୁଥିରେ କେଉଁଥିରେ ମୋତେ ମାନେ ପାୱନ ମାନେ ଇଏ ଲଗେଇ ନାହାନ୍ତି ଯେ ତୁ ଏଇଟା କରିବୁନି, ତୁ ଏଇଟା କର, ମୁଁ ତ ପଛରେ ଅଛି। ସେଥିପାଇଁ ସେତେବେଳେ ମୋ ପାଇଁ ଜୀବନଟା ଥିଲା ଗୋଟେ ଅତି ସୁନ୍ଦର, ଅତି ମଧୁର, ଅତି ଭଲ, ମାନେ ଜୀବନଟା ଗୋଟେ କ'ଣ କହିବି, ବହୁତ ଭଲ ଜୀବନ ଥିଲା। ଲାଷ୍ଟ 10 ଇୟର୍ସ ହେଲାଣି ମୋର ମୋର ଲାଇଫ୍ରେ ଗୋଟେ ବଡ଼ ଟ୍ରମାଟିକ୍ ଇଏ ହେଲା, ମୋର 5 ବର୍ଷ ଭିତରେ ମୋର 5 ଜଣ ମୋ ଲାଇଫ୍ରେ ଚାଲିଯାଇଛନ୍ତି, ପ୍ରତି ବର୍ଷକୁ ବର୍ଷ ହେଇକି, ମାନେ ସବୁଠୁ ଇମ୍ପୋର୍ଟାଣ୍ଟ ମୋ ଲାଇଫ୍ରେ ଯେଉଁମାନେ ମୋ ବାପା ମା, ମୋ ସ୍ୱାମୀ, ମୋ ବାପା ମା, ମୋ ବଡ଼ ଭାଇ, ତେଣୁ ସେଥିପାଇଁ ମୁଁ ସେମାନେ ଗଲାପରେ ନା ମ୍ୟାଡ଼ାମ ମୁଁ ଗୋଟେ ନିଜେ ଗୋଟେ ରକ୍ ସଲିଡ୍ ହେଇଯାଇଛି, ଯେମିତି ଆସୁଛି ଜୀବନ ମୁଁ ତାକୁ ଆକ୍ସେପ୍ଟ କରିକି ଚାଲିଛି।
0: ଏଇଠି ଗୋଟେ ପ୍ରଶ୍ନ ଆପଣଙ୍କ କଥାକୁ ଅଧା ରଖିକିରି ଶେଷରେ ପଚାରିବାକୁ ଚାହିଁବୁ, ଆଜି ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କ ନିଜ ଅନୁଭୂତିରୁ କ'ଣ କହିବେ ଜୀବନର ହସ ଲୁହ ପାଇବା ହରେଇବାକୁ?
1: ଆସୁଛି ଆପଣ ଆକ୍ସେପ୍ଟ କରିକି ଗ୍ରହଣ କରିକି ଚାଲନ୍ତୁ ଜୀବନକୁ, ଆଜିର ଜୀବନରେ ଆପଣ ବଞ୍ଚନ୍ତୁ, କାରଣ କାଲିଟା ଆମେ କେହି ଦେଖିନେ କାଲି କ'ଣ ହବ।
0: ଆଜ୍ଞା,
1: ପଛରେ ଯଦି ବି କିଛି ଘଟି ଯାଇଛି ତାକୁ ନେଇକି ଲୁହ ଗଡ଼େଇ ଗଡ଼େଇ ଗଡ଼େଇ ଗଡ଼େଇଲେ ଆପଣ ଆଗକୁ ଆଉ ବଢ଼ିପାରିବେନି, ତେଣୁ ଯେମିତି ଆଜିର ଜୀବନରେ ବଞ୍ଚନ୍ତୁ, ଆଜି ଯଦି ଜୀବନଟା ଆପଣଙ୍କର ଯେମିତି ଆସୁଛି ତାକୁ ଗ୍ରହଣ କରନ୍ତୁ, ହସନ୍ତୁ, ମଜା କରନ୍ତୁ, ଗୋଟିଏ ଲାଇଫ, ହସନ୍ତୁ, ମଜା କରନ୍ତୁ, ଖାଆନ୍ତୁ, ପିଅନ୍ତୁ, ଖୁସିରେ ବଞ୍ଚନ୍ତୁ। ଆଉ ଗୋଟେ କଥା କହିବି, କାହା ମନରେ ଆଘାତ ଦିଅନ୍ତୁନି, କାହାକୁ ହସେଇ ପାରୁନାହାନ୍ତି ଯଦି ଠିକ୍ ଅଛି, କିନ୍ତୁ
0: କାହାକୁ
1: କନ୍ଦାନ୍ତୁନି, କାହିଁକି ନା ଦେଖନ୍ତୁ ସମସ୍ତେ ଗୋଟିଏ ଲାଇଫ ନେଇ ବଞ୍ଚୁଛନ୍ତି, ହସିକି ବଞ୍ଚିଗଲେ ସମସ୍ତଙ୍କ ଲାଇଫରେ ଦୁଃଖ ଅଛି, ମୁଁ କହିବିନି ଯେ ମୋ ଲାଇଫରେ ଏକା ମୋ ଜୀବନରେ କେବଳ ମୁଁ ଦୁଃଖ ପାଇଛି। ମୁଁ ଗୋଟେ ଜିନିଷ ମୋ ହଜବ୍ୟାଣ୍ଡ କହିଥିଲା, ସବୁବେଳେ ତଳକୁ ଦେଖ, କାହିଁକି ନା ଉପରେ ତ ସବୁ ବହୁତ ଭଲ, କିନ୍ତୁ ତଳେ ତମ ତଳେ କେତେ କଷ୍ଟରେ ଅଛନ୍ତି ଲୋକ, ସେଇଟା ମୁଁ ସେଥିପାଇଁ ସେଇଟା ମୁଁ ଫଲୋ କରେ। ମୁଁ ସବୁବେଳେ ଭାବେ ଯେ ମୋ ତଳେ ମୁଁ ଯେତିକିରେ ଯେତିକି ଖରାପରେ ଅଛି ମୋଠୁ ବି ଖରାପରେ ଲୋକ ଅଛନ୍ତି, ତେଣୁ ମୁଁ ଯେମିତି ଅଛି ମୁଁ ସେଇ ଲାଇଫଟାକୁ ନେଇକି ଆଗକୁ ବଢ଼ିବାକୁ ଚାହୁଁଛି।
0: ବହୁତ ସୁନ୍ଦର କଥା କହିଲେ। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ, ଆପଣଙ୍କ ଅନୁଭୂତିରୁ ଅନେକ କିଛି ଆମକୁ ଶୁଣିବାକୁ ଏବଂ ଜାଣିବାକୁ ମିଳିଲା। ଭାବୁଛୁ ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତା ଭଉଣୀମାନେ ମଧ୍ୟ ଆପଣଙ୍କ କଥାରୁ ନିଶ୍ଚିତ ଭାବରେ ପ୍ରେରଣା ପାଇଥିବେ। ଆପଣଙ୍କ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
1: ମୁଁ ବି ବହୁତ ବହୁତ ଆଭାରୀ, ବହୁତ ବହୁତ ଆପଣମାନଙ୍କୁ ଧନ୍ୟବାଦ କି ମୋତେ ଏଠିକୁ ନିମନ୍ତ୍ରଣ କରିଥିବାରୁ, କାହିଁକି ନା ମୁଁ ଏଠି ଆସିକି ମୋର ମନ କଥା କହିଥିବାରୁ ମୋତେ ବି ହାଲକା ଲାଗୁଛି। ସେଥିପାଇଁ ଆପଣମାନଙ୍କୁ ଆକାଶବାଣୀକୁ ବହୁତ ବହୁତ ଅଶେଷ ଧନ୍ୟବାଦ।
0: ଶୁଣୁଥିଲେ ଆମର ଆଜିର ଅତିଥି ଖାଦ୍ୟ ଗବେଷିକା ଲେଖିକା ରିତୁ ପଟ୍ଟନାୟକଙ୍କ ସହିତ ଆମର ଏହି ଆଲୋଚନା।

ଓଡ଼ିଆ ସଂସ୍କୃତି ଚଳନୀ ପରମ୍ପରା ଆମର ଓଡ଼ିଶୀ ନୃତ୍ୟ ସଙ୍ଗୀତ ଏସବୁ ପରି ଓଡ଼ିଆ ବ୍ୟଞ୍ଜନ ମଧ୍ୟ ଆମ ଓଡ଼ିଆପଣର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଦର୍ଶନ। ତେଣୁ କଥା ହେଉଛି ଏଇ ଓଡ଼ିଆ ବ୍ୟଞ୍ଜନ କେମିତି ସବୁଦିନ ପାଇଁ ଆମ ସହିତ ଜଡ଼ିତ ହୋଇ ରହିଥିବ, ଆମେ ଆମର ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନକୁ ଆମ ନୀତିଦିନିଆ ଚଳଣୀରେ ନିଜ ସହିତ ଜଡ଼ିତ କରି ରଖିଥିବା, ସେ ଦିଗରେ ଦାୟିତ୍ୱ ଆମ ନିଜର। ଆଶା କରୁଛୁ ଆପଣମାନେ ଏ ଦିଗରେ ନିଶ୍ଚିତ ଭାବରେ ଚିନ୍ତା କରିବେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତେବେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ନାରୀମହଲ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋବ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ନ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର, ଓସ୍ତ, ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ BRTSକୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏମ୍ଏନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ଏମ୍ଏନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ

ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କତ୍ତରର ପୂର୍ବତନ ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ବର୍ଷ ଧରି କତ୍ତରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା। ଅଲ୍ ଜଜିରା ନ୍ୟୁଜ୍ ନେଟୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତ୍ତରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତରର ଅମିର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି, ସମଗ୍ର ରାଜ ପରିବାର ଏବଂ କତ୍ତରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି, ଏହି ଯୋଜନା 6 ମାସ ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି, ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ କହିଛନ୍ତି, ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ ଦାବି କରିଛି। ଇରାନର ରିଭଲ୍ୟୁସନାରୀ ଗାର୍ଡ କହିଛି, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9 ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ମୋସିସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ନିଜେ ରକ୍ଷା ପାଇଯାଇଥିବା ବେଳେ 9 ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡି ଅଗ୍ନିଶମ ବାହିନୀ ଏବଂ ପୋଲିସ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍ପରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲର ବିଜେତା ଜୁଲାଇ 20 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଫିଫା ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡ଼ାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ।
ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 7 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ

0: ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ଦିନ ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ଟଙ୍କା ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେଇ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ। ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ ନେବୁ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ବାଞ୍ଛାନିଧି ପାଠାଗାର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝି ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ 1 ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ

ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲି ଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ପାଣିପାଗ, ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର, କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ, ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି, ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଏତେବେଳେ ପର୍ଯ୍ୟନ୍ତ ଆପଣ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ସନ୍ଧ୍ୟା 5ଟା। ଆମର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.1 ମେଗାହର୍ଚ୍ଚ ଯୋଗେ। ଏଫ୍ଏମ୍ରେ ଶୁଣିବା ସହିତ ଏ କାର୍ଯ୍ୟକ୍ରମ ଆପଣ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ଶୁଣିବା ଆଜିର ପରବର୍ତ୍ତୀ କାର୍ଯ୍ୟକ୍ରମ। ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ଏସ୍ ଜାନକୀ ଗାଇଥିବା ଗୀତ, ଚଳଚ୍ଚିତ୍ର ବଳିଦାନ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଆପଣ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଚଳଚ୍ଚିତ୍ର କୁଲି ନମ୍ବର 1।

0: শ্রোতা বন্ধু, এইটি শেষ করছু আজর ইন্দ্রধনু কার্যক্রম আকাশবাণী কেন্দুঝর। পরবর্তী কার্যক্রম যুববাণী।
1: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢ଼ିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କ'ଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା, କ'ଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢ଼ାପଢ଼ି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ, 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

0: ଜେମା ଟ୍ରେନ୍ ଛାଡ଼ିଦେଲା, ଗାଡ଼ି ଆଗକୁ ଆଗକୁ ବଢ଼ୁଛି।
1: ଠିକ ଏମିତି ଝଡ଼ ବି ବଢ଼ୁଥିଲା ସେଇ ବର୍ଷ, ବୟାର ତେଜ ହଉଥିଲା ଘଡ଼ିକି ଘଡ଼ି। ସେଇ ବାହାଘର ବର୍ଷ ଅଶୀନ ମାସ, ଦରିଆରୁ ଜୁଆର ମାଡ଼ି ଆସିଲା, ବର୍ଷା ତୋଫାନ ଭିତରେ ଉଡ଼ିଗଲା ଆମ ଘରର ଛାତ, ଲୁଣି ପାଣି ମାଟି କାନ୍ଥରେ ଚରିଗଲା, ଭୁଙ୍ଗାଳିଆ ପବନ ଆକାଶ ପାତାଳ ଏକ କରିଦେଲା, ଗାଁ ସୀମାର ଚିହ୍ନଟ ଖୁଣ୍ଟ ବମ୍ବା ସବୁ ଉଡ଼େଇ ନେଲା, ହଳ ବଳଦ ମଲେ, ଘର ଗଲା, ବାଡ଼ି ଗଲା, ଆଉ ଜେଜେ ବି ଯେଉଁଆଡ଼ିହ ଉପରେ ଆମେ ଯେତେବେଳେ ମୁଣ୍ଡ ଗୁଞ୍ଜିଥିଲୁ, ତୋ ବାପା ମା ମୁଁ ସରକାର ରିଲିଫ ଖାଉଥିଲୁ, କଞ୍ଚା ଚୁଡ଼ା ଆଉ ଗୁଡ଼। ଶେଷ ଥର ତୋ ଜେଜେ ମହୁରୀ ବଜେଇଥିଲେ, ବରକୋଳି କାଠର ତେଲ ଚିକିଟା ମହୁରୀରୁ ଆଉ କିଛି ବାହାରିଲାନି ରେ, ବାସ ବାସ ସେଇଠି ସେ ଟଳି ପଡ଼ିଲେ। ମୋର ତ ଚେତା ବୁଡ଼ିଗଲା ବୁଲୁ, ଖାଲି ମନେ ଅଛି ରାଇ ଶୀତଳା ଦିନ ଚିତାଗ୍ନି ଲିଭେଇ ତୋ ବାପା ମଶାଣିରୁ ଅପଡ଼ା ହାଡ଼ ଆଉ ପାଉଁଶ ଧରିକି ଆସିଥିଲା, ଠିକିଏ ପାଉଁଶ। ସେଇ ପାଉଁଶକୁ ଦେଖି ଦେଖି ଦିନ ଗଣିଲି।
2: ବୋଉ, ଏ ବୋଉ,
3: ବୋଉ, ଅଣ୍ଡିଆରେ ଯେତେ ପାଣି ଥିଲା ସବୁ ତେଣ୍ଡାରେ ବାହିକି ଶୁଖେଇ ଦେଇଛି, ସେତକ ଜମି ବାର ଭାରି ସରଧାର ନୁହେଁ।
2: ଭାବୁଛି ତାକୁ ବିକି ଯାହା ଦି ପଇସା ମିଳିବ ସେଥିରେ ସହରକୁ ପଳେଇବା, ସେଇଠି ମହୁରୀ ବଜେଇବି, ତୁ ଟୋକେଇ ବୁଣିବୁ, ଯାହା ରୋଜଗାର ହବ ଚଳିଯିବା, ଆଉ କ'ଣ, ଇଏ ଗାଁରେ ଆଉ ଭବିଷ୍ୟତ ନାହିଁ ଲୋ।
1: ଯାହା ଉଚିତ ଭାବୁଛୁ ସେଇଆ କର, ଏଠି କଇଁ ଫୁଲ ମଞ୍ଜିକି ଭାଜି ଖଇ ଖାଇବାକୁ ଆଉ ବେଳ ନାହିଁ, ବହୁଟା ଦିନ କେଇଟାରେ କଣ୍ଟା ହେଇଗଲାଣି।
2: ଗୀତା, ଗୀତା
4: ଆସୁଛି, ଡାକିଲ। ମୁଁ ପରା ଚୁଲିରେ ତମ ପାଇଁ ସଜନା ଶାଗ ଖଡ଼ୁଥିଲି, ପଖାଳ ଟିକେ ଖାଇଦିଅ।
2: ଏ ଗାଁ ଛାଡ଼ିଲେ ଯାଇ ପଖାଳ ଶାଗ ସବୁ ଖାଇବି, ଏଇଠି ପିଣ୍ଡାରେ ବସି ତମମାନଙ୍କୁ ଦହଗଞ୍ଜ ମୁଁ ଦେଖିପାରିବିନି।
4: ଏଇଠି ତମେ ଟିକେ ଶୁଣିଲ, ଇଆଡ଼େ ଶୁଣ ମ,
2: କଣ କହୁନ,
4: ସାତ ପୁରୁଷର ଭିଟାମାଟି ଛାଡ଼ି ସହରର ନର୍ଦ୍ଦମା କଡ଼ରେ ମୁଣ୍ଡ ଗୁଞ୍ଜିବ,
2: ଏଠି ରହିଲେ ଖାଇବି କଣ, ତମମାନଙ୍କୁ ଖୋଇବି କଣ,
4: ଶାଗ ପେଜରେ ବି ପେଟ ପୁରିବ, ହେଲେ ସହରରୁ ସେତକ ବି ମିଳିବନି। ମୋ କଥା ମାନ, କହନ୍ତି ପରା ବାପ ମରିଗଲା ପରେ ପୁଅ ଅଚା ଧରେ, ତମେ ବି ପାରିବ।
2: କେମିତି ପାରିବି, ଏ କଣ ସ୍ୱର୍ଗରୁ ଦେବତା ଆସି ମୋତେ ଶକ୍ତି ଦେବେ?
4: ଦେବି, ମୁଁ ତମ ସ୍ତ୍ରୀ, ତମ ସୁବିଧା ଅସୁବିଧାରେ ଯେତେ ଖଟଣି ପଡ଼ୁ ସବୁ କରିବି। ଶୁଣ, ନଈପଠା ଉପରେ ଆମର ଯେଉଁ ଅଣ୍ଡିଆ ବିଲ, ଯେଉଁଠି ପାଣି ହେଉଛି ବୋଲି ତମେ ତାକୁ ବିକି ଦେବାକୁ ବସିଛ, ସେଇ ବିଲରେ ଖଜୁରା ଧାନ ଚାଷ କରିବା, ପାଣି ସହଣୀ ଧାନ, କୋଡ଼ିଏ ଦିନ ବୁଡ଼ି ରହିଲେ ବି ବଢ଼ି ଚାଲିଗଲେ କୁଆ ଦେଇ ବଢ଼ିବ।
3: ଆଉ ତମେ?
4: ମୁଁ ଧରିବି ଆମ କୁଳ ବେଉସା, ବାଉଁଶ ପାତିଆରେ ତଲାରି ବୁଣିବି, ଟୋପି ତଲେଇ ଚାଞ୍ଚରା କେତେ କ'ଣ, ତାକୁ ହାଟରେ ବିକିବି, ସେଇ ପଇସାରେ ଗାଈ କିଣିବା,
3: ଆଉ ଯାହା ବଳିବ ତମ ପାଇଁ ଖଣ୍ଡେ କସ୍ତା ଶାଢ଼ି, ବୋଉ ପାଇଁ ଚାଦର, ଏଇଆ ନା ଗୀତା? ସରୁରୂପା ପାତିଆରେ ତିଆରି ତୋ ହାତ ପାଇଁ ଖଡ଼ୁ କିଣିବିନି?
4: ନା,
3: କହିଲି
4: ମୋର ଦରକାର ନାହିଁ।
3: ଆଉ ତାହେଲେ କଣ ଦରକାର ତୋର?
4: ଜାଣିନି। ତମେ ଜାଣିଥିବ।
5: ରାଘବ, ଘରେ ଅଛୁ ବାବା? ଏ କଲିଆରେ ଗୁହାରେ ଟିକେ ଶୁଣ ବା, ଆରେ ଘରେ ଜଞ୍ଜାଳି ମାଉସୀ ଅଛନ୍ତି ନା ନାହିଁ ବା?
3: ସେ ପାଜି କଲିଆରି କଣ କୁଟକପଟ କରୁଥିବ କି ଜାଣି?
6: କଣ କିରେ କଲିଆରି, ଏଡ଼େ ବଡ଼ ପାଟିଟା କରୁଛୁ କାହିଁକି?
5: କଣ କହିବି ଆଉ ଜଞ୍ଜାଳି ମାଉସୀ, ଉଙ୍କୁଣି ନଈ ପଠାରେ ତମର ଯୋଉ ଖବର ଜମି ତାକୁ ତ ମଉସା 2 ବର୍ଷ ତଳେ ଆମକୁ ବିକିଥିଲେ, ଗଣି ଗଣି 30,000 ଟଙ୍କା ବି ଗାଞ୍ଜିଆରେ ରଖିଥିଲେ। ହେଲେ ଆଜି ସକାଳୁ ତମ ପୁଅ ତିଣ୍ଡାରେ ପାଣି ଉଠେଇ ଅଣ୍ଡିଆ ପୁରା ଶୁକେଇ ଦେଇଛି। କିରେ, ଜମି ଆମର, ସେଥିରେ ପାଣି ରହୁ କି କାଦୁଅ ରହୁ, ତମର ହାତ ଦବ କଥା କି? ଆରେ କଥାକୁ କହିଲ, ଏଇଟା କେତେ ଦୂର ନ୍ୟାୟ?
2: ଇଏ କଣ ସତ ବୋଉ? ବାପା କଣ ପାଇଁ ଜମି ବିକ୍ରି କରିଦେଇଥିଲେ?
6: ନିଜେ କିଣିଥିଲେ ବିକିଦେଲେ, ମୁଁ କଣ କରିବି? ଘର ଚଳେଇବା ଜଞ୍ଜାଳ, ତୋ ବାହାଘର, ମୋର ଶ୍ୱାସରୋଗ ପାଇଁ ଇଲାଜ।
5: କଥା କଣ କି ରାଘବ, ମା ପୁଅ ତମେ ତମର ଦୁଃଖ ସୁଖ ହବ, ତା ପାଇଁ କେତେ ସମୟ ପଡ଼ିଛି? ଆରେ ଘରକୁ ନୂଆ ବୋହୂ ଆସିଛି, ତାର ପରାମର୍ଶ ବି ନବ ନା? ଆଉ ନହେଲେ ତା ମୁହଁ କଳା କାଠ ପଡ଼ିଯିବନି, ତାକୁ ବାଧିବନି?
7: କଲିଆରି, ଇଏ କଟା ଘାରେ ଚୁନ ଦେନା କହୁଛି, ଇଏ ରାଘବ ଖବର ଜମିରୁ ପାଣି ଉଛାଳି ମାଛ ଧରିପାରେ, ଶୁଖିଲା ଭୂଇରୁ ଅନ୍ତ ଫାଡ଼ି ହଳ ବି ବୁଲେଇ ପାରେ।
6: ରାଘବ ଶାନ୍ତ, ଆହୁରି ଆଗକୁ ଜୀବନ ପଡ଼ିଛି।
7: ଗୀତା, ସେ ବିଛଣା ଗଣ୍ଠିଲି ବାକ୍ସ ସବୁ ସଜାଡ଼ି ଦେ। ବୋଉ, ତୁ ବି ତୋ ସପ ମଶାଣେ ବାନ୍ଧିକି ରଖ, କାଲି ସକାଳୁ ଏ ଗାଁକୁ ମୁଁ ଛାଡ଼ିବି ଛାଡ଼ିବି ଛାଡ଼ିବି।
4: ଶୁଣ ମୋ କଥା ଟିକେ ଶୁଣ, ଏ ପବିତ୍ର ଗାଁ ମାଟି ଛାଡ଼ି ଚାଲିଯାଉନି, ଏହା ହିଁ ସତ୍ୟ।
7: ଘରେ କହିଲି ପରା, ଗାଁ ଛାଡ଼ିବି ମାନେ ଛାଡ଼ିବି।
6: ଯିବା କୁଆଡ଼େ?
7: ସହର ମଦନା ଶଗଡ଼ରେ ଷ୍ଟେସନ ଯିବା, ସେଇଠୁ ରେଳରେ ଚଢ଼ିବା ସହରକୁ। ବାସ୍।
4: କୋଉ ସହର?
7: ଯୋଉ ସହର ବହୁତ ବଡ଼ ହେଇଥିବ, ଢେର ବଡ଼, ଆଖି ପାଉନଥିବ, ପ୍ଲାଟଫର୍ମ ଗାଁ ଠାରୁ ଆହୁରି ଲମ୍ବା ହେଇଥିବ, ଲୋକ ଆଉ ଆଉ ହଉଥିବେ, ସେହି ସହର ହବ ଆମ ଘର। ମୁଁ ଆସୁଛି ମନ୍ଦନା ଘରୁ।
6: ଏ ରାଘବ, ରାଘବ, ଆରେ ଶୁଣୁ, ଶୁଣି ଯା ରେ। ଏ ରାଘବ
0: ଜେଜେମା, ଆଉ କେତେ ବାଟ ରହିଲା ମାମୁଁ ଘର? ତମ କଥା ତ ଢେର ଲମ୍ବା।
8: ବୁଲୁ, ନେ ଗୁଲୁଗୁଲା ଦିଟା ଖାଇଦେ, ଘରୁ ଆଣିଥିଲି। ଜଞ୍ଜାଳି ଅପା, ତମେ ଖାଇବ?
6: ନା ଛୁଆଟା ଖାଉ, ଭୋକ ହବନି।
0: ଜେଜେମା, ତମେ ଗାଁ ଘର କାହିଁ ଛାଡ଼ୁଥିଲ? ଗାଁରୁ ଘର ଛାଡ଼ି ପୁଣି ସହର ଆସିଲ, ପୁଣି ସହରରୁ ଘର ଛାଡ଼ିକି ପଳାଉଛ ମାମୁଁ ଘର, ସେ ପୁଣି କୋଉ ଗାଁରେ? ବାପା ଆସନ୍ତୁ, ମୁଁ କହିବି, ବାସ୍ ଢେର ହେଇଗଲା।
6: ମୁଁ ବି ତୋ ବାପାକୁ ସେଇଆ କହିଥିଲି, ବାସ୍ ଢେର ହେଇଗଲା। ବାହାଘର, ପୂଜା, କର୍ମକର୍ମାଣୀରେ ଯୋଡ଼ି ମୁହୁରି ବଜେଇ ଯେତିକି ପାରୁଛୁ ରୋଜଗାର କର, ହେଲେ ସେ ମାନିଲାନି ମୋ କଥା। ଦିନରେ ରେଳ ଡବାରେ ବସି ମୁହୁରି ବଜେଇ 2 ପଇସା ଘରକୁ ଆଣିଲା, ରାତିରେ ପ୍ଲାଟଫର୍ମରେ ମୋଟିଆ ସାଜି ମାଲପତ୍ର ଉଠେଇଲା, ହାଡ଼ ଭଙ୍ଗା ଖଟଣି ଖଟି ଖଟି ବିଚିରା।
5: ଏ ମୌରିଆ, ଆରେ ବଢ଼ିଆ ବଜଉଛୁ ତ, ନେ 10 ଟଙ୍କା ରଖ।
7: ଭଉଣୀଙ୍କ ବେକରୁ ହାର ଲୁଟ କରୁଛୁ।
4: ଥ୍ୟାଙ୍କ ୟୁ, ଆଇ ଏମ୍ ସୋ ଗ୍ରେଟଫୁଲ।

0: स्वागतम स्वागतम आस राघव डरनी এইটা ধামা ডুগল ঘর বি কইলা গোদাম বি কলা কইলার কালিমাময় ভণ্ডার যাহাকু মু পছন্দ করে তার পাই এ সাক্সোফোন বজায়
1: সে সাকস পকস কিছু বুঝেনি মোরে জোড়ি মোহরি ভালো মু ভালো
0: দেখে দেখে দেখে
1: মো মোহরি বজা শুনিনা শুনিনা গাউলি স্বর বড় মধুর এ দেখ দেখ
2: বাড়িয়া বজলি রে রাঘব দিলটা মোট খুশ হয়েগল
0: কিছু ফরক নাই রে তো পে কালি বরকুড়ি কাঠর ଆଉ ମୋ ସାକ୍ସୋଫୋନ୍ ପିତ୍ତଳରେ ଗଢା ତୋ ନାହାଡ଼ି ତାଳପତ୍ରର ଆଉ ମୋ ନାହାଡ଼ି ସିନ୍ଥେଟିକ୍ସର କିଛି ଫରକ
1: ନାହିଁ କହୁଥିଲା ଯେ ଫରକ ଅଛି
0: ଅଛି ଅଛି ଅଛି ଯେ ହେଲେ ତାକୁ ତଳେଇ ବୁଝିଲେ ଜାଣିବୁ ଯୋଡ଼ି ମହୁରି ବାହାଘରେ ବାଜେ ବାସ୍ ବାହାଘର ପରର ଜୀବନ ପାଇଁ ସାକ୍ସୋଫୋନ୍ ନହେଲେ ବଞ୍ଚିବୁ କେମିତି
1: ବାବୁ ମତେ କୋଇଲା ଗୋଦାମରେ କାମ ମିଳିବ
0: ଆରେ କୋଇଲା ଗୋଦାମରେ କୋଦାଳ ଧୋଇ କୋଇଲା ଏକାଠି କରିବା କାମ ନୁହେଁ
1: ଆଉ
0: ମାଲଗାଡ଼ି ୱାଗନରୁ କୋଇଲାକୁ କୋଦାଳରେ ବାହି ତଳେ ପକେଇବାକୁ ହବ ତଳେ ଥିବେ କୋଇଲା ଗୋଟାଳି ଦଳ ସେମାନେ ତାକୁ ଅଖାରେ ଫୁଟେଇ ଗାଡ଼ି ପର୍ଯ୍ୟନ୍ତ ବୋହି ଆଣିବେ
3: ଆରେ ଖାଙ୍କୁଳି
4: ହାଜୁର
0: ଇଏ ଖାଙ୍କୁଳି କୋଇଲା ଗୋଟାଳି ଦଳର ନେତ୍ରୀ ଟୁଙ୍ଗେଇ ମୂଷା ପରି ଲୁଚି ଲୁଚି କୋଇଲା ଗୋଟେଇ ନବ କେହି ବି ଜାଣିପାରିବେ ନାହିଁ ଖାଙ୍କୁଳି ବି ଜନ୍ତାରେ ଧରା ପଡ଼େନି
4: ହଜୁର ଯେତେ ଚଟାପଟ ଡବାରୁ କୋଇଲା ଝରିବ ସେତେ ଜଲ୍ଦି ଖଜୁରୀ କୋଳି ସାଉଁଟିଲା ପରି ଆମେ ସାଉଁଟି ନବୁ ଖାଲି କୋଇଲା ପକେଇ ପାରିଲେ ହେଲା ଜାଣିଲେ
0: କଣ ରାଘବ ପାରିବୁ ଏ କାମ
5: ଇଏ ତ କୋଇଲା ଚୋରି ବାବୁ କୋଦାଳ ପାକୁଳିଆ ହେଇଗଲେ ମୁଁ ଖିଲ ମାରି ଜାଣେ ହେଲେ କୋଦାଳ ଧରି ସରକାରୀ ରେଳରୁ କୋଇଲା ଚୋରି ନା ନା ନା ନା ମୁଁ ଏ କାମ କରିପାରିବିନି
0: ରାତିକ 2000 ପାରିବୁ
5: ଏତେ ପଇସା
0: ଆରେ ଆଗତୁର ବଇନା ରଖ ନେ ନେ ହଜାର ନେ ଆରେ ରଖ ଆରେ ରଖ ଆରେ ଏ ଜଳଙ୍ଗ
6: ହଜୁର ଆଦେଶ କରନ୍ତୁ ହଜୁର
0: ରାଘବକୁ ମୋଟର ସାଇକେଲରେ ନେଇ ତା ଝୋପଡ଼ିରେ ଛାଡ଼ିଆ ହଁ ଆଉ ଦେଖ ଲୁପ୍ ଲାଇନ୍ରେ ଯେତେ କୋଇଲା ଭର୍ତ୍ତି ମାଲଗାଡ଼ି ସାମୟିକ ଭାବେ ରହିବ ରାଘବ ୱାଗନ ଉପରେ ଚଢ଼ି ଜଲ୍ଦି ଜଲ୍ଦି କୋଇଲା ଖସେଇବ ତଳେ ଅଖା ପଲିଥିନ୍ ବିଛି ଖୁଣ୍ଟିବା କାମ କରିବେ ଖାଙ୍କୁଳି ଲାଗୁଆଣି ଆଉ କେତକୀ ଆଉ ତୋର କାମ ହେଲା ଟ୍ରାକ୍ଟର ଠିଆ କରିବୁ ଷ୍ଟେସନ ବାହାର ଗୁହିରିରେ
4: ହଜୁର କଣ କହୁଥିଲେ କି ଯଦି ଲାଇନ ପାଖରୁ କୋଇଲା ବୋହିବା ପାଇଁ ଅଧିକା ଲୋକ ଲଗେଇ ଦିଅନ୍ତେ ତାହେଲେ ଚଟାପଟ କୋଇଲା ଟ୍ରାକ୍ଟର ପାଖରେ ପହଞ୍ଚି ଯାଆନ୍ତା
0: ନାଇଁ ନାଇଁ ନାଇଁ ଲୁପ୍ ଲାଇନରେ ବେଶୀ ଭିଡ଼ ଜମେଇଲେ ରେଳବାଇ ସୁରକ୍ଷା ବଳର ଗାର୍ଡମାନେ ଦେଖିପାରିବେ ତେଣୁ ସେଠି ବେଶୀ ଗହଳି କରନି
6: ହଜୁର ଲୁପ୍ ଲାଇନ ମାନେ ତ ସେଇଆ ମେନ୍ ଲାଇନର ଟ୍ରେନ୍କୁ ଛାଡ଼ିବା ପାଇଁ ଲୁପ୍ ଲାଇନରେ କିଛି ସମୟ ମାଲଗାଡ଼ିକୁ ଡାଇଭର୍ଟ କରାଯାଏ କିନ୍ତୁ ସେଠି ରାଘବର ଅପରେସନ ଭାରି ରିସ୍କି
0: ଆରେ ରାଘବ ଏତେ ଫାଷ୍ଟ ଯେ ସେ ସବୁ କିଛି ହ୍ୟାଣ୍ଡେଲ କରିନବ ସେଦିନ ଟ୍ରେନ୍ରେ ଯେମିତି କୌଶଳ ଦେଖେଇଲା ନା ସେ
6: ହଜୁର
0: ଆଜି ସନ୍ଧ୍ୟାରେ କୋଇଲା ଗାଡ଼ି ଆମ ଷ୍ଟେସନରେ ପହଞ୍ଚିବାର ସୂଚନା ମିଳୁଛି ଏ କାମ ତମେମାନେ କର ରାଘବକୁ ଭାବିବା ପାଇଁ ଟିକେ ସମୟ ଦିଅ

0: संसार बासी ବାହାରେ ନେଇ ପକେଇ ଦେବି, ହଁ ପକେଇବି। ଏଇ ଦେଖ ତୋ ଦେହରୁ ମଳି ଛଡେଇବା ପାଇଁ କୁକୁର ଛେଲୁଆ ପତ୍ର ପରା ମୁଁ ବାଟିଛି, ହଁ ମୁଁ ବାଟିଛି। ନେ ବା ଉଠୁଲ, ଆଲୋ ଏ ମା ଉଠେ, ଉଠୁନୁ କାହିଁକି ଉଠେଲ ମା।
1: ଏ ବୋ, ତୁ କାନ୍ଦୁଛୁ କାହିଁକି? ଗୀତାର କଣ ହେଇଛି ବୋ? ପିଲା କାନ୍ଦୁଛି। ଏ ବୋ, ବୋଇଛି ନା ଝିଅ?
0: ଅକାଳ କୁଷ୍ମାଣ୍ଡ ସକାଳ ପରୁ ସେ ଚୋର ଦଗାବାଜଙ୍କ ଖୁଆଡକୁ ଯାଇଛୁ ଯେ ଯାଇଛୁ, ଏଣେ ବୋଉଟା ତତେ ଅନେଇ ଅନେଇ କୁନ୍ଦେଇ କୁନ୍ଦେଇ ଗରଜି ଗରଜି ଜିଭ କାମୁଡି ପକେଇଲା। ମୋ ସଂସାର ଭାସିଗଲା, ରାଗ ମୋ ଗୀତା ଚାଲିଗଲା।
2: ଜେଜେମା କାନ୍ଦନି, ସବୁ ଲୋକ ଅନେଇଛନ୍ତି।
0: ଅନାନ୍ତୁ ଅନାନ୍ତୁ, ମୋ କଣ୍ଡିଆ କାନ୍ତ ଭାଙ୍ଗି ପଡିଲା। ତୋ ବାପା ଯେତେବେଳେ ମାଲଗାଡି ୱାଗନରୁ କୋଇଲା ଚୋରି କଲା, ସେତେବେଳେ କିଏ ନ ଦେଖିଲା ତାକୁ? ଲୋକେ କହିଲେ କଣ ନା, ରାଘବ ଚୋର।

ସାବାସ ରାଘବ, ସାବାସ। ତୁ ମୋ ଗୋଦାମ ଘର ଭରିଦେଲୁ ରେ, ମୁଁ ତତେ ହଜାରେ ଟଙ୍କା ବଇନା ଦେଇ ଚିକା ଦେଖେଇଲି, ହେଲେ ତୁ ତ ମୋ କଳ୍ପନାର ବାହାରକୁ ଚାଲିଗଲୁ। ତୋ ପରି ବିଶ୍ୱସ୍ତ ବନ୍ଧୁ ପାଇଁ ରାତିକ ପାଉଣା 5000, ଏବେ ଖୁସି ତ?

0: ଗାଡ଼ି ଯଦି ଛିଡ଼ା ନ ହଉଛି
1: ଆମେ ତାକୁ ଛିଡ଼ା କରିଦବା ଜବରଦସ୍ତି।
2: ଜବରଦସ୍ତି ହେ ସରକାରୀ ଗାଡି କାହା ଭୁଲ ମାନେନି ବାବୁ।
1: ମାନିବ ମାନିବ ଅଲବତ୍ ମାନିବ। ଜଳଙ୍ଗ
3: ହଜୁର
1: ନୂଆ ଟେକ୍ନିକଟା ଟିକେ ଭଲ ଭାବରେ ବୁଝେଇ ଦେ ରାଘବକୁ।
3: ହଜୁର ରାଘବ ଷ୍ଟେସନ ଭିତରକୁ ମାଲଗାଡ଼ି ଆସିବା ପାଇଁ ହେଲେ ଆଉଟର ସିଗ୍ନାଲ ଆଉ ହୋମ୍ ସିଗ୍ନାଲ ଦୁଇଟା ଯାକ ସବୁଜ ରଙ୍ଗ ହବା ଦରକାର। ଆମେ ଯଦି ଆଉଟର ସିଗ୍ନାଲଟାକୁ ନାଲି ରଙ୍ଗ କରିଦେବା ତାହେଲେ ସେଇଟା ହବ ଡେଞ୍ଜର ସିଗ୍ନାଲ, ଅର୍ଥାତ୍ ମାଲଗାଡ଼ି ରହିଯିବ, ଆଉ ତାପରେ ଆରମ୍ଭ ହବ ଆମ ଅପରେସନ।
2: ଅପରେସନ ହେଲେ ଆଉଟଡୋର ସିଗ୍ନାଲକୁ ସବୁଜ ରଙ୍ଗରୁ ଲାଲ ରଙ୍ଗ କରିବ କିଏ?
0: ଅଚ୍ୟୁତ ପ୍ରମାଣିକ।
4: କେମିତି?
1: ସିଗ୍ନାଲରେ ସର୍ଟ ସର୍କିଟ କରିଦବ, ଏଇଥିପାଇଁ କିଛି ଲୋକଙ୍କୁ ହାତେଇବାକୁ ହବ।
0: ୟୁ ଲିଭ୍ ଦାଟ ଟୁ ମି ରାଘବ।

0: ରାଘବ ଏଇ ଦେଖ ମାଲଗାଡ଼ି ଆସୁଛି, ହେଡ୍ଲାଇଟ୍ଟା ପରିଷ୍କାର ଦେଖାଯାଉଛି, ରାତି 12 ହେଇଯିବ, ତୁ ତୟାର ରହ।
1: ହଁ ମୁଁ ତୟାର ଅଛି, ତମେ ଖାଲି ଗାଡ଼ି ଠିଆ କରେଇ ଦିଅ, ମୁଁ ୱାଗନ୍ ପରେ ୱାଗନ୍ ସଫା କରିଦେବି। ବାସ୍
0: 15 ମିନିଟ୍ରେ ଯାହା ହବ। କିଲୋ ଖାଙ୍କିଳି, ଓ ଖାଙ୍କିଳି,
2: ଗାଡ଼ି ରହିଲା ଜମ୍ପାର।
3: ଏ ଗାଡି କି କୋଇଲା ଚୋର ମାନେ ଅଟକେଇଛନ୍ତି। ରାସ୍କେଲ୍ସ, ରୁକ ଯାଅ, ଷ୍ଟପ୍ ଦେୟାର।
2: ଜେଜେମା ଜେଜେମା, ଗାଡ଼ି ରହିଲା, ହେଇ ମାଲଗାଡ଼ି ଛିଡ଼ା ହେଇଛି। ଜେଜେମା, ବାପା ସେଇ ମାଲଗାଡ଼ିରେ ଅଛନ୍ତି। ବାପା ବାପା,
4: ଆରେ ନାଇଁ, ଏ ବୁଲୁ ବୁଲୁ ରହ, ଦେଖିକି ଓହ୍ଲା।
2: ବାପା
4: ଧୀରେ।
5: ଅପା ଧର ମୋତେ,
4: ଓ
5: ଆସ୍ତେ କିନା ପାଦ ରଖି ଓହ୍ଲା। ଯାହା କହ, ପିଲାଟା ତା ବାପାକୁ ଜୁରୁଛି, କୁଆଡ଼େ ଫେରାର ହେଇଗଲା ରାଘବ? ତାର କ'ଣ ଘର କଥା କିଛି ମନେ ପଡ଼ୁନି?
6: ରାଘବ ମରିଯାଇଛି।
5: କ'ଣ କହୁଛ ବାପା?
6: ପୁଲିସ କୁଳିରେ ସେଇ ଷ୍ଟେସନରେ ଟଳି ପଡ଼ିଲା ମୋ ପୁଅ। ଶବ ଚିହ୍ନଟ କରିବାକୁ ମତେ ପୁଲିସ ଡାକ୍ତରଖାନାକୁ ଡାକିଥିଲା।
7: ଏଇ ଫ୍ରିଜରେ ଯେଉଁ ବଡି, ସେଇ ବଡିକୁ ଆପଣ ଚିହ୍ନି ପାରୁଛନ୍ତି? ସେ ଆପଣଙ୍କର କେହି ହେବେ?
6: ନା ନା, ଏସବୁ ଆମ ପରିବାରର କାହାରି ନୁହଁ।
7: ଡକ୍ଟର ହୁସେନ ଅଚିହ୍ନା ଲାସ୍, ଜଲ୍ଦି ପୋଷ୍ଟମର୍ଟମ୍ କରନ୍ତୁ। ହଁ, 10 ଯାକ ଆଙ୍ଗୁଳିର ଫିଙ୍ଗରପ୍ରିଣ୍ଟ ନେଇଯିବେ।
5: ଜଞ୍ଜାଳି ଅପା, ଏତେ ବଡ଼ କଥାଟା ଲୁଚେଇଥିଲ?
6: ପିଲା ନ ଜାଣୁ ତା ବାପା ଏ ସଂସାରରେ ନାହିଁ ବୋଲି, ଅନ୍ତତଃ ତାରି ଅପେକ୍ଷାରେ ସେ ବଢ଼ି ତ ପାରିବ।
2: ଜେଜେମା ଜେଜେମା,
4: ଆରେ ଏଡ଼ିକିଆ।

0: ସମୀର ଚୈତନ୍ୟ ଟୁଡ଼ୁ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସାନ୍ତାଳୀ ଗୀତ ଶୁଣୁଥିଲେ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଶୁଣନ୍ତୁ ଶ୍ରୀ ରାମଚରିତ ମାନସ, ରିଲେ କରୁଛୁ ଆକାଶବାଣୀ କଟକରୁ।
1: ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 76ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତି ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। 2 ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6,000+ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଏହା ପରିବେଶ ସୁରକ୍ଷା ଓ ସମୁଜୀମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: जंगल सुरक्षा आउ वन महोत्सव के गोटे उत्कर्ष के नवार लगी लुईसिंगा निर्वाचन मंडल आम विधायक वन रोटे शुभारंभ कर जंगल परिवेश विभाग तरफ भारत बर्षर यशस्वी प्रधानमंत्री नरेन्द्र मोदी जी नेतृत्व में एक पेड़ माँ के नाम कार्यक्रम सारा ओडिशा रे चली माननीय मुख्यमंत्री मोहन चरण माझी ए निजर योगदान दौन आम लुईसिंगा निर्वाचन मंडल करकचिया छक आम छेक्टर जगार पाखापाखि 6000 रु अधिका गछ लगा।
0: एक पेड़ माँ के नाम अभियान रे जिला वनखंड अधिकारी शताधिक जनसाधारण मिसे चारा रोपण करथिले। निशामुक्त ओडिशा गठन पर सरकार स्वतंत्र योजना प्रस्तुत करिसंती। योजनार अनुमोदन पर सामाजिक सुरक्षा और भिन्नक्षम सशक्तिकरण विभाग SSEPD पक्षर् सरकार निकट को चिठी लिखा जाइछि। कार्यक्रम पर मोट 4,62,00,000 टंकार अर्थराशि स्थिर करा जाइछि। योजनार विद्यालय स्तर आरंभ कर पंचायत पर्यंत सचेतनता अभियान करा जिबो। राज्यर 150 विद्यालय और महाविद्यालय निशा विरोधी सचेतनता गणदौड़ पदयात्रा और साइकिल रैली आयोजन करा जिबो। प्रति ब्लॉक रे निशा विरोधी कार्यक्रम और निशा द्रव्य निरोधी कमिटी आयोजन करने को सरकार लक्ष्य रखिछन्ति। प्रति जिले में 50 निशामुक्त मित्रंकु नेई सचेतनता कार्यक्रम करा जिबो बोली जणा पड़िछे। मालकानगिरि जिल्लारे जलभित्तिक साहसिक पर्यटन विकास पर विभिन्न पदक्षेप ग्रहण करा जाउछे।

0: ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି, ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରି ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି, ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ପୁରୀରେ ଆଉ 3 ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଉ 3 ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ 3 ଦିଅ। ରଥ ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜା ରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି। ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁ ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାର

ଫଳରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷ କରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50-60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକଧାରୀ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦଉଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3-4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା' ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁତ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80-150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10-15 ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରୈଥେର ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରୈରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।

0: ଆପଣ କେବେ ଆକାଶବାଣୀ କେନ୍ଦ୍ରୀୟ କାର୍ଯ୍ୟକ୍ରମ ଶୁଣୁଛନ୍ତି?
1: ଏଇ ବର୍ଷ ହେଲା ଆରମ୍ଭ କରିଛୁ, ନୂଆ ଆମେ ଶୁଣୁଛୁ, ଆଗରୁ ଜାଣିନଥିଲି ନା ଆମେ କଟକ କଟକ ସେଣ୍ଟର ଆମେ ଅଧିକା ଶୁଣୁ।
0: ହଁ, ଆପଣଙ୍କ ଘର କଟକ ପାଖାପାଖି, କେବେଠୁ ରେଡ଼ିଓ ଶୁଣନ୍ତି?
1: ରେଡ଼ିଓ ତ ବହୁତ ଦିନ ହେଲା ଆମେ ଶୁଣୁଛୁ, କିନ୍ତୁ ଏଇଟା ଯୋଉ କେନ୍ଦୁଝର ଏଇଟା ଆମେ ବର୍ଷ ହେଲା ଶୁଣୁଛୁ ଆରମ୍ଭ। ଆମେ ଯୋଉ ଛୋଟା ଭାଇ ଜନ୍ମ ଯୋଉ ଚିହ୍ନାବର୍ତ୍ତ ହେଇଛି ସେସବୁ ନମ୍ବର ଫମ୍ବର ଦେଇଛନ୍ତି, କେନ୍ଦୁଝର ର ଚିହ୍ନା ଦେଇକି ଆମେ ସବୁ ଯୋଗାଯୋଗ କରିଦେଲୁ। ଆଉ
0: ଆପ୍ ମାଧ୍ୟମରେ ଯେହେତୁ ପ୍ରଚାରିତ ହେଉଛି, ଆପଣଙ୍କ ପାଖରେ କାର୍ଯ୍ୟକ୍ରମ ପହଞ୍ଚି ପାରୁଛି। ଶ୍ରୋତା ବନ୍ଧୁ, ଆପଣ କଣ କରନ୍ତି?
1: ଆମେ ସୂତାର, ଆମେ ହାଣ୍ଡିକପ୍ ଲୋକ ସାର୍, ଏଇ ପିଲା ପିଲା ଭଡ଼ା ଦେଇଛି, ଏଇଟା କରୁ, ଆମର ରୋଜଗାର କିଛି ନାହିଁ, ଆଉ ଭତ୍ତା ପାଉ, ଏମିତି କରୁ।
0: ଆଉ ତ ରେଡିଓ ଆପଣଙ୍କର ସାଥୀ କିଏ ବଢି ହେଇଯିବ?
1: ଆଜ୍ଞା, ରେଡିଓ ତ ଆମେ ପିଅ, ଆଉ ମାନେ ଛାଡ଼ିବାରେ ନାହିଁ।
0: ରେଡିଓରେ ସଙ୍ଗୀତର କାର୍ଯ୍ୟକ୍ରମ ବାଜେ, ଆପଣ ଶୁଣନ୍ତି?
1: ହଁ ହଁ, ରେଡିଓରେ ଅଭ୍ୟାସ ଜିନିଷ ଶୁଣୁ ଆମେ। ଆଉ ପାପା,
0: ହଁ କୁହନ୍ତୁ,
1: ଆଉ ଗୋଟେ ପ୍ରୋଗ୍ରାମ ତିଆରି କଲେ ଆଉ ଟିକେ ଭଲ ହୁଅନ୍ତା।
0: କଣ କହିଲେ?
1: ଯୋଉ କଟକରେ ଗୋଟେ ଦଉଛି ହେଲା କି, ମାନେ ମାନେ ଶୁକ୍ରବାରେ ହାଲ ଡାକ୍ତରକୁ ପଚାରି ବୁଝିବା ହେଲା କି, ସେଇଥିରେ ଆପଣ ଗୋଟେ ଯୋଗାଯୋଗ କରିବେ ତାହେଲେ ବହୁତ ଭଲ ଲାଗିବ।
0: ଆମର ସ୍ୱାସ୍ଥ୍ୟକୁ ନେଇ କାର୍ଯ୍ୟକ୍ରମ ସଞ୍ଜୀବନୀ ପ୍ରଚାରିତ ହୁଏ, ଡାକ୍ତର ମାନଙ୍କର ସାକ୍ଷାତକାର ବାଜେ, ସିଧାସଳଖ ଡାକ୍ତରଙ୍କ ସହିତ ଆମର ଫୋନ ଇନ୍ ପ୍ରୋଗ୍ରାମ ନାହିଁ, କିନ୍ତୁ ଡାକ୍ତର ମାନେ ବିଭିନ୍ନ ରୋଗ ସମ୍ପର୍କରେ କହନ୍ତି, ତାର ନିରାକରଣ ସମ୍ପର୍କରେ କହନ୍ତି, ସଚେତନତାର ବାର୍ତ୍ତା ଦିଅନ୍ତି ସ୍ୱାସ୍ଥ୍ୟକୁ ନେଇ। ଆକାଶବାଣୀ ଆପଣ ଶୁଣନ୍ତୁ, ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିବ। ତାହେଲେ ଶ୍ରୋତା ବନ୍ଧୁ, ଆପଣଙ୍କ ସହ କଥାବାର୍ତ୍ତାକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

0: ଆଜ୍ଞା ମ୍ୟାଡାମ
1: ଆଜ୍ଞା ଜଣାଣ ଆପଣଙ୍କର ବହୁତ ଭଲ ଲାଗିଲା ଶ୍ରୋତା ବନ୍ଧୁ ଆପଣ ଆମ କାର୍ଯ୍ୟକ୍ରମରେ ଭାଗ ନେଲେ ଆପଣଙ୍କୁ ଧନ୍ୟବାଦ
0: ଆମକୁ ସାହାଯ୍ୟ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆମେ ବି ଆଗରେ ନୂଆ କରି ଯୋଡ଼ି ହେଲୁ ବହୁତ ଖୁସି ଲାଗୁଛି
1: ଆଜ୍ଞା ଆମକୁ ବି ଖୁସି ଲାଗୁଛି ଆଜ୍ଞା ଆପଣଙ୍କ ପାଇଁ ଆମେ ତ କାର୍ଯ୍ୟକ୍ରମ କରୁଛୁ ନମସ୍କାର
0: ନମସ୍କାର

0: ଶୁଣୁଥିଲେ ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ କୁମୁଦିନୀ ରାଉତ, ପ୍ରଯୋଜନା କରିଥିଲେ ଅନିତା ତିର୍କି।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ।

0: आयुष्मान भारत प्रधानमंत्री जन आरोग्य योजना के तहत लगभग 60 करोड़ लोग बने हैं 5 लाख रुपए के मुफ्त उपचार के हकदार। अब तक 12 करोड़ से भी ज्यादा मुफ्त उपचार किए जा चुके हैं, जिससे गरीब परिवारों के चिकित्सा खर्च में लगभग 2 लाख करोड़ रुपए की बचत हुई। आज ही आयुष्मान ऐप डाउनलोड कर आयुष्मान कार्ड बनाएं। ज्यादा जानकारी के लिए 1455 पर कॉल करें।
1: आकाशवाणी केन्द्रझर सुनंतु ओडिया रे संवाद रिले करूछु आकाशवाणी कटक केन्द्ररु।
2: संवाद पढ़ुछंती प्रज्ञा परिमिता जेना। तेसी प्रजातिर चारारोपण करी भविष्यत पीढ़ी पाई बासोपयोगी परिवेश सुनिश्चित करिबा लागि जनसाधारणको आह्वान देले स्वराष्ट्रमंत्री। अहमदाबाद 405 कोटी टंकार विकासमूलक प्रकल्पर कले उद्घाटन ओ शिलान्यास। केन्द्र स्वास्थ्यमंत्री आसंता मंगलवार देशव्यापी 668 कोटी टंकार 7 ईएसआई स्वास्थ्यसेवा प्रकल्पर करिबे उद्घाटन। ओमान उपकूलरे वाणिज्यिक जहाज जीएफएस गैलेक्सी उपरे आक्रमणको भारतर निंदा। एवं भारत ओ इंग्लैंड महिला अंतर्जातीय क्रिकेट टेस्ट मैचर तृतीय दिवस रे 4 विकेट हरे 250 रन संग्रह कला भारत। स्वराष्ट्रमंत्री अमित शाह आज अहमदाबाद 405 कोटी टंकार एकाधिक विकासमूलक प्रकल्पर उद्घाटन और शिलान्यास करिछन्ति। एही अवसर रे श्री शाह एक पेड़ मां के नाम अभियान अधीन चारारोपण कार्यक्रम शुभारंभ करिछन्ति। श्री शाहक नेतृत्व रे तांको लोकसभा निर्वाचन मंडली गांधीनगर रे 1,25,00,000 रु अधिक चारारोपण करा जायछि। आयोजित कार्यक्रम रे जोग देई एक दीर्घकालीन परिवेश रोडमैप उपरे आलोकपात करी श्री शाह 2029 मसीहा सुद्धा गांधीनगर सबु अंशको आहरी 20% वृद्धि करिबाको आह्वान देइछन्ति। नागरिक मानको निजर छात उपरे सोलार प्यानेल लगाइबा श्री शाह परामर्श देइछन्ति। बर अस्वस्थ जम्मू एवं अर्जुन भळी देशी प्रजातिर गछ लगाइबा द्वारा सहरर तापमात्रा 5% ह्रास पाइब, ओजन स्तर सुदृढ़ हेबा सह भविष्यत पीढ़ी पाई बासोपयोगी परिवेश सुनिश्चित करी शाह आह्वान देइछन्ति। एही अवसर रे परिवेश सुरक्षा अभियान अंशस्वरूप 101 नूतन ऑक्सीजन पार्क उद्घाटन करा जायछि। साधारण परिवहन क्षेत्र को अग्रधिकार दिया जाय 333 नूतन वैद्युतिक बस को सामिल करा जायछि। एहा द्वारा देशर प्रथम सहर भावे अहमदाबाद बीआरटीएस 100% वैद्युतिक तथा शून्य प्रदूषण बस सेवा परिचालनार मान्यता लाभ करिछि। स्वराष्ट्रमंत्री आसंताकाली गांधीनगरस्थित न्यासनाल फरेन्सिक सैनसेस यूनिभर्सीटे 11 इंटरपोल डिजिटल फरेन्सिक विशेषज्ञ मानक बैठक एवं प्रथम आंतर्जातीय अपराध अनुसंधानकारी प्रतियोगिता को उद्घाटन करिवार कार्यक्रम रही। केन्द्र समन्वय मंत्री अमित शाह आसंताकाली गुजरातर गांधीनगरठारे कृषि उत्पादन बजार कमिटर अमृत महोत्सव कालरे नूतन परिवा मंडीर उद्घाटन करिवे। समवाय मंत्रालय पक्षरु दिया सूचना अनुयायी श्री शाह एक पेड़ मां के नाम अभियान अधीन चारारोपण कार्यक्रम में अंशग्रहण करिवे एवं अमृत महोत्सव साकार नै प्रस्तुत एक स्मारकी पुस्तिका उन्मोचन करिवे। केन्द्र श्रम और नियोजन मंत्री डॉ मनसुख मांडव्य आसंता मंगलवार समग्र देश में 668 कोटी टंका मूल्यर 7 कर्मचारी राज्य बीमा ईएसआई स्वास्थ्य सेवा प्रकल्प उद्घाटन करिवे। एहि प्रकल्पगुडिक मध्यरे तेलंगानार सनतनगर स्थित ईएसआई हस्पिटाल बहिर्विभाग, आसामर बेलतोलाठारे 200 शय्या विशिष्ट ईएसआई हस्पिटाल उन्नतीकरण, तमिलनाडुर श्री पेरुम्बदूर स्थित 100 शय्या विशिष्ट ईएसआई हस्पिटाल एवं आंध्रप्रदेशर राजा महेन्द्रवरम, गुजरात राजस्थान कोटा एवं भवानी मंडी में ईएसआई डाक्तरखाना रही। मंत्रालय पक्ष स्वास्थ्य सेवा प्रकल्प द्वारा देशर प्राय 53,00,000 हिताधिकारी चिकित्सा सेवा पाइपारे। अवसर में डॉ मांडव्य चिकित्सा सेवा प्रकल्प में नियोजित थिबा निर्माणकारी श्रमिक मानक संबर्धित करिवे। से ईएसआई हिताधिकारी अर्थ सहायता राशि प्रदान करिवार कार्यसूची रही। कार्यक्रम में श्रम और नियोजन राष्ट्रमंत्री शोभा करंद्रलाजे जोगदेवार कार्यक्रम रही। केन्द्र गृह एवं सहरांचल व्यापार मंत्री मनोहर लाल निर्माण क्षेत्र में परिवेश अनुकूल प्रजुक्ति विद्या आपणेबार आवश्यकता पर गुरुत्व प्रदान करिछन्ति। नुआ दिल्ली में କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷି ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରି ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ

0: প্রদান করা যায় না। ভারত এবং ইংল্যান্ড মধ্যে লন্ডন ঠারে চালিতিবা মহিলা আন্তর্জাতিক ক্রিকেট টেস্ট ম্যাচরে তৃতীয় দিবসের দ্বিতীয় ইনিংসে ভারত চারি উইকেট হরাই 250 রন সংগ্রহ করেছে। ইংল্যান্ড বিপক্ষে ভারত 365 রনরে আগুয়া রয়েছে। ইংল্যান্ড প্রথম ইনিংসে গতকাল 170 রন সংগ্রহ করেছিল। ইংল্যান্ড পক্ষর আমি জোন্স সর্বাধিক 53 রন সংগ্রহ করে ভারত পক্ষর ক্রান্তি গোড় 5টি উইকেট নেওয়া সায়ালি সাতগরে এবং স্নেহা রানা 2টি লেখায় উইকেট নিয়ে গত শুক্রবার অনুষ্ঠিত প্রথম ইনিংসে ভারত 285 রন সংগ্রহ করেছিল। স্মৃতি মন্ধনা 83 রন সংগ্রহ করে হরমনপ্রীত কৌর 58, দীপ্তি শর্মা 57 রন সংগ্রহ করে। ইংল্যান্ড পক্ষর সোফে এক্লিস্টেন সর্বাধিক 3টি উইকেট নিয়ে ইংল্যান্ড লর্ডস ক্রিকেট গ্রাউন্ডে হচ্ছে প্রথম মহিলা ক্রিকেট টেস্ট ম্যাচ। ফিফা বিশ্বকপ্রে প্রথম সেমিফাইনাল আসন্ত বুধবার দিন ফ্রান্স এবং স্পেন মধ্যে অনুষ্ঠিত হব। দ্বিতীয় সেমিফাইনাল গুরুবার দিন ইংল্যান্ড এবং আর্জেন্টিনা মধ্যে মোকাবিলা হব। উভয় সেমিফাইনাল ম্যাচ ভারতীয় সময় রাতে 12:30 খেলাযিব। দুই সেমিফাইনাল বিজেতাঙ্ক মধ্যে আসন্তা 20 তারিখে ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମଠାରେ ଫାଇନାଲ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲରେ ବିଶ୍ୱର 1 ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଆ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ ମେଘାଳୟ ବିହାର ପଶ୍ଚିମବଙ୍ଗ ଏବଂ ସିକିମ୍ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର ଲଦାଖ ଝାଡ଼ଖଣ୍ଡ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ସରକାର ପୂର୍ତ୍ତି ଅବସରରେ ତେଣୁ ଇଏ ହେଉଛି ବିଶ୍ୱାସ ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ମଧ୍ୟରେ ସେବା ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି। ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା, କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯେଉଁ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ଭାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
2: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 797,299 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 738,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
5: ଏଇଟା ହେଉଛି 5/7/2024। ଆଉ ଏଇଟା ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 797,299 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 738,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ୍ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ୍ ଡୁପ୍ଲିକେଟ୍ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର୍ଓ ଇଆର୍ଓ ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
2: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
6: ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ହସ୍ପିଟାଲ ଷ୍ଟେରିଲାଇଜେସନ ଏକ କ୍ଲାସ୍ ବି ଅଟୋକ୍ଲେଭ୍ ମେସିନ୍, ଯାହା ଶଲ୍ୟ ଚିକିତ୍ସା ଉପକରଣ ଷ୍ଟେରିଲାଇଜେସନ୍ ପାଇଁ ସମସ୍ତ ଅତ୍ୟାଧୁନିକ ମାନଦଣ୍ଡକୁ ଅତିକ୍ରମ କରେ, ସର୍ବୋଚ୍ଚ ସ୍ତରରେ ଷ୍ଟେରିଲାଇଜେସନ୍ ହାସଲ କରେ।
1: ଏହି ଅଟୋକ୍ଲେଭ୍ ଦକ୍ଷତାର ସହିତ ଖୋଲା କିମ୍ବା ଗୁଡ଼ା ଯାଇଥିବା ଉପକରଣଗୁଡ଼ିକୁ ଷ୍ଟେରିଲାଇଜ୍ କରେ। ଏକକାଳୀନ 16 ବ୍ୟାଗ୍ ପର୍ଯ୍ୟନ୍ତ ଏହା ପରିଚାଳନା କରିବାର କ୍ଷମତା ରଖିଛି। ଉଲ୍ଲେଖନୀୟ ଯେ ଫାଷ୍ଟ ଏଡ୍ ପ୍ରକ୍ରିୟା ମାତ୍ର 9 ମିନିଟ୍ ଦ୍ରୁତ ଷ୍ଟେରିଲାଇଜେସନ୍ ଗ୍ୟାରେଣ୍ଟି ଦିଏ, ସ୍ୱାସ୍ଥ୍ୟସେବା ସେଟିଂସରେ କାର୍ଯ୍ୟ ପ୍ରଭାବକୁ ଅପ୍ଟିମାଇଜ୍ କରେ।
0: କଠୋର ମାନଦଣ୍ଡ, ଅନୁକୂଳନଶୀଳତା ଓ ଦ୍ରୁତ ଷ୍ଟେରିଲାଇଜେସନ୍ କ୍ଷମତା ପୂରଣ କରିବା ପାଇଁ ଏହାର ପ୍ରତିବଦ୍ଧତା ରହିଛି। ଏହି କ୍ଲାସ୍ ବି ଅଟୋକ୍ଲେଭ୍ ଚିକିତ୍ସା ଏବଂ ଶଲ୍ୟ ଚିକିତ୍ସା ପଦ୍ଧତିରେ ଆଣ୍ଟିସେପ୍ଟିକ୍ ଅବସ୍ଥା ବଜାୟ ରଖିବା ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ଦକ୍ଷ ସମାଧାନ ଭାବରେ ଉଭା ହୁଏ, ଯାହା 100% ଷ୍ଟେରିଲାଇଜେସନ୍କୁ ନିଶ୍ଚିତ କରେ। ଶଲ୍ୟ ଚିକିତ୍ସାରେ ସଂକ୍ରମଣ ଏବଂ ସଂକ୍ରମଣ ନିୟନ୍ତ୍ରଣରେ ବର୍ତ୍ତମାନର ଚ୍ୟାଲେଞ୍ଜଗୁଡ଼ିକୁ ଭିତ୍ତିଭୂମି ଅଭାବ, ମାନବ ଶକ୍ତି ଅଭାବ, ଅତ୍ୟଧିକ ରୋଗୀ ଭାର ଇତ୍ୟାଦି ସହିତ ଜଡ଼ିତ, ଯାହା ଏହି ଡିଭାଇସ୍ ମାଧ୍ୟମରେ ସମାଧାନ କିମ୍ବା ନିୟନ୍ତ୍ରିତ ହେବ, କାରଣ ଏହା ଏକ କମ୍ପ୍ୟାକ୍ଟ, ଦ୍ରୁତ, ସମ୍ପୂର୍ଣ୍ଣ ଡିଜିଟାଲ ଯୁକ୍ତ ମେସିନ୍। ଅଧିକ ସ୍ପଷ୍ଟ ଭାବରେ, ଏହି ଡିଭାଇସ୍ ଶଲ୍ୟ ଚିକିତ୍ସା ସମୟରେ ରୋଗୀଙ୍କୁ ସଂକ୍ରମଣରୁ ରୋକିବାରେ ସାହାଯ୍ୟ କରିବ।
1: ସ୍ୱାସ୍ଥ୍ୟସେବା ସୁବିଧାରେ ଏହା ସଂକ୍ରମଣ ଏବଂ ରୋଗ ସଂକ୍ରମଣକୁ ରୋକିଥାଏ। ଶଲ୍ୟ ଚିକିତ୍ସା ଉପକରଣ, ଚିକିତ୍ସା ଉପକରଣ ଏବଂ ହସ୍ପିଟାଲ ପରିବେଶ ମାଧ୍ୟମରେ ସଂକ୍ରମଣ ଏବଂ ବିପଦଜନକ ରୋଗ ବ୍ୟାପିବାକୁ ରୋକିବାରେ ସାହାଯ୍ୟ କରେ। ଦନ୍ତ ଚିକିତ୍ସା ଏବଂ ପ୍ରୟୋଗଶାଳାରେ ରୋଗୀ ଏବଂ ବୃତ୍ତିଗତ ଉଭୟଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅନୁକୂଳ ପରିବେଶକୁ ସୁନିଶ୍ଚିତ କରେ।
0: ନବଜାତ ଯତ୍ନରେ ଇମ୍ୟୁନୋ କମ୍ପ୍ରୋମାଇଜ୍ ହୋଇଥିବା ରୋଗୀ ଏବଂ ଅସ୍ତ୍ରୋପଚାର ସମୟରେ ଗୁରୁତର ରୋଗ ସୃଷ୍ଟି କରିପାରୁଥିବା ଅଣୁଜୀବଙ୍କ ସଂସ୍ପର୍ଶକୁ ଏଡ଼ାଇବା ପାଇଁ ଏହି ମେସିନ୍ ବେଶ୍ ଅତ୍ୟାବଶ୍ୟକ ମେସିନ୍ ଭାବରେ କାର୍ଯ୍ୟ କରିଥାଏ ଓ ବିଶେଷ କରି ହସ୍ପିଟାଲ, ପରୀକ୍ଷାଗାର କିମ୍ବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଭଳି ବହୁ ବ୍ୟବହାର ପରିବେଶରେ ଶରୀର ପାଇଁ କ୍ଷତିକାରକ ସୂକ୍ଷ୍ମ ଜୀବଙ୍କ ପ୍ରସାରକୁ ରୋକିବାରେ ସାହାଯ୍ୟ କରେ।
1: ଏହି ଅତ୍ୟାଧୁନିକ ମେସିନ୍ ପରିବେଶଗତ ଏବଂ ଜନସ୍ୱାସ୍ଥ୍ୟକୁ ସମର୍ଥନ କରେ ଓ ଡାକ୍ତରୀ ବର୍ଜ୍ୟବସ୍ତୁର ନିରାପଦ ନିଷ୍କାସନ ଏବଂ ବନ୍ଧ୍ୟାକରଣ ପରିବେଶଗତ ପ୍ରଦୂଷଣ ଏବଂ ସଂକ୍ରାମକ ରୋଗ ବ୍ୟାପିବାର ବିପଦକୁ ହ୍ରାସ କରେ। ଭାରତର ସରକାରୀ ଡାକ୍ତରଖାନାଗୁଡ଼ିକ ଏପରି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି, ଯେଉଁଥିରେ ଅପର୍ଯ୍ୟାପ୍ତ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ବୃତ୍ତିଗତଙ୍କ ଅଭାବ, ଅଧିକ ରୋଗୀଭାର ଏବଂ ସେବା ଗୁଣବତ୍ତା ସହିତ ସମସ୍ୟା ଅନ୍ତର୍ଭୁକ୍ତ।
0: ଏହି ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ ଏକ ବହୁମୁଖୀ ପଦ୍ଧତି ଆବଶ୍ୟକ, ଯାହା ଭିତ୍ତିଭୂମିରେ ବର୍ଦ୍ଧିତ ନିବେଶ, ଉନ୍ନତ କର୍ମଚାରୀ ନିଯୁକ୍ତି ଏବଂ ତାଲିମ ସହିତ ଜଡ଼ିତ। ସ୍ଥାପନା କରାଯାଇଥିବା ଉପକରଣ ହେଉଛି ଚ୍ୟାଲେଞ୍ଜଗୁଡ଼ିକର ଏକ ସମ୍ପୂର୍ଣ୍ଣ ଉତ୍ତର, ଯେଉଁଠାରେ ଅତିରିକ୍ତ କର୍ମଚାରୀ ଏବଂ ତାଲିମର ଆବଶ୍ୟକତା ନାହିଁ। ଏକ ସମ୍ପୂର୍ଣ୍ଣ ଡିଜିଟାଲ ଅଟୋକ୍ଲେଭ୍ ଏବଂ କୌଣସି ସହଭାଗିତା ସହିତ ଅତ୍ୟନ୍ତ ଉପଯୋଗୀ ଅନୁକୂଳ।
1: ହଁ ଶ୍ରୋତାବନ୍ଧୁ, ଚିକିତ୍ସା ବିଜ୍ଞାନ ଦୁନିଆରେ ପ୍ରତିଟି ସେକେଣ୍ଡ ମୂଲ୍ୟବାନ, ବିଶେଷ କରି ଅପରେସନ୍ ଏବଂ ଚିକିତ୍ସା ସମୟରେ ବ୍ୟବହାର କରାଯାଉଥିବା ଡାକ୍ତରୀ ଉପକରଣଗୁଡ଼ିକୁ ଜୀବାଣୁମୁକ୍ତ ବା ଷ୍ଟେରିଲାଇଜ୍ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ। କିନ୍ତୁ ଆପଣ ଜାଣନ୍ତି କି ଏହି ପ୍ରକ୍ରିୟା ପାଇଁ ପୂର୍ବରୁ ଡାକ୍ତରମାନଙ୍କୁ କେତେ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା? ପୁରୁଣା ପଦ୍ଧତିରେ ଏହି ଉପକରଣଗୁଡ଼ିକୁ ଷ୍ଟେରିଲାଇଜ୍ କରିବା ପାଇଁ ପ୍ରାୟ 3-4 ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଥିଲା। ଏହି କାରଣରୁ ହସ୍ପିଟାଲରେ ପର୍ଯ୍ୟାପ୍ତ ଉପକରଣ ନଥିଲେ ଦିନକରେ ଖୁବ୍ କମ୍ ରୋଗୀଙ୍କୁ ହିଁ ଚିକିତ୍ସା କରାଯାଇପାରୁଥିଲା।
0: କିନ୍ତୁ ଏବେ ସମୟ ବଦଳିଛି। ଡିଏମ୍ଏଫ୍ କେନ୍ଦୁଝରର ସହଯୋଗରେ ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା DDMCHରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଡିଏମ୍ଏଫ୍ର ଆର୍ଥିକ ଅନୁଦାନରେ ହସ୍ପିଟାଲରେ ଉପଲବ୍ଧ କରାଯାଇଛି ଏହି ଅତ୍ୟାଧୁନିକ ଷ୍ଟେରିଲାଇଜେସନ୍ ମେସିନ୍।
1: ଏହି ନୂତନ ମେସିନ୍ର ସବୁଠାରୁ ବଡ଼ ଲାଭ ହେଉଛି ଏହାର ଦ୍ରୁତ ପ୍ରକ୍ରିୟା। ଏବେ ଡାକ୍ତରୀ ଉପକରଣଗୁଡ଼ିକୁ ଏହି ମେସିନ୍ରେ ପକାଇବା ମାତ୍ରେ ତାହା ଅଧଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ ହୋଇଯାଉଛି। ଯେଉଁ କାମ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା, ତାହା ଏବେ ମିନିଟ୍ରେ ସମ୍ଭବ ହେଉଛି।
0: ଡିଏମ୍ଏଫ୍ କେନ୍ଦୁଝରର ଏହି ପ୍ରୟାସ ଏବଂ DDMCHର ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଯୋଗୁଁ କେବଳ ସମୟ ବଞ୍ଚୁନାହିଁ, ବରଂ ଜିଲ୍ଲାବାସୀଙ୍କୁ କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରୁଛି। ବାସ୍ତବରେ ଏହି ମେସିନ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି।

0: ଏହି ମେସିନ୍ ସମ୍ପର୍କରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧୀକ୍ଷକ ପ୍ରଫେସର ଡାକ୍ତର ମହେନ୍ଦ୍ର କୁମାର ନାୟକ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ସାକ୍ଷାତକାର ପ୍ରଦାନ କରି କହନ୍ତି,
1: ସାର୍ ନମସ୍କାର।
2: ନମସ୍କାର
1: ସାର୍, ଟିକେ ଆପଣଙ୍କର ପରିଚୟ ଶ୍ରୋତାବନ୍ଧୁଙ୍କୁ ଦେବେ।
2: ମୁଁ ଅଧିକକ୍ଷ ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ କେଉଁଝର, ପ୍ରଫେସର ଡକ୍ଟର ମହେନ୍ଦ୍ର କୁମାର ନାୟକ।
1: ସାର୍, ସୁଖର କଥା, ଆମେ କେନ୍ଦୁଝର ଜିଲ୍ଲାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝରଙ୍କର ଏକ ବିଶେଷ କାର୍ଯ୍ୟକ୍ରମ ଯାହାକି ଆକାଶବାଣୀ କେନ୍ଦୁଝରରେ ପ୍ରତି ସପ୍ତାହରେ ପ୍ରଚାର କରାଯାଉଛି, ଆମ କେନ୍ଦୁଝର ଆମ ଡିଏମ୍ଏଫ୍, ଆମେ ସେଥିରେ ଆଲୋଚନା କରୁଛନ୍ତି। ସାର୍, କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଏବଂ କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍, ତା ସହିତ ସରକାରୀ ମେଡିକାଲ କଲେଜ ଧରଣୀଧର ସରକାରୀ ମେଡିକାଲ କଲେଜ, ସାର୍ ଆପଣ କ'ଣ ୟାଙ୍କ ଭିତରେ ସମନ୍ୱୟ ଦେଖନ୍ତି?
2: ଆମେ ସବୁବେଳେ ମାନେ ଯୋଉଟାକି ଚିରପକୃତ ହଉଛୁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ କେନ୍ଦୁଝରରୁ ମେଡିକାଲ, ଆପଣମାନେ ଜାଣିଛନ୍ତି ମେଡିକାଲ କଲେଜ ଯୋଉଟାକି ଆମର ପ୍ରତିଷ୍ଠା ହେଇଛି, ସମସ୍ତ ବ୍ୟୟ ଆମର ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡସରୁ ହେଇଛି। ଆଉ ଯାହା ଆମର ମେଡିକାଲ ଯୋଉଟା ଆପଣ ବର୍ତ୍ତମାନ ଚାଲିଛି, ଆମେ ଚତୁର୍ଥ ବର୍ଷରେ ପହଞ୍ଚି ସାରିଛୁ, ପଞ୍ଚମ ବର୍ଷକୁ ଅପେକ୍ଷା କରୁଛୁ। ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ ଫଙ୍କସନ୍ ଏଇ ବର୍ଷଠାରୁ ଆରମ୍ଭ ହେଇଯିବ, ସେଥିପାଇଁ ଆମର ଆନୁଷଙ୍ଗିକ ଯୋଉ ହ୍ୟୁମାନ ରିସୋର୍ସେସ୍ ହେଲା, ଆପଣଙ୍କର ନର୍ସିଂ, ପାରାମେଡିକ୍ସ, ରେଡିଓଗ୍ରାଫର, ଷ୍ଟାଫ୍ ନର୍ସ ଏବଂ ଡାକ୍ତରଙ୍କର ଯୋଉ ରହିଛି, ଆମେ ଆମର ଖଣିଜ ସମ୍ପଦ ବିଭାଗରୁ ଆମର ଅଛି, ସେଇଥିରେ ଆମର ରିକ୍ରୁଟମେଣ୍ଟ ହେଉଛି। ଆଉ ଯୋଉଟା ଅଭାବ ରହିଛି ଆମର ମେଡିକାଲ କଲେଜ ଚଳାଇବା ପାଇଁ, ସେଇଥିପାଇଁ ଆମର ଯୋଉ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରୁ ଆମକୁ ଯୋଉଟା ହ୍ୟୁମାନ ରିସୋର୍ସ ବୋଲି କହୁଛୁ, ଯୋଉଟାକି ଆମର ନିହାତି ଦରକାର ହସ୍ପିଟାଲ ମ୍ୟାନେଜମେଣ୍ଟ କରିବା ପାଇଁ, ମାନବ ସମ୍ବଳ ଯୋଉଟା ଆମର ଦରକାର ହସ୍ପିଟାଲ ଚଳାଇବା ପାଇଁ, ତା ଆମେ ପାଉଛୁ। ସେଇଥିପାଇଁ ଆମର ଖଣିଜ ସମ୍ପଦ ବିଭାଗର ଯୋଉ ଅଛନ୍ତି ଆମର ଜିଲ୍ଲାପାଳ ମହୋଦୟ, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ତାଙ୍କୁ ମୁଁ ଧନ୍ୟବାଦ ଦଉଛି। ଆଉ ଏଇ ଭିତରେ ଆମେ ଆମର ଯୋଉଟାକ ଆମର ଶିଶୁ ବିଭାଗ ପାଇଁ ଯୋଉଟା ଖେଳନା ଆମର କରିବା କଥା, ସେଇଟା ଆମେ ଅଲରେଡି ସ୍ଥାପନ କରିଛୁ। ଆଉ ମଧ୍ୟ ଆମର କ୍ୟାନ୍ସର କେୟାର, ଆଉ କ୍ୟାନ୍ସର କେୟାର ଆମର ମଧ୍ୟ ଆମେ ଯୋଉଟାକି ଆପଣଙ୍କର ନନ୍ ଇନଭେଜିଭ୍ କହୁଛନ୍ତି, ଯୋଉଟାକୁ ଆମର ଅଶ୍ମିରଞ୍ଜନ ବିଭାଗରେ ବିଭାଗ ଦ୍ୱାରା ଯୋଉଟା ଆମର କ୍ୟାନ୍ସର ଡିଟେକ୍ସନ ହେବାର ପଦ୍ଧତି ମଧ୍ୟ ଆମେ ଆମର ଜିଲ୍ଲାପାଳ ମହୋଦୟଙ୍କ ତରଫରୁ କରିଛୁ। ଆଉ ଯୋଉଟା ଅଟୋକ୍ଲେଭ୍ ଯୋଉଟା କହୁଛନ୍ତି ଆପଣଙ୍କର, ଅଟୋକ୍ଲେଭ୍ ବି ଟାଇପ୍ ଅଟୋକ୍ଲେଭ୍, ଯୋଉଟାକି ଆମର ପ୍ରତି 10 ମିନିଟ୍ରୁ 15 ମିନିଟ୍ ଭିତରେ ଆମର ଅଟୋକ୍ଲେଭ୍ କରୁଛୁ, ଯାହାକି 100% ଜୀବାଣୁମୁକ୍ତ। ଆଉ ସାଧାରଣତଃ ଆମର ଯୋଉ ଅଛି ଆମର ଅଟୋକ୍ଲେଭ୍ ଯୋଉଟାକ ଆମର କରିବା ପାଇଁ ଷ୍ଟେରିଲାଇଜେସନ୍ ଯୋଉଟା କହୁଛନ୍ତି ଆପଣମାନଙ୍କୁ, ତାହାକୁ କରିବା ପାଇଁ ଆମର 20 ମିନିଟ୍ ମିନିମମ୍ ସମୟ ଆମର ଦରକାର ହଉଥିଲା। ଏଇଟା ସୌଭାଗ୍ୟର କଥା, ଆମର ଜିଲ୍ଲା ଖଣିଜ ସମ୍ପଦ ତରଫରୁ ଆମକୁ ଅଟୋକ୍ଲେଭ୍ ଯୋଗାଇ ଦିଆହେଇଛି। ଆଉ ଏଇଟା ଆମ ହସ୍ପିଟାଲ ପାଇଁ, ଆମ ରୋଗୀ ପାଇଁ, ଆମ ସମସ୍ତଙ୍କ ପାଇଁ ଗୋଟେ ଉପାଦେୟ, ଯୋଉଟାକି ଆମର ଜୀବାଣୁମୁକ୍ତ ହେବା ପାଇଁ ଆମର ଯୋଉଟା ଅଛି ଷ୍ଟେରିଲାଇଜେସନ୍ ପ୍ରୋସେସ୍ ବୋଲି କହୁଛନ୍ତି ଆପଣଙ୍କର ପଟି, ଆଇସିୟୁ, ଜେନେରାଲ ସର୍ଜରୀ ସମସ୍ତରେ ଉପଯୋଗୀ ଆଜି ହୋଇପାରିଛି। ସେଇଥିପାଇଁ ମୁଁ ଆଜି ଅଧିକକ୍ଷ ହିସାବରେ ଧରଣୀଧର ମେଡିକାଲ କଲେଜ ତରଫରୁ, କେନ୍ଦୁଝର ତରଫରୁ ମୁଁ ଆଜି ଆମର ଜିଲ୍ଲା ସମ୍ପଦ ବିଭାଗର ସମସ୍ତ କର୍ମକର୍ତ୍ତା
1: କିପରି ଭାବରେ ମେସିନ କାର୍ଯ୍ୟକ୍ଷମ ହୁଏ ଏବଂ ଏହା ସ୍ଥାପନ କରାଯାଇପାରିଲେ ରୋଗୀ ସେବା ଏବଂ ଯୋଉମାନେ ରୋଗୀ ସେବାରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ଏହା କିପରି ସହଯୋଗ କରିଥାଏ, ସାର୍ ଟିକେ ସେ ସମ୍ପର୍କରେ ବିସ୍ତୃତ ଭାବରେ କହିବେ।
2: ଆମର ଯୋଉ ବର୍ତ୍ତମାନ ଅଟୋକ୍ଲେଭ ଆମକୁ ଯୋଉ ଆମର ଜିଲ୍ଲା ଖଣିଜ ସମ୍ପଦ ବିଭାଗରୁ ସପ୍ଲାଏ ହେଇଛି, ତାକୁ ମଧ୍ୟ ଆମେ କାର୍ଯ୍ୟକ୍ଷମ ଅଲରେଡି କରିସାରିଛୁ, ଯୋଉଟାକି ଉପାଦେୟ, ଯୋଉଟା ଆପଣଙ୍କର ଯୋଉ କହିଲେ ଓଟି ଅପରେସନ ଥିଏଟର ହେଲା, ଆଇସିୟୁ ହେଲା, ଜେନେରାଲ ସର୍ଜରୀ ଏବଂ ଆମର ଯୋଉ ଯାହା ବି ଆମର ଯୋଉଟାକ ଆମେ ଡ୍ରେସିଂ କରିବା ଯୋଉଟାକ ଆମର ହେଉଛି, ତା ପାଇଁ ଉପଯୁକ୍ତ ହେଉଛି। ଏଥର ବିଶେଷତ୍ୱ ହେଉଛି ଯେ ଆମେ ପ୍ରତି 10-15 ମିନିଟରେ ଆମେ ତାର 100% ଜୀବାଣୁ ମୁକ୍ତ କରି ଆମର ଯୋଉ ରହୁଛି ଆମର ଉପଯୋଗୀ ପାଇଁ ଓଟିଆଇସିୟୁ ପାଇଁ ଆମର ସେଇଟା ଉପଯୋଗୀ ହେଇପାରୁଛୁ। ସାଧାରଣତଃ ଅନ୍ୟ ଯୋଉ ଆମର ଅଟୋକ୍ଲେଭ୍ ମେସିନ୍ ଅଛି ତାକୁ ଘଣ୍ଟେରୁ ଘଣ୍ଟେ 20 ମିନିଟ ସମୟ ଦରକାର କି ସମୟ ଦରକାର, ସେଇଥିପାଇଁ ଏଇଟା ଆମ ପାଇଁ ଗୋଟିଏ ବଡ଼ ଉପାଦେୟ ଆଡ଼ଭାଣ୍ଟେଜ୍ ଆମ ରୋଗୀର ରୋଗୀ ସେବା ଚିକିତ୍ସା କ୍ଷେତ୍ରରେ। ସେଥିପାଇଁ ମଧ୍ୟ ଆମ ଆଜି ଆମର ଜିଲ୍ଲା ଖଣିଜ ସମ୍ପଦ ବିଭାଗ କେନ୍ଦ୍ର କେନ୍ଦ୍ରକୁ ଆମର ମୋର ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି।
1: ସାର୍ ଆମେ ତ ନିଶ୍ଚିତ ଭାବରେ ଆପଣ ଅନେକ କାର୍ଯ୍ୟବ୍ୟସ୍ତ ରହୁଛନ୍ତି ଏବଂ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆପଣଙ୍କ ସହ ଯୋଗାଯୋଗ କରିବା ସମ୍ଭବପର ହୋଇନଥାଏ। ତେବେ ସାର୍ କେନ୍ଦୁଝର ମେଡିକାଲ କଲେଜ ଯାହା କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘ ଦିନର ଏକ ସ୍ୱପ୍ନ ରହିଥିଲା, ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ରୋଗୀ ସେବା ସାର୍ ସେଠାରେ ଉପଲବ୍ଧ ହେଉଛି ଏବଂ ଆଗାମୀ ଅଳ୍ପ ଦିନ ମଧ୍ୟରେ ସାର୍ ଆଉ କେଉଁ କେଉଁ ବିଭାଗରେ ରୋଗୀ ସେବା ପ୍ରାୟତଃ ଉପଲବ୍ଧ ହୋଇଯିବ ସାର୍?
2: ଆମର ଖାଲି ଆମର ଯୋଉଟା ଶିଶୁ ବିଭାଗ ଆଉ ସ୍ତ୍ରୀ ରୋଗ ବିଭାଗ ବର୍ତ୍ତମାନ ଆମେ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରରେ ଆମର ଯୋଉଟା କୋ ଲୋକେଟେଡ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କହୁଛନ୍ତି ବାଗିତାରେ ଆମେ ଚଲଉଛୁ। ଆମର ବି ବର୍ତ୍ତମାନ ଶିଶୁ ବିଭାଗ ଆଉ ଗାଇନିକ୍ ବିଭାଗ ଯୋଉଟା ସ୍ତ୍ରୀ ରୋଗ ପ୍ରସ୍ତୁତି ବିଭାଗ ଯୋଉଟା କହୁଛନ୍ତି ଆମେ ତାହାର ଯୋଉ ଆନୁଷଙ୍ଗିକ ଇନଫ୍ରାଷ୍ଟ୍ରକ୍ଚର
1: ଆଜ୍ଞା
2: ଆମେ ସମସ୍ତ ମାନେ ପ୍ରସ୍ତୁତିରେ ଅନ୍ତିମ ପର୍ଯ୍ୟାୟରେ ଅଛୁ ଆଉ ଆମେ ଅପେକ୍ଷା କରିଛୁ। ଆମର ଯୋଉ ଆଡମିନିଷ୍ଟ୍ରେସନ ଅଛି ଆମକୁ ଯୋଉଦିନ କହିବେ ସିଫ୍ଟ କରିବା ପାଇଁ ଆମର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲକୁ ସେଇଦିନ ଆମେ ଆଣିକିରି ଆମର ଯୋଉ ଧରିନ୍ଦର ମେଡିକାଲ କଲେଜକୁ ସ୍ଥାନିତ କରି ଆମେ ପୂର୍ଣ୍ଣାଙ୍ଗ ସେବା ଯୋଉଟା କହୁଛନ୍ତି ଆପଣ ଦେଇପାରିବୁ ସେଇ ସେଇ ସମୟକୁ ଆମେ ଅପେକ୍ଷା କରିଛୁ।
1: ସାର୍ ଏହା ସହିତ ଆଉ କେଉଁ କେଉଁ ବିଭାଗ ଚାଲିଛି ଏବେ? ଆଜ୍ଞା
2: ଏବେ ଆମର 2ଟି ବିଭାଗ ଛାଡ଼ିଦେଲେ ଆଉ ସବୁ ବିଭାଗ ଚାଲିଛି ବର୍ତ୍ତମାନ। ଆଉ ଗୋଟେ ଖୁସିର କଥା କି ଆମର ସମସ୍ତ ପ୍ରକାର ଯୋଉ ରୋଗୀ ଚିକିତ୍ସା ପାଇଁ ଯୋଉ ଆମର ଆଧୁନିକ ପଦ୍ଧତିରେ ଯୋଉ ଆମର ଯୋଉଟାକ ଆମେ ପରୀକ୍ଷା ଯୋଉଟା ହଉ କହୁଛନ୍ତି ଆପଣଙ୍କର ସବୁ ଆମେ କାର୍ଯ୍ୟକ୍ରମ କରିଛୁ। ଆପଣଙ୍କ ମାଧ୍ୟମରେ ମୁଁ ଆଜି ବାର୍ତ୍ତା ଦେବା ପାଇଁ ଚାହୁଁଛି ଯେ ଆପଣ ଜନସାଧାରଣଙ୍କୁ ସଚେତନ କରାନ୍ତୁ ଆଉ ତାଙ୍କର ଯାହା ବି ବର୍ତ୍ତମାନ ଯୋଉ ରୋଗର ଚିକିତ୍ସା ପାଇଁ ଯୋଉ ହଉଛି ଆସିକି ଆମର ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଯୋଉଟା ସରକାରଙ୍କ ମାଗଣାରେ ଆମର ଦିଆଯାଉଛି ତାକୁ ସେମାନେ ଆପଣଙ୍କର ଲାଭ ଉଠାନ୍ତୁ।
1: ସାର୍ ସାର୍ ଆପଣଙ୍କର କଥାକୁ ନିଶ୍ଚିତ ଭାବରେ ଆମ ଶ୍ରୋତା ବନ୍ଧୁମାନେ ଗ୍ରାମାଞ୍ଚଳରେ ବିଭିନ୍ନ ମାଧ୍ୟମରେ ସାର୍ ଶୁଣିପାରୁଛନ୍ତି, 100.1 FM ମାଧ୍ୟମରେ ଏବଂ ଦେଶ କାହିଁକି ଦେଶ ବାହାରେ ମଧ୍ୟ ନ୍ୟୁଜ୍ ଅନ୍ ଏୟାର ଆପ୍କୁ ଡାଉନଲୋଡ଼ କରି ଶୁଣିପାରୁଛନ୍ତି। ସାର୍ ସିଧାସଳଖ ଆପଣ ଆମର କେନ୍ଦୁଝର ଜିଲ୍ଲାର ଶ୍ରୋତା ବନ୍ଧୁମାନଙ୍କୁ କ'ଣ ନିବେଦନ କରିବେ ଯେ ଆପଣଙ୍କର ସେବା ବା DMF ସୁବିଧା ଏବଂ ସରକାରଙ୍କର ପ୍ରୋତ୍ସାହନ ସବୁ କେବଳ ଜନସାଧାରଣଙ୍କ ପାଇଁ, ଜନସାଧାରଣ ଏହାର ଉପଯୋଗ ନେବାକୁ ଏବଂ ଏହାର ସୁବିଧା ନେବାକୁ ସାର୍ ଆପଣ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାର୍ କ'ଣ ଆପଣଙ୍କର ମନର କଥା କହିବେ?
2: ଆଜି ମୁଁ ଗୋଟେ ଭଲ ଉପଯୋଗୀ ଆଜି ଆପଣ ମୋତେ ପ୍ରଶ୍ନ ପଚାରିଛନ୍ତି। ମୁଁ ଆଜି ସମସ୍ତ ଜିଲ୍ଲାବାସୀ ଓଡ଼ିଶାବାସୀ ଆଉ ଯୋଉଟା ରହିଲେ ଆମର ସମସ୍ତ ଜନନାଗରିକମାନଙ୍କୁ ଆଜି ଅନୁରୋଧ କରୁଛି ଆମର ଯୋଉ ରେଭିନ୍ୟୁ ଯୋଉଟା କହୁଛୁ ରେଭିନ୍ୟୁ ପରିବାରରେ DMF ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଡିଷ୍ଟ୍ରିକ୍ଟ ଖଣିଜ ସମ୍ପଦରୁ ଯୋଉ ଆମେ ସବୁବେଳେ ଆମେ ପାଉଛୁ ସୁବିଧା ପାଉଛୁ ମଧ୍ୟ ଏତିକି ମୁଁ କହିବି। ଆଉ ଏହାର ସୁବିଧା ଯୋଉଟାକ ମୁଁ କହିଲି ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଉଟା ସରକାରଙ୍କର ଗୋଟିଏ ମାନେ ମାଗଣାରେ ପାଇବେ ତାକୁ ସମସ୍ତେ ଲାଭ ଉଠାନ୍ତୁ। ଆଉ ଆପଣମାନେ ଭ୍ରମିତ ନହୋଇ ଆସି ହସ୍ପିଟାଲରେ ଆପଣଙ୍କର ସମସ୍ତ ଯାହା ବି ପରୀକ୍ଷା ଅଛି ଆମେ କରୁଛୁ କରାନ୍ତୁ ମଧ୍ୟ। ଆଉ ଯୋଉଟାକ ଆମ ପକ୍ଷରେ ଯୋଉଟା ବର୍ତ୍ତମାନ ଚିକିତ୍ସା ଉପଲବ୍ଧି ଅଛି ତାକୁ ମଧ୍ୟ ଆପଣମାନେ ଆସି ତାହାର ସୁଯୋଗ ନିଅନ୍ତୁ, ସୁସ୍ଥ ରୁହନ୍ତୁ। ଏତିକି ମୁଁ ଆଜି ଆମର ହସ୍ପିଟାଲ ଅଧିକାରୀଙ୍କ ହିସାବରେ ସମସ୍ତଙ୍କୁ ନିବେଦନ କରୁଛି।
1: ସାର୍ ଆପଣଙ୍କୁ ଆମ କେନ୍ଦୁଝର ଆମ DMF କାର୍ଯ୍ୟକ୍ରମରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
2: ନମସ୍କାର, ଧନ୍ୟବାଦ।
3: ଧରଣୀଧର ମେଡିକାଲ କଲେଜ ଓ ଚିକିତ୍ସାଳୟର ଶଲ୍ୟ ବିଭାଗର ଓଟିରେ କାର୍ଯ୍ୟ କରୁଥିବା ନର୍ସିଂ ଅଫିସରଙ୍କୁ ଆମେ ଏହି ମେସିନ୍ର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲୁ। ସେ ନିଜ ଅନୁଭୂତିରୁ କୁହନ୍ତି।
4: ମ୍ୟାଡାମ ନମସ୍କାର।
5: ଆଜ୍ଞା ନମସ୍କାର।
4: ମ୍ୟାଡାମ ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ? ମୁଁ ସର୍ଜରୀ ଓଟିର ଇନଚାର୍ଜ କହୁଛି, ଜୟ ତ୍ରିପାଠୀ, ଡିଡିଏମସିଏଚର ଷ୍ଟାଫ, ନର୍ସିଂ ଅଫିସର।
5: ହଁ ମ୍ୟାଡ଼ାମ, ଆପଣ ଧରଣୀଧର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଅପରେସନ୍ ଥିଏଟର ବା ଓଟିର ଜଣେ
4: ସର୍ଜରୀ ଓଟିର ମୁଁ ଇନଚାର୍ଜ କହୁଥିଲି।
5: ସର୍ଜରୀର ଇନଚାର୍ଜ
4: ଆଜ୍ଞା।
5: ମ୍ୟାଡ଼ାମ, ଆମର କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଗୋଟିଏ ସ୍ୱତନ୍ତ୍ର ମେସିନ୍ ଷ୍ଟେରିଲାଇଜେସନ୍ ପାଇଁ ଦେଇଛି, ଯାହା ବିଶୋଧନ କରାଯାଇପାରେ। ଦିଦି, ଏଇ ମେସିନ୍ ମାଧ୍ୟମରେ କି କି ପ୍ରକାର କାର୍ଯ୍ୟ ହେଉଛି ଟିକେ କହିବେ?
4: ଆଜ୍ଞା, ଏଥିରେ ଆକ୍ଚୁଆଲି ମେରିଟ୍ ମେନ୍ ମେନ୍ ମେରିଟ୍ ହେଉଛି, ଏଇଟା 5 to 7 minuteରେ ଏଇଟା ଷ୍ଟେରିଲାଇଜେସନ୍ କରୁଛି, ଯେଉଁଟା କି ସଡନ୍, ଯେଉଁଟା ଆମର କେସ୍ କେସ୍ ପରେ କେସ୍ ଯେଉଁ ସଡନ୍ କେସ୍ ହେଉଛି, ସେସବୁରେ ଆମେ ଫ୍ୟାସିଲିଟି ପାଇପାରୁଛୁ। ଯେଉଁଟା ଅଲଗା ଷ୍ଟେରିଲାଇଜେସନ୍ ଯେଉଁଠି 25 minute ଆଉ 1 hour ଲାଗୁଛି, ଏଇ ଷ୍ଟେରିଲାଇଜେସନ୍ ମେସିନ୍ରେ ସେଇଟା ୱିଦିନ୍ 5 to 7 minuteରେ ଷ୍ଟେରିଲାଇଜେସନ୍ ହେଇଯାଉଛି, ଯେଉଁଟା କି ସ୍ମଲ୍ ବଞ୍ଚେସ୍ ବି ହେଇଯାଉଛି, ପ୍ଲସ୍ ବଡ ବଞ୍ଚ ବି ହେଇପାରୁଛି ସେଟ୍ ୱାଇଜ୍। ଆଉ ମେନ୍ ହେଉଛି ଏଥିରେ ମେରିଟ୍ ହେଉଛି ଯେଉଁ ଆମର ଯେଉଁ ବଡ ଷ୍ଟେରିଲାଇଜେସନ୍ ଯେଉଁଟା ରହୁଛି 1 hour ଯେଉଁଟା ନେଉଛି ଟାଇମ୍ ଟେକିଂଟା, ସେଥିରେ ଆକ୍ଚୁଆଲି ଯାଉଛି କ'ଣ ନା, ୱାଟର ଇନଲେଟ୍ କରିବାକୁ ପଡ଼ୁଛି, ୱାଟର ଆଉଟଲେଟ୍ କରିବାକୁ ପଡ଼ୁଛି, ବୋଧେ ଏଥିରେ ହେଉଛି ଆଉ ୱାଟର ଇନଟେକ୍ ଇନଲେଟ୍ କରିବାକୁ ପଡ଼ିବନି କି ଆଉଟଲେଟ୍ ବି କରିବାକୁ ପଡ଼ିବନି, ଯେଉଁଟା କି ଟାଇମ୍ ଆମକୁ କଞ୍ଜେସନ୍ କରିବାକୁ ମାନେ ଟାଇମ୍ ସେଭ୍ ହେଉଛି କି ୱିଦିନ୍ ଟାଇମ୍ ମାନେ ବହୁତ କମ୍ ସମୟରେ ଏଟା ଷ୍ଟେରିଲାଇଜେସନ୍ ପାଇଁ ଆଉ ୟୁଜେବୁଲ୍ ପାଇଁ ବହୁତ ସେଫ୍ ରହୁଛି ଆମକୁ।
5: ତେବେ ଦିଦି, ଆପଣ ତ କହୁଥିଲେ ଆପଣ ସର୍ଜିକାଲ ଓଟିରେ ଅଛନ୍ତି, ସର୍ଜିକାଲ ଓଟିରେ ସାଧାରଣତଃ କୋଉ କୋଉ ପ୍ରକାର ଇକ୍ୱିପମେଣ୍ଟ ୟୁଜ୍ କରାଯାଇଥାଏ? ଏବଂ ପୂର୍ବରୁ ଷ୍ଟେରିଲାଇଜେସନ୍ ପାଇଁ ଆପଣ ତ କହୁଥିଲେ ଘଣ୍ଟାଏ ଖଣ୍ଡେ ଅଧିକା ଲାଗୁଥିଲା, ଏବେ
4: ଆଜ୍ଞା
5: 45 minute ହେଉଛି। ତେବେ ମ୍ୟାଡ଼ାମ
4: ପ୍ରୋସିଡ଼ର ରହୁଛି କି
5: ହଁ
4: ବଡ ଯୋଉ ଷ୍ଟେରିଲାଇଜେସନ୍ ଆଗରୁ ଯୋଉ ଆଗରୁ ଅଟୋକ୍ଲେଭ୍ ସବୁ ଆସୁଥିଲା, ସେଥିରେ ଆମର 1 to 2 hour ଅର୍ ଏଇ ଟାଇପ୍ର ଟାଇମ୍ ଟେକିଂ ରହୁଥିଲା, ଯେଉଁଥିରେ କି 15 PPରେ ସେଟା 120 degree ସେଲସିୟସରେ ଫାରାନହାଇଟ୍ରେ ହେଉଥିଲା, ଷ୍ଟେରିଲାଇଜେସନ୍ ହେଉଥିଲା, ଯେଉଁଟାକି ବିପଦପୂର୍ଣ୍ଣ ବି ରହିଥିଲା। ଯଦି ବାଇଚାନ୍ସ ଯଦି କିଛି ବି ଲିକେଜ୍ ହେଲା କି କ'ଣ ହେଲା, ସେଇଟାକୁ ଆମକୁ ସେଟା ମାନେ ବ୍ଲାଷ୍ଟ ଟାଇପ୍ର ବି ହେବାର ସମ୍ଭାବନା ଥିଲା, କିନ୍ତୁ ଏଥିରେ କ'ଣ ନା ଛୋଟ ଇନଷ୍ଟ୍ରୁମେଣ୍ଟ ହେଲେ ବି ଷ୍ଟେରିଲାଇଜେସନ୍ ମେସିନ୍, ବାକି ଆମକୁ ସେଠି ସେଫ୍, ଆମର ନା ସେଠି ଟାଇମ୍ ଟେକିଂ ରହୁଛି ଅଧିକା ରହୁଛି, ନା ତାଙ୍କର ମାନେ କୌଣସି ଅନସେଫ୍ ମେଥଡ ରହୁଛି, ଆଉ ସବୁଠୁ ସେଫିଏଷ୍ଟ ହେଉଛି ୱାଟର ଏଥିରେ ମାନେ କେବଳ ଡ୍ର ଟାଇପ୍ର ଅଛି, ଯେଉଁଟାକି ୟୁଜେବୁଲଟା ବହୁତ ସେଫ୍ଲି, ସେଥିରେ ଯଦି ଆମର ଟାଇଟ୍ ୱାଇଜ୍ ଯଦି ନ ଦିଆ ହେଉଛି ଉପର ଢକନଟା, ପ୍ରୋବ୍ଲେମ୍ ହେଉଛି କି ସେ ଢକନଟା ଫାଟିବାର ଚାନ୍ସେସ୍ ରହୁଛି, ଯେଉଁଟା କି ଯେଉଁମାନେ ୟୁଜେବୁଲ କରୁଛନ୍ତି ସେମାନେ ଅନସେଫ୍ ରହୁଛନ୍ତି। ଏଇ ଯେଉଁ ମେସିନ୍ ହେଉଛି କ'ଣ, ଡ୍ର ଟାଇପ୍ର ଆପଣ ଡ୍ରୟର୍ଟା ଟାଣିଲେ, ବାହାରୁ ଟାଣିଲେ ସେଥିରେ ଯେତେକ ଇନଷ୍ଟ୍ରୁମେଣ୍ଟ ଆର୍ଟେରି ହେଲା, ଛୋଟ ଆର୍ଟେରି ହେଲା, ତାପରେ ମସ୍କିଟୋ ହେଲା, ଆଲିସ୍ ଫୋର୍ସେପ୍ ହେଲା, ଟୁଥ୍ ଫୋର୍ସେପ୍ ହେଲା, ସିଜର୍ ହେଲା, ତାପରେ ସକ୍ସନ୍ ଟ୍ୟୁବ୍ ହେଲା, ଏସବୁ ଜିନିଷ ଆମେ ଡାଇରେକ୍ଟ ବି ଏକାଥରକେ ଗୋଟେ ଓଟି ପାଇଁକା କି ଗୋଟେ ପ୍ରୋସିଡ଼ର ପାଇଁକା ଡାଇରେକ୍ଟ ଏକାଥରେ ଦେଇକି 5 to 7 minute ଭିତରେ ଆମକୁ ୱାଟର ଇନଲେଟ୍ ଅର୍ ୱାଟର ଆଉଟଲେଟ୍ ନ କରିକି ବି, ଆଉ କୌଣସି ଡେଞ୍ଜରସ୍ ପଏଣ୍ଟ ନ ହେଇକି ବି ଆମକୁ ସେଫ୍ଲି ଏଇଟା ଷ୍ଟେରିଲାଇଜେସନ୍ ହେଇକି ବାହାରି ପାରୁଛି, ଯେଉଁଟାକି କ୍ୱିକ୍ଲି ଯେଉଁଟା ଲାଗୁଛି ଆମକୁ ଟାଇମ୍ ଟେକିଂ ଯେଉଁଟା ଲାଗୁଛି ସେଥିରେ 1 hour ଲାଗୁଛି, ଏଥିରେ 5 to 7 minute ଲାଗୁଛି, ମାନେ ଟାଇମ୍ ଟେକିଂ ରହିଲା ମାନେ ବଚତ ରହିଲା। ଆଉ ହେଉଛି କ'ଣ ମେନ୍ ହେଉଛି ଯେଉଁ ଅନସେଫ୍ ଫର୍ ଷ୍ଟାଫ୍, ଯେମିତି ଯଦି ବ୍ଲାଷ୍ଟ ହେଉଛି ସେ ଜାଗାରେ, ଯଦି କିଛି ବି ଲିକ୍ ଆଉଟ୍ ହେଉଛି, ଯଦି ସେଟା ଯଦି ବ୍ଲାଷ୍ଟ ହେଉଛି ଯେଉଁ ଷ୍ଟାଫ୍ ବି ସେଠି ଥିବେ ପ୍ରେଜେଣ୍ଟ ଥିବେ, ସେମାନେ ଚାନ୍ସେସ୍ ହେଉଛି ଡେଡ୍ ହେବାର ଚାନ୍ସେସ୍ ଥାଏ ଅଧିକା ତାଙ୍କ ଲାଇଫ ପାଇଁ, କିନ୍ତୁ ଏଥିରେ କୌଣସି ସେମିତି କିଛି ଚାନ୍ସେସ୍ ନାହିଁ।
5: ଆଚ୍ଛା, ତେବେ ଜୟଶ୍ରୀ ମ୍ୟାଡ଼ାମ, ଆପଣ ତ ଜାଣନ୍ତି ଯେ କେନ୍ଦୁଝର ଜିଲ୍ଲାରେ DMF ତରଫରୁ ଏଇ ମେସିନ୍ଟି ଦିଆଯାଇଛି ମେଡ଼ିକାଲ କଲେଜକୁ। DMFର ସହଭାଗିତା କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଆପଣ ଜଣେ ସେବିକା ଭାବରେ କ'ଣ କହିବେ?
4: ଏଇଠି ଯେତେ ଆପଣ ଅଲଗା ହସ୍ପିଟାଲ ଦେଖନ୍ତୁ, ଓଡ଼ିଶାରେ ଯେତେ ହସ୍ପିଟାଲ ଅଛି, ବଡ଼ ବଡ଼ ହସ୍ପିଟାଲ ଯେମିତିକି SCB ହେଲା, 6 number ହସ୍ପିଟାଲ ହେଲା, ବହୁତ ହସ୍ପିଟାଲ ଅଛି, କିନ୍ତୁ ତାଠୁ ସେଫିଏଷ୍ଟ ଜାଗା ଆମେ କାହିଁକି ଆଜି ଡେଟ୍ରେ ପ୍ରାଉଡ୍ ଫିଲ୍ କରୁଛୁ ଧରଣୀଧର ମେଡ଼ିକାଲ କଲେଜକୁ ନେଇକରି, କାହିଁକିନା ସୁପରିନଟେଣ୍ଡେଣ୍ଟ ସାର୍ ଯେଉଁ ଅଛନ୍ତି ଆମର ମହେନ୍ଦ୍ର ସାର ନାୟକ, ଆଉ ମେଟନ ଅଛନ୍ତି ଆମର DNS ଯିଏ ଅଛନ୍ତି ଜାନକୀ ସେଠି, ପ୍ଲସ୍ ଏମାନଙ୍କ ଆମର ଯେଉଁ ମ୍ୟାନେଜର ମାନେ ଅଛନ୍ତି ସେମାନେ ବହୁତ କୋପରେଟିଭ, ଆଉ ଯେଉଁଟାକି ମୋ ସର୍ଜରୀ ଓଟି ପାଇଁ ସେମାନେ ୱିଦିନ 22 days ଭିତରେ ପ୍ରତିଟି ଇନଷ୍ଟ୍ରୁମେଣ୍ଟ, ପ୍ରତିଟି ଆଭେଲେବୁଲ ଜିନିଷ ସେମାନେ ଆଭେଲେବୁଲ କରିଛନ୍ତି, ଯେଉଁଟାକି ସର୍ଜରୀ ଓଟି ବହୁତ ଶୀଘ୍ର ଆଉ 22 days ଓପନ୍ ହେଇପାରିଛି। ଆଉ ଆଜି ରେଟରେ ମୁଁ ତାଙ୍କୁ ଏତିକି
1: ହଁ
4: ଧନ୍ୟବାଦ ଦେବି କି ସେମାନେ ପେସେଣ୍ଟ ଡେଡିକେଟେଡ୍ ଅଛନ୍ତି ଆଉ ସେଫଲି କ୍ଲିନ୍ ସେଫ୍। ଡିଏମ୍ଏଫ୍ ର ଫୋନ୍ର ଅବଦାନ ଏଇଆ କି ଧର ମୋର ରିକ୍ୱାରମେଣ୍ଟ ହେଲା ଧର ଆମର ଯେମିତିକି ଓଟି ଟେବୁଲ ହେଲା ଯେମିତିକି ଷ୍ଟେଲାଇସନ୍ ମେସିନ୍ ହେଲା ଏସବୁ ଡିଏମ୍ଏଫ୍ ଫୋନ୍ ପାଇଁ କିଛିଟା ଜିନିଷ ଆସୁଛି ତ ମେନଲି ହେଉଛି କି ଆମକୁ ଧର ମୁଁ ରିକ୍ୱାରମେଣ୍ଟ ଯେତେବେଳେ ହେଲା ମୁଁ ଗୋଟେ ଆପ୍ଲିକେସନ୍ ଦେଲି କି ସାର୍ ମୋତେ ଏଇଟା ଦରକାର ଅଛି ଆପଣ ଆଭେଲେବୁଲ ମୋତେ କରନ୍ତୁ ତ ୱିଦିନ୍ 3 to 5 days ଭିତରେ ସେମାନେ ମୋତେ ମାନେ ରିପ୍ଲେସମେଣ୍ଟ କରିଛନ୍ତି ଯୋଉଟା କି ମୁଁ ସେଟା ପ୍ରାଉଡ଼ ଫୁଲ୍ କରିଛି କି ଅଲଗା ହସ୍ପିଟାଲରେ ମୁଁ ଯୋଉଠି ବି ପଚାରିଛି ବଡ ବଡ ହସ୍ପିଟାଲରେ ସେ ଯୋଉ ଜିନିଷଟା ଆମେ ଧର ରିକ୍ୱାରମେଣ୍ଟ ଦଉ ୱାନ୍ ମନ୍ଥ ଟୁ ମନ୍ଥ ଇଭେନ୍ 5 to 6 month ପର୍ଯ୍ୟନ୍ତ ଲାଗିଯାଏ କି ଟାଇମ୍ ଟେକିଂ ଲାଗିଯାଏ କି ସେମାନେ ଜିନିଷଟା ଆଭେଲେବୁଲ କରିବା ଆଉ ଏଇଠି ପ୍ରଥମେ ଦେଖା ହୁଏ କି ଡିଏମ୍ଏଫ୍ ଫଣ୍ଡ ହୁଅନ୍ତୁ ଅବା ସୁପରିନଟେଣ୍ଡେଣ୍ଟ ହୁଅନ୍ତୁ ସେମାନେ ଫାଷ୍ଟ ପ୍ରାୟୋରିଟି ଦିଅନ୍ତି ଆମ ନିଜ ଷ୍ଟାଫ୍ ଫାଷ୍ଟ ସେଫ୍ ରହୁ ଆଉ ପେସେଣ୍ଟକୁ ଆଭେଲେବୁଲ ଟ୍ରିଟମେଣ୍ଟ ମିଳୁ ଯୋଉଟା କି ଅନଷ୍ଟେରିଲାଇଜେସନ୍ ନ ହୁଅନ୍ତୁ ପେସେଣ୍ଟ ସେଫ୍ଲି ହେଇକିରି ଡିସଚାର୍ଜ ହେଇକି ଯାଆନ୍ତୁ।
1: ଠିକ ଅଛି ଜୟଶ୍ରୀ ଦିଦି, ଆପଣଙ୍କୁ ଆମ ବେତାର କାର୍ଯ୍ୟକ୍ରମ ଆମ କେନ୍ଦ୍ରଚର ଆମ ଡିଏମ୍ଏଫ୍ ରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର,
4: ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।

0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର। ରାତି 8ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
3: ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
2: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
3: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ସର୍ଜରୀ ଅର୍ଥୋପେଡିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
2: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
3: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେହି ଅନୁସାରେ ଆମେ 10 ଲେଖା ଅଧିକ ଶଯ୍ୟା ରଖିଅଛୁ।
2: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
3: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର, ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ,

0: ସେଠି ରହିବେ ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8ଟି 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ। ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ ଏବଂ ମନ୍ଦିର ଠାରୁ ମର୍ତ୍ତିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
1: ଆପଣ ତ ବଡ଼ଦାଣ୍ଡ କଥା କହିଲେ ଯୋଉ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯୋଉ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି?
0: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7ଟି ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4ଟି ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2ଟି ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
1: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯୋଉ ଆଷାଢ଼ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ ଯୋଉ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ରକୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ?
0: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ମେ 15 ଠାରୁ ଏ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ରକୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନକୁ ଠିକ୍ ବଜାୟ ରଖିବା ପାଇଁ ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
1: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କଣ ବ୍ୟବସ୍ଥା ରହିଛି? ଯୋଉ ଗ୍ରୀନ କରିଡର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା କଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
0: ଗହଳି ସମୟରେ ଯୋଉମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ। ସେହି ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି ଏବଂ ଯୋଉଟା ଆପଣ କହିଲେ ଗ୍ରୀନ କରିଡର କଥା, ଗ୍ରୀନ କରିଡର ମଧ୍ୟ ଏ ବର୍ଷ ବିଭିନ୍ନ ଏନ୍ଜିଓଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ। ତେଣୁ ଆମେ ସେହି ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
1: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥଟଣା, ତା ସହିତ ସମୁଦ୍ର ସ୍ନାନ। ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯୋଉ କୌଣସି ଯୋଉ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି, କଣ ସୁବିଧା ରହିଛି ଏବଂ ସେମାନଙ୍କୁ କଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହୋଇପାରିବେ?
0: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରି ହେଲା, ସି ଇଞ୍ଜୁରି ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ ଦିଆ ଟାଇପ୍ର ହୁଏ, ଓଭର ସ୍କିନ୍ ଇଞ୍ଜୁରି ହୁଏ। ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ଠିକ ଉପରେ ତାଙ୍କର ପରାମର୍ଶ ନିଅନ୍ତୁ ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5ଟି ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
1: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
0: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46ଟି ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41ଟି ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46ଟି ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ। ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ, ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
1: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କୋଉ ସ୍ଥାନରେ ସେଇଟା ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୋଉ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
0: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସ ଆମ୍ବୁଲାନ୍ସର ଯୋଉ କଣ୍ଟ୍ରୋଲ ରୁମ୍ ମାନ ହବ, ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ। ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେଇ ସମୟରେ ଫଙ୍କସନ୍ କରିବ। ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା, ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ସୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ, ତାକୁ ଜାଣିପାରିବେ। ତେଣୁ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
1: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
0: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍, ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
1: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
0: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି, ତାର ଯେଉଁ ଆମର ଯେଉଁ ସାଇନେଜ୍, ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ, ହିନ୍ଦୀ ଏବଂ ଇଂଲିଶ୍ରେ ତାର ଆମେ ମାରିଛୁ। ତେଣୁ ସେଇ ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
1: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ, ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
0: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କରେ ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ। ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
1: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ ରହିଛି?
0: ସ୍ୱାସ୍ଥ୍ୟସେବୀ ମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ। ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
1: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କ'ଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
0: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡିଟି ଅଛି, ଡାଇବେଟିସ୍, ହାଇପର ଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
1: ଚଳିତ ବର୍ଷ 2026ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ୱାଡେକର ଓ ରବୀନ୍ଦ୍ର ସାଠେ, ଚଳଚ୍ଚିତ୍ର ଚାର ଧାମ।

0: ହ୍ୟାଲୋ, ଆଜି ବନ ମହୋତ୍ସବ ପାଳନ କରାଯିବ ଆମ ଅଫିସ ତରଫରୁ, ସେଇଥିପାଇଁ ଟିଫିନ୍ ପ୍ୟାକେଟ୍ ଫୁଲତୋଡ଼ା ଆଣିବା ପାଇଁ ଅଫିସର ବଜାରକୁ ପଠେଇଥିଲେ।
1: ଆଚ୍ଛା, ଫୁଲତୋଡ଼ା ତ ଆଣିଲ, ଆଉ ଟିଫିନ୍ ପ୍ୟାକେଟ୍?
0: ସେ ଟିଫିନ୍ ବାଲା ସେ 50ଟା ଖଣ୍ଡେ ପ୍ୟାକେଟ୍ ଜରି କରିକି ରେଡ଼ି କରି ରଖିଯିବ, ସେଇଥିପାଇଁ ପୁରା ଘରକୁ ଆସିଲି, ପେଟଟା ଖାଇଗଲା ଆଉ ମନା କରୁଛି, ଖାଲି ଛତୁଆ ଗୁଡ଼ା ଗୋଳେଇକି ସକାଳୁ ଦେଇଦେଲା। ଆଚ୍ଛା ଏ, ମୁଁ କବାଟ ବାଡ଼ରେ ଥିଲା ବେଳେ ତୁ କ'ଣ କରୁଥିଲୁ?
1: ମୋର ଭାଇ ଓମ୍ ଶାନ୍ତି,
0: ମାନେ
1: ମାନେ ଯୋଗାଭ୍ୟାସ କରୁଥିଲି
0: ଏଇ ସମୟରେ?
1: ହଁ, ଏତିକି ବେଳଟା ସିନା ମୋର ଫ୍ରି।
0: ଆଲୋ, ସକାଳ ତୁ ଭୋରୁ ସିନା କରନ୍ତୁ, ଏଇ ଅବେଳଟାରେ
1: ମଲା ଯେତେବେଳେ ମତେ ଫ୍ରି ଟାଇମ୍ ମିଳିବ ନା ଆଉ ତମ କଥାରେ। ସକାଳେ ତ ବାପ ଝିଅଙ୍କର ଫର୍ମାସୀ ଆଉ ଦୁନିଆ କାମ ସରୁସରୁ, ମତେ ତ ଟାଇମ୍ ମିଳୁନି, ଠାକୁରଙ୍କୁ ତ ଟିକେ ଭୋଗ ବି ଦେଇପାରୁନି ଟାଇମ୍ରେ, ଆଉ ଯୋଗ ନା ଜଳ ଯୋଗ।
0: ଆଉ ସଞ୍ଜନ ହଉଣୁ, ଧୂପ ଟିକେ ଦେଇଦେଇ ସେ ଘର ଭଙ୍ଗା ଶାଶୁ ବୋହୁ ସିରିଏଲ ସବୁ ହାଁ କରି ଅନଉଥଉ ଯୋଉ, ସେତେବେଳେ ଟାଇମ୍ ବାହାର କରୁନୁ।
1: ହଁ ମ, ସବୁବେଳେ ଖାଲି ମୋରି ଉଣା ଗଇଠି କି ମୁଣ୍ଡେଇ ଥା, ତମକୁ ତ ଖାଲି ମୋ କଥା ଗୁଡାକ ଆର୍କି ଲାଗିଛି, ଆଉ ଖାଲି ମୋ ଦୁଃଖ ଦେଖିଲେ ତମେ ଖୁସି।
0: ଏ ଖୁସି ଆହୁରି ଅଧିକ ଲାଗିବ, ତୁ ଯେବେ ଚଟ କିନା ବାହାରି ପଡ଼ିବୁ 2 ମିନିଟ୍ରେ ମୋ ସହିତ ଯିବା ପାଇଁ।
1: ମଲା ଏତେ ସରଧାରେ ଡାକୁଛ, କୋଉଠି କି ନବ କି, ମଲ ନା ସିନେମା ହଲ? ଆଜି ସୂର୍ଯ୍ୟ ପୂର୍ବରୁ ନା ପଶ୍ଚିମରୁ ଉଇଲେ ବା?
0: ସୂର୍ଯ୍ୟ କଥା ଛାଡ଼, ତୁ ଜଲ୍ଦି ଲୁଗାପଟା ପିନ୍ଧିକି ବାହାର ଯିବା, ତେଣେ ସେଟା ଆରମ୍ଭ ହେଇଯିବ।
1: କଣ?
0: ଆଲୋ କହିଲି ପରା ମହୋତ୍ସବ, ବନ ମହୋତ୍ସବ।
1: କୋଉଠି ମ?
0: ଆମ ଅଫିସରେ।
1: ମତେ ଲାଜ ମାଡ଼ିବ?
0: ଖାଲି ଲାଜ ମାଡ଼ିବ, ଡେରି କଲେ ମତେ ସେଠିକି ଲାଜ ମାଡ଼ିବ ଅଫିସକୁ ଯିବା ପାଇଁ, ପୁଣି ବାଟରୁ ସେ ଟିଫିନ୍ ପ୍ୟାକେଟ୍ ନେବାକୁ ପଡ଼ିବ, ଏ ପାଣି କାର୍ଟୁନ 2ଟା ନେବାକୁ ପଡ଼ିବ, ଆହୁରି କ'ଣ କହିବାକୁ ପଡ଼ିବ, ଆଉ କ'ଣ ଗୋଟେ କହିଥିଲେ ତ ଭୁଲିଗଲି ଆଉ।
1: ହଇ ହଉ, ମତେ ବସେଇବ, ପୁଣି ସେ ଫଟୋ ଫୁଟିଟାରେ ଏତେ ଜିନିଷ ନବ, କାର୍ଟୁନ ନବ ନା ମତେ କାର୍ଟୁନ କରିକି କୋଉଠି ପକେଇବ?
0: ନାଇଁ ଲୋ, ଗୋଟେ ଅଟୋ କରିକି ନେଇଯିବା, ଅଫିସ ପଇସା ଦେବ ଆଉ ମୁଁ କ'ଣ ପକେଟ୍ରୁ ନେଉଛି।
1: ଆଚ୍ଛା ଏଇ ଶୁଣ, ମତେ ଗୋଟେ କଥା କହିଲ, ଏଇ ଯେମିତି ରଜ ମହୋତ୍ସବ ହେଲା ଆମ ଗାଁରେ, ସେମିତି କ'ଣ ଏଇ ବନ ମହୋତ୍ସବ ହବ ତମ ଅଫିସରେ?
0: ସବୁ ସ୍କୁଲ ଅନୁଷ୍ଠାନ କ୍ଲବ ଅଫିସ ଆଜିକାଲି ପୁରା ହେଇଗଲା ଗୋଟେ ପ୍ରଚାର ପ୍ରସାର ଯୋଗ, ଟିକେ ଟିକେ କଥାରେ ସେଲ୍ଫି ଆଉ ଫଟୋ ଉଠା, ବୁଝିଲୁ? ଜୁଲାଇ ମାସର ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ କୁହାଯାଏ, ପ୍ରଥମ ସପ୍ତାହ ଯାଇ ଦ୍ୱିତୀୟ ଖାଲି ଗଛ ଲଗା ହବ।
1: ମୁଁ ଯିବିନି।
0: ହ୍ୟାଲୋ ଚାଲେ ଦେଖିବୁ କେମିତି ମାନନୀୟ ନେତା ବୃକ୍ଷରୋପଣ କରିକି ଶୁଭାରମ୍ଭ କରିବେ।
1: ମୁଁ ଯାଇକି ସେଠି ପୁଣି କ'ଣ କରିବି, ତାଙ୍କ ଆଗରେ କ'ଣ କୋରସ ଗାଇବି?
0: ଏଠି ଥାଇକିରି କ'ଣ କରିବୁ, ଖାଲି ଟିଭିଟା କ'ଣ ନେଇଥିବୁ? ନାଇଁ, ନୂଆ ଅଫିସର ଆସିଛନ୍ତି ବଦଳି ହେଇକିରି, ସିଏ କହିଛନ୍ତି ସମସ୍ତଙ୍କ ତମର ଫ୍ୟାମିଲି ଆଣିବ, ଫଟୋ ଫଟୋ ଉଠିବ, ପେପରରେ ଟିଭିରେ ଆସିବ, ଏଇ ଡିପାର୍ଟମେଣ୍ଟ ତରଫରୁ ଏତେ ଗଛ ନାଗିଲା, ଗ୍ୟାଦରିଂ ହେଲେ ଯାଇକି ଜମିବ ନା ଆଉ। ସାର୍ ଯାଉଛି? ହଁ ସାର୍, ଏ 5 ମିନିଟ୍ରେ ପହଞ୍ଚି। ହଁ ଆଜ୍ଞା, ମିସେସ୍କୁ ନେଇକି ଯିବି ସାଙ୍ଗରେ। ହଁ ହଁ ହଁ ଆଜ୍ଞା, ତାଙ୍କୁ ନେଉଛି ନା ଆଉ, ନେଉଛି ନେଉଛି। ଆପଣ ବି ସାର୍ ଫ୍ୟାମିଲି ଆଣିବେ? ହଁ ସାର୍, ଭଲ ହବ ଭଲ ହବ, ଝିଅଙ୍କୁ ବି ଆଣିବେ? ହଉ ହଉ।
1: ଏଇ କେତେ ଡେରି ହବ ମ, ମୁଁ ଏଇ ଧୂପ ଫୁପରେ ପୂଜା ଫୁଜା ସାରିସାରେ
0: ସେଇ ଗଛ ମୂଳରେ ତୁ ଚାଲ ଯା ବାହାର।

ମନା କରୁଛି, ମାଗଣା ପାଇକି ଛତୁଆ ଖାଇଲ, ସେଠୁ ଆସିକି ଟିଫିନ ପକେଟ ଚୋରି ଗଲ, ସେ ଯୋଉ ପୁଣି ଟିଫିନ, ହଁ ସେ ଯୋଉ ଥଣ୍ଡା ନାଳୁଆ ଟିଫିନ ର ମା, ପୁଣି ଟିକେ ଛତୁ ଘରେ ଦେଇଥିଲି ଯେ ମା ଝିଅକୁ ନ ଦେଖି ସବୁଟା ତମେ ଗେଫି ଦେଲ, ଆଉ ପେଟ ତମର କାମୁଡ଼ିବ ନା କଣ ଆମର କାମୁଡ଼ିବ।

0: ଶୁଣୁଥିଲେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ରଙ୍ଗ ବେରଙ୍ଗ। ଉପସ୍ଥାପନା କଲେ ତୁଷାର ସାମନ୍ତ ଏବଂ ସସ୍ମିତା ବାରିକ, ପ୍ରଯୋଜନା ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କ'ଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା, କ'ଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ, 1800-345-6718 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
0: ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକରୁ।
4: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚୌଦିକକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ପୁଲିସ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶ ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତା ପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆ ସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗା ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧ୍ୟକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ବାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରକ୍ରିୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ଅଫିସର୍ସ ମାନର ଜେନେରାଲ ବ୍ରିଫିଙ୍ଗ ଏଠାରେ ରଖାଯାଇଥିଲା। ୟାପରେ ସମସ୍ତ ଅଧିକାରୀ ଓ ସହକର୍ମୀ ମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଙ୍ଗ କରାଯିବ। ଟ୍ରାଫିକ୍ ପାଇଁ, ଭିଡ ନିୟନ୍ତ୍ରଣ ପାଇଁ, ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ଏଥର ସେଣ୍ଟ୍ରାଲ ଫୋର୍ସେସର 15 କମ୍ପାନୀ ସେଥିରେ CRPF, BSF, RAF ସେମାନେ ମୁତୟନ କରାଯାଉଛି। ତା ଛାଡ଼ିକେ NSGର ବିଭିନ୍ନ କଣ୍ଟିଜେଣ୍ଟ ବି ଆମର ରେଜିମେଣ୍ଟର ସେମାନେ ଅଛନ୍ତି। କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭିକୁ ତଟରକ୍ଷା ପାଇଁ ମେରାଇନ୍ ପୁଲିସ ସହ ମିଶିକି ସେମାନେ ତଟରକ୍ଷା କରିବେ। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, RPF, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି।
0: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନବେଦୀରେ ସମ୍ପନ୍ନ ହୋଇଥିଲା ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ସୁନାକୁଅର 108 କରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜାନୀତି ଓ ଛେରାପହଁରା ସେବା ସମ୍ପାଦିତ ହେବା ସହ ଶ୍ରୀଜୀଉମାନଙ୍କ ଗଜାନନ ବେଶ ସମ୍ପନ୍ନ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଅଣସର ଗୁପ୍ତ ନୀତି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଇଲେ। ମହାପ୍ରଭୁଙ୍କ ଅଣସର ବେଳେ ପ୍ରମୁଖ ସେବା କରିଥାନ୍ତି ଦଇତା ସେବକମାନେ। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହନ୍ତି,
4: ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଜ୍ୱରରେ ପୀଡିତ ଥିଲେ। ତେଲ ଲାଗି ହେବା ପରେ ଠାକୁର ସୁସ୍ଥ ଅଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ଚକା ବିଜେ ମଧ୍ୟ ହେଇଯାଇଛି। ପ୍ରଭୁଙ୍କର ଦୈନନ୍ଦିନ ଯେମିତି ମହାପ୍ରଭୁଙ୍କର ନୀତି ରହିଛି, ଅଣସର ନୀତି ସେ ମଧ୍ୟ ଚାଲିଛି। ନିଶ୍ଚିନ୍ତ ଭାବରେ ଆଗାମୀ ନେତ୍ର ଉତ୍ସବ ରଥଯାତ୍ରା ସୁରୁଖୁରୁରେ ହେବା ପାଇଁ ସବୁ ପ୍ରକାର ଯୋଜନାବଦ୍ଧ କାର୍ଯ୍ୟ ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା ଉପରେ ସବୁ ନିର୍ଭର କରୁଛି। ତ ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ମନ୍ଦିର ପ୍ରଶାସକଙ୍କର ସହଯୋଗ ଆମମାନଙ୍କ ସାଙ୍ଗରେ ରହିଛି। ଗୁରୁ ଦାୟିତ୍ୱ ଆମର ଦୈତାପତିମାନଙ୍କର, ସବ ସେବାୟତମାନଙ୍କର ସହଯୋଗରେ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ କେମିତି ସୁନ୍ଦର ଭାବେ କରାଯିବ ସେଥିପାଇଁ ସବୁ ପ୍ରକାର ଯୋଜନା ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଗୁପ୍ତ ନୀତି, ଦୈନନ୍ଦିନ ଯେଉଁ ନୀତି, ଯେମିତି ସବରାଜ ବିଶ୍ୱାବସୁ ନୀଳମାଧବଙ୍କୁ ଯେମିତି ପୂଜା କରୁଥିଲା, ଫଳଟିଏ ନେଇ ନିଜେ ଦେଖି ତାପରେ ପ୍ରଭୁଙ୍କୁ ଦେଉଥିଲା, ସେମିତି ସମସ୍ତ ଫଳ ଠାକୁରଙ୍କୁ ଭୋଗ ହେଉଛି। ସବୁ ପ୍ରକାର ଛେନା, ସର, ରାବିଡ଼ି ମଧ୍ୟ ଭୋଗ ରହୁଛି। ଶୁକ୍ଳ ବର୍ଣ୍ଣରେ ଠାକୁର ଅଛନ୍ତି, ସାଧା ବର୍ଣ୍ଣରେ ସାଦା ଫୁଲରେ ମଧ୍ୟ ରହିଛନ୍ତି। ସେ ଯୋଗୁରୁ ନିଶ୍ଚିନ୍ତ ଭାବରେ ଠାକୁରଙ୍କର ଦୈନନ୍ଦିନ ସେବା ଆମେ ଦୈତପତିମାନେ ସମସ୍ତ 21 ଦିନର ଛୁଆ ପର୍ଯ୍ୟନ୍ତ ସମସ୍ତେ ସେବା କରୁଛୁ।
0: ଅଣସର ପଞ୍ଚମୀରେ ଶ୍ରୀଜୀଉମାନଙ୍କଠାରେ ଲାଗି ହୋଇଥିଲା ଫୁଲୁରୀ ତେଲ। ଏହା ପୂର୍ବରୁ ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷ ସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କପଡ଼ା ଆଦି କଢ଼ା ଯାଇଥିଲା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହନ୍ତି,
5: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଏହା ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ 1 ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ପୂର୍ଣ୍ଣିମାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି। ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି। ଏହି ନୀତି ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ର।
6: ସ୍ନାନ ପୁଣ୍ୟର ପରଠୁ ତ ମହାପ୍ରଭୁ ଜ୍ୱରାକ୍ରାନ୍ତ ହେଇକି ରଖିଛନ୍ତି, ସେଥିରେ ତାଙ୍କର ପୁଲୁରିତ ଲାଗିକିରି ଶରୀର ପୀଡ଼ା ଗଲା, ଔଷଧ ଲାଗିଗଲା, ତାପରେ ଯେତେବେଳେ ମହାପ୍ରଭୁ ସୁସ୍ଥ ହେଲେନି ସେତେବେଳେ ରାଜବୈଦ୍ୟ ହେଉଛନ୍ତି ଦଶମୂଳ ଔଷଧ ଦେଇକିରି ମହାପ୍ରଭୁକୁ ସୁସ୍ଥ କଲେ, ତାପରେ ରଥଯାତ୍ରା ପିଙ୍ଗା ପ୍ରସ୍ତୁତି ଆରମ୍ଭ ହେଲା। ଏଥିରେ ସାଧାରଣତଃ 10 ଗଛର ଚେର ମୂଳି ପତ୍ର ଏଗୁଡ଼ାକ ବ୍ୟବହାର ହୁଏ, 5 ବୃହତ ମୂଳି, 5 ଲଘୁ ମୂଳି, ସେଇଟା ଯେଉଁଟା ମାନେ ମିଶିଲେ ସେଇଟା ଦଶ ମୂଳି କୁହାଯାଏ। ଯଥା ହେଉଛି ବେଲ, ଗମ୍ଭାରି, ଶାଳପନି, କୁଷ୍ଠପନି, ଅଙ୍କରାନ୍ତି, ଏହିପରିକା 10 ଗଛର ଚେର ଛାଲି ପତ୍ର ହିଁ ବ୍ୟବହାର ହୁଏ। ଆଜ୍ଞା, ବେଲ, ଗମ୍ଭାରି, ଶାଳପନି, କୁଷ୍ଠପନି ସବୁତକ ହେଉଛି ଔଷଧୀୟ ଆୟୁର୍ବେଦିକ ଜିନିଷ। ସବୁତକ ପେଟ ଥଣ୍ଡା, ପିତ କାଟେ, ପେଟ ସଫା କରେ, ଆମର ଏହିପରିକା ହେଇକିରି ରୋଗ ବ୍ୟାଧି ଛଡ଼ା ପିଙ୍ଗା ବ୍ୟବହାର ହୋଇଥାଏ। ଜିନିଷ ଗୁଡ଼ାକ ଅତ୍ୟନ୍ତ ପିତା ହୁଏ, ପିତା ଲାଗେ ପାଟିକି, ସେଥିପାଇଁ ମହାପ୍ରଭୁଙ୍କୁ ଟିକେ ସୁସ୍ୱାଦୁ କରିବା ପାଇଁ ସେଥିରେ ପଡ଼ିଥାଏ ଖୁଆ, ସର, ମହୁ, ଏଗୁଡ଼ାକ ବି ପଡ଼ିଥାଏ ସେଥିରେ।
0: ଶ୍ରୀମନ୍ଦିର ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଉପରକୁ ପବିତ୍ର କଳସ ଉଠାଯିବା ସହିତ ଭୋଇ ସେବକମାନେ ପରମ୍ପରା ଅନୁସାରେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍ତି। ରଥରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଧ୍ୱନି ଦେବେ। ରଥ ନିର୍ମାଣ ଓ ମହାପ୍ରଭୁଙ୍କ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର।
7: ପ୍ରଭୁଙ୍କର ରଥ କାର୍ଯ୍ୟ ଆମର ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆଯାଇକି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ତୁମ୍ଭ କାର୍ଯ୍ୟ ହେଇକିରି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ 2 ଚକ ସହ ଗୋଟେ ଗୋଟେ ଅକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଗୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି, ଅଖ ସରି, ଦଣ୍ଡା ମଧ୍ୟ ସରି, ସ୍ନାନ ପୁଣ୍ୟା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର 3 ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି, ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁ ରୂପେ ସମ୍ପନ୍ନ ଅଛି। ସମସ୍ତେ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ, ନେତ୍ରୋତ୍ସବ ତିଥି ଆସିଲେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କ ରଥ ଯାଇକି ସିଂହଦ୍ୱାରେ ପହଞ୍ଚିକିରି ତା ପରଦିନ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି ବାହୁଡ଼ି ଆସିବେ।
0: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 3 ଅପେକ୍ଷା। ରଥଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା କେତେବେଳେ ପହଣ୍ଡି ହେବ, ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଚକାନୟନ, ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ସରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

0: अब दीजिए इजाजत, नमस्कार।
1: आज के फनकार।

0: ହ୍ୟାଲୋ ଆକାଶ ବାଣୀ,
1: ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କ ପରିଚୟ ଦିଅନ୍ତୁ।
1: ସନ୍ତୋଷ ମଲ୍ଲିକ, ମାଗଳପଡ଼ା ବର୍ତ୍ତପୁର ଜିଲ୍ଲା ଯାଜପୁର।
0: ଆଚ୍ଛା, ସନ୍ତୋଷ ଭାଇ ଟେଲିଫୋନ୍ କରିଛନ୍ତି, କେମିତି ଅଛନ୍ତି ଆଜ୍ଞା?
1: ବହୁତ ବଢ଼ିଆ ଅଛି, ଆପଣ?
0: ଆମେ ବହୁତ ଭଲରେ ଅଛୁ। ଆପଣ ନୂଆ କରି ଟେଲିଫୋନ୍ କରିଛନ୍ତି କି ଆମର ଏଇ କାର୍ଯ୍ୟକ୍ରମକୁ ଅନେକ ବାର ଟେଲିଫୋନ୍ କରିଛନ୍ତି?
1: ତଥାପି ଫୋନ କରିଥିଲି।

0: ମାସେ ପ୍ରାୟ ହେଇଗଲାଣି
1: ଆଚ୍ଛା
0: ଆପଣଙ୍କ
1: ଆଚ୍ଛା
0: ସାଙ୍ଗରେ କଥା ହେଇଥିଲି, ବହୁତ ବଢ଼ିଆ ଲାଗିଲା। ତଥାପି ଆଜି ମନ ପଡ଼ିଗଲା, ଏମିତି ବସିଥିଲି, ମୁଁ କହିଲି ଲଗେଇଦେବା ଫୋନଟା।
1: ଆଜ୍ଞା, ଆପଣ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତା ସହିତ ଆମ କେନ୍ଦ୍ରର ଆଉ କିଛି କାର୍ଯ୍ୟକ୍ରମ ଶୁଣୁଛନ୍ତି କି ନାହିଁ?
0: ମୋର ତ ମାନେ ବଡ଼ ଫୋନ ନାହିଁ, ମୋ ସାଙ୍ଗ ମୋବାଇଲରେ ଏଇ ପ୍ରୋଗ୍ରାମଟା ଖାଲି ଶୁଣେ, ଆଉ କିଛି ଶୁଣିପାରେନି। ତ
1: ହଁ,
0: ମୋର ବଡ଼ ଫୋନ ନଥିବାରୁ ମୁଁ ଟିକେ ଶୁଣିପାରେନି ଆଉ।
1: ଆଚ୍ଛା ଆଚ୍ଛା, କୁହନ୍ତୁ ଆଜି କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
0: ମୋତେ ଗୋଟେ ଆଜି ଶୁଣେଇ ଦେବେ, ବାଲି ରଥ ତୋଳିଛି ମୁଁ ଶରଧା ବାଲିରେ
1: ଜଗନ୍ନାଥଙ୍କର
0: ଭଜନ।
1: ଭଜନ, ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ।
1: ଭାଇ ନମସ୍କାର, ମୁଁ ତ୍ରିନାଥ ମହାନ୍ତ କହୁଥିଲି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
0: ଆଜ୍ଞା, ତ୍ରିନାଥ ଭାଇ କହୁଛନ୍ତି। ମୋତେ ଯାହା ଲାଗୁଛି,
1: ନିଶ୍ଚୟ
0: ଆପଣ
1: ଭାଇ,
0: ବହୁତ ବହୁତ ବହୁତ ଦିନ ପରେ ଟେଲିଫୋନ୍ କରୁଛନ୍ତି ଆମର ଏଇ କାର୍ଯ୍ୟକ୍ରମ।
1: ନିଶ୍ଚିତ ଭାବରେ ଆମ ସମସ୍ତ ଶ୍ରୋତା ତ ଜାଣିଛନ୍ତି, ଆମେ ଗୋଟେ କଥା ଭାବି ସମସ୍ତଙ୍କର ମନର କଥାକୁ ଆମେ ବି ଶୁଣିବା ଦରକାର।
0: ଆଜ୍ଞା ଆଜ୍ଞା, ଆପଣ ଆମର କାର୍ଯ୍ୟକ୍ରମ ତାହେଲେ ନିୟମିତ ଭାବରେ ଶୁଣୁଛନ୍ତି ବୋଲି ମୁଁ ଅନୁଭବ କରୁଛି।
1: ହଁ ନିଶ୍ଚିତ ଭାବରେ, ଏବେ ସୁବିଧା ହେଇଯାଇଛି ଯେହେତୁ ମୋବାଇଲ ମାଧ୍ୟମରେ ଶୁଣିବା ପାଇଁ ଆମ ଆଡ଼େ ପୁରା ସ୍ପଷ୍ଟ ଆମେ ଶୁଣିପାରୁଛୁ କାର୍ଯ୍ୟକ୍ରମକୁ।
0: ଆଜ୍ଞା ଆଜ୍ଞା, ଆହୁରି ଗୋଟିଏ ଖୁସିର କଥା, ଆମର 100 ମିଟର ଟାୱାର, 330 ଫୁଟର ଟାୱାର ଆମର ନିର୍ମାଣଧୀନ ଅବସ୍ଥାରେ ଅଛି, ଯାହାକି ଆପଣ ରେଡ଼ିଓ ମାଧ୍ୟମରେ ମଧ୍ୟ ଆପଣଙ୍କ ଅଞ୍ଚଳକୁ କାର୍ଯ୍ୟକ୍ରମ ସିଧାସଳଖ ପହଞ୍ଚିଯିବ ବୋଲି ଆମେ ଅନୁଭବ କରୁଛୁ FM ମାଧ୍ୟମରେ।
1: ନିଶ୍ଚିତ ଭାବରେ ସେତେବେଳେ ତ ଭାଇ ସବୁଠାରୁ ଅଧିକା ଖୁସି, କାରଣ ଯେତେବେଳେ ରେଡ଼ିଓରେ ଶୁଣିବା ରେଡ଼ିଓ ପ୍ରୋଗ୍ରାମ ଟିକେ ବହୁତ ଭଲ ଲାଗିବ, ସଁ ସଁ ହଉଥିବ, ହେଲେ ବି କ୍ରିକେଟ କମେଣ୍ଟ୍ରି ହଉ
0: ହଁ
1: ବା
0: ହଁ ହଁ
1: ଆକାଶବାଣୀର କାର୍ଯ୍ୟକ୍ରମ ହଉ ଆଉ ସମ୍ବାଦ ହଉ, ସେ ରେଡ଼ିଓରେ ଶୁଣିବା ଗୋଟେ ଅଲଗା ମଜା ହିଁ ଲାଗେ, ତ ସେଦିନ ବହୁତ ଖୁସିର ଦିନ ଲାଗିବ।
0: ସେଇ ସୁଯୋଗ ଆପଣଙ୍କୁ ମିଳିବ, ସେଇ ଖୁସିର ଦିନ ଆପଣ ପାଇବେ ବୋଲି ଆମେ ଆଶା କରୁଛୁ। ଆମ ପାଖରେ ଯେତିକି ସୂଚନା ଅଛି ମୁଁ ସେଇ ଅନୁସାରେ କହୁଛି। ଠିକ୍ ଅଛି, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମରେ।
1: ମୋତେ ଶୁଣେଇଦେବେ ଭାଇ ତତେ ଫିଲ୍ମର ଟାଇଟେଲ ସଙ୍ଗ ଶୁଣେଇଦେବେ, ସୁନାର ସହରେ ରୂପାନ୍ତରଣ।
0: ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: ନାଗୁ ପାତ୍ର କହୁଛି, ସାନଡୁଙ୍ଗୁରି ଗୁଡ଼ା କଳାହାଣ୍ଡିରୁ।
0: ଆଜ୍ଞା, ନାଗୁ ଭାଇ କହୁଛନ୍ତି। ଆପଣଙ୍କ କଣ୍ଠସ୍ୱରରୁ ମୁଁ ଅନୁମାନ କରିପାରୁଛି ଆପଣ ନାଗୁ ଭାଇ କହୁଛନ୍ତି ବୋଲି।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ମୋତେ ଚିହ୍ନିଥିବାର ଲାଗି।
0: ଆମେ ଆଜ୍ଞା କଣ୍ଠସ୍ୱର ଶୁଣି ଦେଇକି କହିଦେବୁ କୋଉ ଭାଇ ଆମର, କୋଉ ଶ୍ରୋତା ବନ୍ଧୁ ଆମର ଟେଲିଫୋନ୍ କରିଛନ୍ତି, ଯେଉଁମାନେ ସ୍ୱାଭାବିକ
1: ଯେହେତୁ
0: ଭାବରେ
1: ଆମର ଆକାଶବାଣୀ ସାଙ୍ଗେ ଯେହେତୁ ଡୋରିଟା ଲାଗିଯାଇଛି,
0: ଆକାଶବାଣୀ ସାଙ୍ଗରେ ଯେମିତି ଡୋରି ଆପଣଙ୍କର ଲାଗିଛି, ମହାପ୍ରଭୁଙ୍କ ନିକଟରେ ସେମିତି ଡୋରି ଲାଗିଯିବ। ଆପଣ ଯଦି ପୁରୀ ଯାଇ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଦେଖି ଆସିବେ,
1: ନିହାତି ନିହାତି ଆଜ୍ଞା, ସେଟା ତ ତାଙ୍କର ବିନା ଇଚ୍ଛାରେ ଯାଇ ହେବନି।
0: ଆଗାମୀ 16 ତାରିଖ
1: ହଁ,
0: ଗୁରୁବାର ଦିନ
1: ଗୁରୁବାର ଦିନ, ଗୁରୁବାର ଦିନ ଆଜ୍ଞା।
0: ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ରଥଯାତ୍ରା। ଆପଣଙ୍କ ଅଞ୍ଚଳରେ ରଥଯାତ୍ରା ହେଉଛି କି ନାହିଁ?
1: ହଁ ଆଜ୍ଞା, ଚାରିଆଡ଼େ ଯୁଆଡ଼େ ଦେଖି ଆମର ଯେଉଁ ଋଷିରାଜ ହୁଏ, ବରଲାମୁଣ୍ଡା, ଆମର ତେରସିଙ୍ଗା, ସବୁ ଜାଗାରେ ହେଉଛି, ସବୁ ପାଖାପାଖି ସବୁ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛି। ଆପଣ ରଥଯାତ୍ରା ଦେଖିବାକୁ ଯାଆନ୍ତୁ, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଶିଷ ପ୍ରାପ୍ତ କରନ୍ତୁ, ଏ ଆଶା ଆମେ କରୁଛୁ। କହନ୍ତୁ ଆଜି କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଗୀତ ଶୁଣିବା ଆଜ୍ଞା, ଫିଲ୍ମ ହେଲା ଆମର ଏଇଟା କ୍ୟୁଁ କି ମୈଁ ଝୁଟ ନାହିଁ ବୋଲତା, ଆଉ ଗୀତ ହେଲା ସୁନୋ ମିଆଁ ସୁନୋ ମିଆଁ ତୁମ ହୋ ଦିବାନୀ।
0: ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ
1: ଆଉ
0: ଶୁଣାଉଛୁ,
1: ଗୀତ ଡେଡିକେଟ୍ ଟିକେ କର୍ମା ଆଜ୍ଞା।
0: ନା କହନ୍ତୁ
1: ହଁ,
0: କାହାକୁ?
1: ପ୍ରଥମେ ତ ଆପଣଙ୍କୁ,
0: ବହୁତ ବହୁତ ଧନ୍ୟବାଦ।
1: ତାପରେ ଆମର କେନ୍ଦୁଝରର ହେଲେ ଅକ୍ଷୟ ମହନ୍ତ, ମୁରଲୀ ମହନ୍ତ, ପ୍ରଫୁଲ୍ଲ ମହନ୍ତ, ସୁବଲ କୁମାର ସାହୁ, କରମ ସାନି ସାହୁ, ଚିତ୍ରସେନ ସବର, ମନୋଜ ପଟେଲ, ଶ୍ୟାମସାଗର ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଯଶବନ୍ତ ପାଇକ, ଆଉ ଆମର ଯେତେ ବି ରେଡ଼ିଓ ଶ୍ରୋତା ରହିଲେ ସମସ୍ତଙ୍କୁ ଗୀତ ଡେଡିକେଟ୍ ହେବା ଆଉ।
0: ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ, ଆଉ ଯେଉଁମାନଙ୍କୁ ଆପଣ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ କାଶବାଣୀ,
1: ହ୍ୟାଲୋ ଦାଦା, ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ହଁ ଦୀକ୍ଷା ଗୋପାଳ ଭଉଣୀ,
1: ହଁ ଦାଦା, ଆପଣ
0: ଆପଣଙ୍କ
1: କେମିତି ଅଛନ୍ତି ଦାଦା?
0: ଆମେ ତ ବହୁତ ଭଲରେ ଅଛୁ, ଆପଣ ବି ଭଲରେ ଥିବେ ବୋଲି ଆମେ ଅନୁଭବ କରୁଛୁ। ଆପଣଙ୍କ କଥା କଣ୍ଠସ୍ୱରରୁ ଯାହା ଆମେ ଅନୁଭବ କରୁଛୁ।
1: ହଁ ଦାଦା, ମୋତେ ଆପଣ ଚିହ୍ନିଲେ ସେଇଟା ମୋର ବଡ଼ କଥା, କାରଣ ମୁଁ ସବୁଦିନ କଥା ହେଇପାରୁଛି ଆପଣଙ୍କ ସହିତ ଦାଦା।
0: ଆପଣ ଟିକେ ନିକଟ ନିକଟରେ ବେଶୀ ଟେଲିଫୋନ୍ କରୁଛନ୍ତି ଯାହା ଅନୁଭବ ଲାଗୁଛି ମୋତେ।
1: ହଁ ଦାଦା, କାରଣ ଏଇ ରେଡିଓଟା ଆମେ ଶୁଣୁଛୁ, ଆଉ ଆପଣଙ୍କ ସହିତ କଥା ହେବା ପାଇଁ ଆମ ମନ ବି ବୋଲଉଛି, ଆଉ ଆପଣଙ୍କ ପାଖକୁ ଆମ ମୋବାଇଲଟା ମଧ୍ୟ ଟାଣି ନେଉଛି ଦାଦା।
0: ଆଚ୍ଛା ଆଚ୍ଛା, ସବୁବେଳେ ଏମିତି ସମ୍ପର୍କ ଦୃଢ଼ ହେଇକି ରହିଥାଉ
1: ହଁ
0: ଆକାଶବାଣୀ
1: ଦାଦା,
0: ସହିତ ଆପଣଙ୍କର। ଆଜି
1: ହଁ
0: କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମରେ?
1: ଏଥର ତ ରଥଯାତ୍ରା ଆସୁଛି, ରଥଯାତ୍ରା ଉପଲକ୍ଷେ ମୁଁ ଗୋଟେ ଭଜନ ଶୁଣିବି।
0: କେଉଁ ଭଜନ?
1: ନନ୍ଦୀ ଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖ ଠାରେ।
0: ବସନ୍ତ ପାତ୍ର ସୁପରିଚିତ କଣ୍ଠଶିଳ୍ପୀ ଆମ ଓଡ଼ିଶାର,
1: ହଁ
0: ତାଙ୍କରି
1: ଦାଦା,
0: କଣ୍ଠରେ ଏଇ ଭକ୍ତି ଗୀତ ବେଶ ଲୋକପ୍ରିୟତା ଅର୍ଜନ କରିଛି। ଆଜି ବି ଲୋକମାନେ, ଆଜି ବି ଓଡ଼ିଶାର ତଥା ଓଡ଼ିଶା ବାହାରର ଜଗନ୍ନାଥ ପ୍ରେମୀ ଏଇ ଭକ୍ତି ଗୀତ ଶୁଣିବାକୁ ଇଚ୍ଛା ପ୍ରକାଶ କରନ୍ତି। ସେଇ ଗୀତ
1: ହଁ ଦାଦା,
0: ଆମେ ଆପଣଙ୍କୁ ଶୁଣାଉଛୁ।

0: हेलो कस्वानी।
1: ମୁଇଁ କରମସାନୀ ସାହୁ କହୁଛେଁ, ଗ୍ରାମ ଚଙ୍ଗା ମୁଣ୍ଡା, ପୋଷ୍ଟ ଲାଗ ମୁଣ୍ଡା, ଥାନା ବିଜେପୁର, ଜିଲ୍ଲା ବରଗଡ଼।
0: ଆଜ୍ଞା କରମସାନୀ ସାହୁ କହୁଛନ୍ତି ଭାଇ, କେମିତି ଅଛନ୍ତି?
1: ଏଇଟା ଭଲ ଅଛେ ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ବହୁତ ଭଲରେ
1: ଯାହା ହେଲେ
0: ଅଛୁ
1: ଧନ୍ୟବାଦ ଆଜ୍ଞା।
0: ଆଜ୍ଞା। ଆସୁଛି ଗୁରୁବାର ଦିନ
1: ଆଜ୍ଞା
0: ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା ଘୋଷଯାତ୍ରା।
1: ଆଜ୍ଞା,
0: ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଯାତ୍ରା ଆପଣ ଦେଖିବାକୁ କେଉଁଠିକୁ ଯିବେ? ପୁରୀକୁ ଯିବେ ନା ଅନ୍ୟ କେଉଁଠିକି ଯିବେ?
1: ନା ପୁରୀ କେ ତ ନେଇ ଯାଇ ପାରୁ ଆଜ୍ଞା,
0: ଆଜ୍ଞା,
1: ବୋଲେ ଆମର ରଥଯାତ୍ରା ଆମ ଲାମୁଣ୍ଡାରେ ଆସି ଦୁଃଖୀପାଲିରେ ଆସି।
0: ମହାପ୍ରଭୁଙ୍କର ସେଇ ରଥଯାତ୍ରାକୁ ଆପଣ ଦେଖିବାକୁ ଯାଆନ୍ତୁ, ମହାପ୍ରଭୁଙ୍କର ଦର୍ଶନ ଲାଭ କରନ୍ତୁ।
1: ଆଜ୍ଞା ଆଜ୍ଞା, ଆଜି ଗୀତ ଗୁଟେ ଶୁଣମା, ଏଇଟା ମହମ୍ମଦ ଅଜିର ଆମର ଜଗନ୍ନାଥଙ୍କର ଭଜନ ଗୁଟେ ଦେବେ
0: ଠିକ୍ ଅଛି,
1: ଆଜ୍ଞା, ଡେଡିକେଟ୍ ଟିକେ କର୍ମା।
0: କୁହନ୍ତୁ ଆଜ୍ଞା, କାହାକୁ ଆପଣ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ସେମାନଙ୍କର ନାମ କହିଦିଅନ୍ତୁ।
1: ପହେଲା ତ ଆପଣଙ୍କେ ଡେଡିକେଟ୍ କର୍ମା,
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ।
1: ତାପରେ ଆମର କେନ୍ଦୁଝରର କର୍ମକର୍ତ୍ତା ମାନେ ଯେତେ ଅଛନ୍ ସମସ୍ତଙ୍କୁ ଡେଡିକେଟ୍ କର୍ମା, ତାପରେ ଆମର କେନ୍ଦୁଝରର ଅକ୍ଷୟ ମହାନ୍ତ ଡେଡିକେଟ୍ କର୍ମା, ତାପରେ ବରଗଡ଼ର ପହଣ୍ଡିର ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ତାପରେ ନାରାୟଣ ମେହେର, ସେବାରାମ ମେହେର, ଆନନ୍ଦ ମେହେର, ମୁରଲୀ ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ପଞ୍ଚାନନ ପଞ୍ଚବିହାର, ସ୍ୱର୍ଣ୍ଣ ପ୍ରଭାକର, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ଯଶୋବନ୍ତ ପାଇକ, ଶଙ୍କର ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଦେବରାଜ ମେହେର, ପ୍ରଶାନ୍ତ କୁମାରୀ, ପଞ୍ଜଲି କୁମାରୀ, ଜୟଗୋପାଳ ବେହେରା, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ବୃଷଭ ଗୋଇଲ, ଚିତ୍ରସନ ସବର, ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ଦିଲେଶ୍ୱର ସାହୁ। ଆଜ୍ଞା
0: ଏତିକି,
1: ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ ଆକାଶବାଣୀ,
1: ନମସ୍କାର। ମୁଁ ଉତ୍ତରକୂଳ ପ୍ରୀତିପୁର ଯାଜପୁର କହୁଥିଲି, ଦେବବ୍ରତ
0: ଉତ୍ତରକୂଳ।
1: ଦାସ
0: ଆଚ୍ଛା, ଦେବବ୍ରତ ଭାଇ କେମିତି ଅଛନ୍ତି, କ'ଣ କରୁଛନ୍ତି?
1: କରିଛି ସାର। କ'ଣ, ମୁଁ ଫାଇନାନ୍ସରେ ଭେରିଫିକେସନ କାମ କରେ ଟିକେ। ପୂର୍ବଥର ଯୋଉ କଲ୍ କରିଥିଲି, ଏଟା ଆପଣଙ୍କ ପ୍ରୋସେସ୍ ହେଲାନି ସାର?
0: ହଁ, ବାଜିଛି
1: ନାଇଁ, ସେଦିନ ଏତେ ବାଜିଲାନି, ମୁଁ ଏଦିନ ଶୁଣିଥିଲି ବାଜିଲାନି। ସେଟା
0: କାଲି
1: ଆପଣଙ୍କର 10:30 ରୁ 11:00 ବାଜେ, 10:30 ପର୍ଯ୍ୟନ୍ତ ଅଫିସିଆଲି ମାନେ କ'ଣ ନ୍ୟାସନାଲ୍ ପ୍ରୋଗ୍ରାମ ଥିଲା, ତାପରେ 10:30 ପରେ 11:00 ପର୍ଯ୍ୟନ୍ତ ଆଗରୁ ବାଜିଲାନି, ସକାଳେ ଯଦି ହେଇଛି ସେଟା
0: ସକାଳେ ବାଜିଥାଏ, ସେଟା ରାତି ରିପିଟ୍ କରାଯାଏ,
1: ସକାଳେ କେତେବେଳେ ବାଜି ତାହେଲେ?
0: ସକାଳ 10:02 ରାତି 10:00।
1: ସକାଳ 10:00 ତାହେଲେ ବାଜି ତାହେଲେ ରାତିରେ ସିନା ପ୍ରୋଗ୍ରାମ ଥିଲା, ସକାଳେ ବାଜିଥିବ ଆଉ କ'ଣ?
0: ହଁ, ସକାଳେ
1: ଠିକ
0: ବାଜିଥିବ।
1: ଠିକ କଥା। ଆଚ୍ଛା, ଡବଲିଂଟା ତାହେଲେ ରାତିରେ ହୁଏ ନାଇଁ?
0: ହଁ
1: ମୁଁ ଡାକିଲି, ମୋର ମୁଁ
0: ହଁ
1: ଜାଣିଛି ପ୍ରୋଗ୍ରାମ ବୋଲି ଜାଣି ଖାଲି ରହିଛି, ମୁଁ ଆଉ ଆପଣ ବି ପଚାରିବି ନାହିଁ କେବେ ସେଟା ପ୍ରୋଗ୍ରାମ ଆଉ କେତେବେଳେ ଯିବେ ବୋଲି ଆଉ ପଚାରି ପାରିନି ଭୁଲ ବେଳେ। ଆଉ ସେମିତି ଆଲବମ କ'ଣ ସାର୍ ଦେଇଦେବ ବୋଲେ ମୁଁ କହିବିନି କେତେ ଭଲ, ଆଉ କିଏ କାଳେ ଭଲ ପାଇବ।
0: ଠିକ ଅଛି,
1: ଆଜ୍ଞା ସାର୍, ବହୁତ ଖୁସି ଲାଗିଲା ଫୋନ କରି କଥା ହେଲି, ଭାବିଲା ଯେ ଲାଗିବନି ଫେରେ, ଯେତେବେଳେ ଫୋନ ଲାଗିଲା ଲାଗୁଛି ଗୋଟେ ମାନେ ମିରାକିଲ ଭଳିଆ, କୋଉଠି କେତେବେଳେ ଫୋନ ଲାଗିବ ଟିକେ,
0: ଆଚ୍ଛା ଆଚ୍ଛା,
1: ଦିନରେ ବାଜି ବୋଲି ମୁଁ ତ ଜାଣିନି, ଆଉ
0: ଆଜ୍ଞା
1: ଦିନରେ କେବେ ଲଗେଇ ନାହିଁ, ଜାଣିନି ଟାଇମଟା ସେ ଟାଇମଟା। ଆଉ
0: ଆଜ୍ଞା,
1: ମୋର ସବୁଦିନ ରାତିରେ ମୋର ଲଗେଇଥିଲି, ରାତି 10:30 ପରେ ଅପ୍ଲାଏ ବସେ, 10:00 ବଜେଇ ଶୁଣି
0: ନାଇଁ, ଆମର ସକାଳେ ଯୋଉ କାର୍ଯ୍ୟ
1: ଶୁଣିଲେ ତ ଭଲ ଲାଗିବନି, ସିଏ ତ ମାନେ ଇଆଡ଼େ ଚାଲି ଫିରି ଗଲା ତ ଭଲ ଲାଗିବ ବେଶୀ ଶୁଣିବା ପାଇଁ ଦେଖ, ଆଉ ସେଇଟା ଟାଇମ ଦେଇକି ହେଲେ ଅପ୍ଲାଏ କରି ବସିବା ପରେ ଆଲାର୍ମ ଦେଇ ବସି ଶୁଣିବା ପାଇଁ। ଆଉ
0: ଆଜ୍ଞା, ଠିକ୍ ଅଛି ଠିକ୍ ଅଛି,
1: ଆଜ୍ଞା ସାର୍, ଆଜ୍ଞା ସାର୍,
0: ହଉ, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ, ଶୁଭ ସକାଳ ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ ରେଡ଼ିଓ ସମ୍ରାଟ ମୁନ୍ନା ଭାଇଜାନ କୋଟିଲା କନପୁର ଜଗତସିଂହପୁରରୁ କହୁଥିଲି।
0: ଆଜ୍ଞା, ରେଡ଼ିଓ ଶ୍ରୋତା,
1: ଆଜି କି ରେଡ଼ିଓ ସମ୍ରାଟ ମୁନ୍ନା ଭାଇଜାନ
0: ରେଡ଼ିଓ
1: କୋଟିଲା
0: ସମ୍ରାଟ।
1: କନପୁର, ହଁ, ମୋ ସାଙ୍ଗସାଥି ନାଁଟା ଦେଇଛନ୍ତି ଆଉ।
0: ଆଚ୍ଛା ଆଚ୍ଛା
1: ଗୋଟେ
0: ଆଚ୍ଛା,
1: ଗ୍ରୁପରେ ଅଛି, ମୁଁ ସେଥିରେ ହେଡ଼ ଅଛି, ତା ସବୁ ପାଖାପାଖି 100-200 ଜଣ, ସେଥିମଧ୍ୟରୁ ମୋତେ କହିଲେ ତମେ ତ ଆମ ହେଡ଼ ଅଛ,
0: ଆଚ୍ଛା
1: ଆଉ ରେଡ଼ିଓ ସମ୍ରାଟ ମୁନ୍ନା ଭାଇଜାନ ସବୁ ସେଣ୍ଟରେ ଏଟା ଲଗେଇ କହିବ ତମ ଏ ନାଁଟା ଆଜିଠୁ ଆରମ୍ଭ। ମୋତେ କହିଲେ ଏଇ ନାଁରେ ସବୁ ପରିଚୟ ଦେବ, ପାଖାପାଖି ମାସ ହେଲା ମୁଁ ଏଇ ନାଁରେ ଚାଲିଛି ଆଉ।
0: ଆଚ୍ଛା ଆଚ୍ଛା
1: ଆଉ ଭାଇ, ଆପଣ ସାଙ୍ଗେ କଥାଟା ଅଫିସିଆଲ 2ରେ, ଆଜିକି ଜୁଲାଇ 9 ହେଲା, 3 ମାସ 9 ଦିନ 99 ଦିନ ହେଇଗଲା ଆଉ।
0: 99 ଦିନ ହେଇଗଲା ନାଇଁ କି? ଆଚ୍ଛା ଆଚ୍ଛା
1: ହଁ, ମଝିରେ ଟିକେ ଗ୍ୟାପ୍ କରିଦେଇଥିଲି, ଟିକେ
0: ଆଚ୍ଛା ଆଚ୍ଛା
1: ବନ୍ଦ କରିଦେବା, ନୂଆ ସତା ଯୋଡ଼ି ହେବେ
0: ଆଜ୍ଞା ଆଜ୍ଞା।
1: ଦେଖିଲା ସେ ବୋଲେ ତାପରେ କିଛି ଦିନ ଗ୍ୟାପ୍ କଲା, ଆଜି ଲଗେଇଲି ଆଉ। କିନ୍ତୁ ପ୍ରୋଗ୍ରାମ ଶୁଣୁଥିଲି, ଆପଣ ତ ଗ୍ୟାପ୍ ହେଇଥିଲେ କିନ୍ତୁ ପ୍ରୋଗ୍ରାମ ଶୁଣୁଥିଲି।
0: ଆଚ୍ଛା, କେଉଁ ଗୀତ ଶୁଣିବାକୁ ଚାହିଁବେ ଆପଣ
1: ହଁ,
0: କାର୍ଯ୍ୟକ୍ରମ?
1: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ହେଉଛି ଇତିହାସ, କୁମାର ସାନୁ ଅଲକା ଅଗ୍ନି ଗାଇଛନ୍ତି, ଦିଲ ଲେକେ ଦିଲ ଦିଆ ଯାଇଥାଏ, ସେ ପ୍ରେୟାର କିଆ ଯାଇଥାଏ। ଆଉ ଏ ଗୀତଟା ଦେଢ଼ କରେ ପ୍ରଫୁଲ୍ଲ ମହନ୍ତ, ଭକ୍ତବନ୍ଧ ମହନ୍ତ, ଜଗନ୍ନାଥ ମହନ୍ତ, ଡମ୍ବରୁଧର ମହନ୍ତ, ଅକ୍ଷୟ ମହନ୍ତ, ଅଶୋକ ପତି, ସୁନିତା ମହନ୍ତ, ଶୁଭଶ୍ରୀ ମହନ୍ତ, ସୁହାନୀ ମହନ୍ତ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ, ଆପଣଙ୍କ ପୁରା ଟିମ୍ କି ଆପଣଙ୍କୁ, ଆଉ ଏ ଗୀତଟା ସ୍ୱତନ୍ତ୍ର ଡେଡିକେଟ୍ କରୁଛି ଆଉ। ରହୁଛି ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ମିଶ୍ର ଆଜ୍ଞା, ନମସ୍କାର
0: ନମସ୍କାର ଆଜ୍ଞା।
1: ଆଜ୍ଞା, କେନ୍ତା ଅଛନ୍ ଆଜ୍ଞା?
0: ବହୁତ ଭଲରେ ଅଛୁ।
1: ମୁଇଁ ବି
0: ଆମର
1: ଏକଦମ ବଢ଼ିଆ ବିନ୍ଦାସ ଅଛେ ଆଜ୍ଞା। ଆଉ
0: ଆଜ୍ଞା
1: ଆପଣଙ୍କୁ ତ ପରିଚୟ ଟିକେ ପହେଲା ଦେମା ଆଜ୍ଞା।
0: ଆଜ୍ଞା, ପରିଚୟ ଟିକେ ଦେଇ ଦିଅନ୍ତୁ।
1: ହଁ, ମୁଇଁ ସୁବଲ କୁମାର ସାହୁ କହୁଥିନି, ଗାଁ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
0: ଆଜ୍ଞା ସୁବଲ ଭାଇ, ଆଜି କ'ଣ ନୂଆ କଥା କହିବେ କୁହନ୍ତୁ।
1: ଏବେକାର କଥା କହିଲେ ଆମେ ଚାଷ କାମରେ ଟିକେ ମାତି ବସୁନୁ ଆଜ୍ଞା। କାହିଁକି ବର୍ଷା ମଝିରେ 6-7 ଦିନ ପ୍ରବଳ ବର୍ଷା ହେଲା, ଲଘୁଚାପ ବର୍ଷା ଆଜ୍ଞା, ଆମର ବରଗଡ଼ ସୋନପୁର ବଲାଙ୍ଗୀର ଏନ୍ତା 5-6ଟା ଡିଷ୍ଟ୍ରିକ୍ଟରେ ଆଉ ସବୁ ଘାଇ ନୋଳିଆ କରିଦେଇଛି ଆଜ୍ଞା। ଆମର ହିଡ଼ ମାନେ ସବୁ ସେଟାକେ ସବୁ ସଜଡ଼ା ପଡ଼ିଛି ଆଜ୍ଞା, ଚାଷ କାମର ଲାଗି ପ୍ରସ୍ତୁତି ଚାଲିଛି ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଚାଷ କାମ ଚାଲିଛି। ଯେଉଁମାନେ ଖରିଫ ଋତୁର ଧାନ ଚାଷ କରୁଛନ୍ତି ସେମାନଙ୍କ ପାଇଁ ଆରମ୍ଭ
1: ଆଜ୍ଞା
0: ହୋଇଯାଇଛି
1: ଆଜ୍ଞା ଆଜ୍ଞା,
0: ଚାଷ କାମ।
1: ହଁ ଆଜ୍ଞା,
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
1: ଆଜି ଶୁଣିଦେମା ଆଜ୍ଞା, ଯେହେତୁ ବର୍ଷା ସମୟ ଗୋଟେ ଆମର ଗୀତଟେ ଶୁଣିନେମା, ସେନ୍ତା ବର୍ଷା ହିସାବର ଗୀତଟେ ଆମର ଫିଲ୍ମଟା ହଉଛି ଆମର ନିଗା ହେ, ଆରୁ ସେଟାକି ମହମ୍ମଦ ଅଜିଜ ଗେଇଛନ୍ ଆଜ୍ଞା। ଗୀତଟା ହେଲା ସାୱନ କି ଝୁଲୋନେ ମୁଝକୋ ବୁଲାୟା ମୈଁ ପରଦେଶୀ ଘର ୱାପସ ଆୟା। ଗୀତଟା
0: ବଢିଆ ବଢିଆ ବଢିଆ ସ୍ୱର ଆପଣଙ୍କର ଅଛି, ଭଲ ଆପଣ
1: ମୁଁ ଗୀତ
0: ଗୀତ
1: ତ
0: ଗାଇବେ।
1: ସେମିତି ନାଇଁ ଗାଏ ଆଜ୍ଞା, ବେଲେ ବେଲେ ଟିକେ ଯେନ୍ ଗୀତ ନା ଭଲ ଲାଗ୍ସି ଟିକେ ଗୁଣୁ ଗୁଣୁ କିରି ଗାଏସି ଆଜ୍ଞା, ମତେ ନିଜକେ ଭଲ ଲାଗ୍ସି।
0: ଆଜ୍ଞା ଆଜ୍ଞା, ଆପଣ ଯେହେତୁ ଗୀତ ପ୍ରତି ଆପଣଙ୍କର ଗୋଟେ ଆକର୍ଷଣ ରହିଛି, ସଙ୍ଗୀତ ପ୍ରତି ଆପଣଙ୍କର ଗୋଟେ ଦୁର୍ବଳତା ରହିଛି, ସେଥିପାଇଁ ଆପଣ ଗୀତ ଭଲ ଗାଇପାରୁଛନ୍ତି ଆଉ। ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ
1: ଆଜ୍ଞା,
0: ଶୁଣାଉଛୁ।
1: ଆଜି ମିଶ୍ର ଆଜ୍ଞା ଦେଖୁନ୍, ଇଟା 2-3 ସପ୍ତାହ ପରେ ଆପଣଙ୍କ ସାଙ୍ଗେ କଥା ଲାଗିଛେ, ଆର୍ ଆଜି ଆପଣଙ୍କ ସାଙ୍ଗେ କଥା ଲାଗିକିରି ମତେ ବହୁତ ଖୁସି ଲାଗ୍ଲା, ସେଥିଲାଗି ଆପଣଙ୍କୁ ତ କହିଲା ବହୁତ ବହୁତ ଧନ୍ୟବାଦ ହେ।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ବି
1: ଆଉ
0: ବହୁତ ବହୁତ
1: ଇ
0: ଧନ୍ୟବାଦ।
1: ଆମର ଯେନ୍ ସାବନ କେ ଝୁଲନେ ଗୀତଟା ଯେନ୍ ବର୍ଷା ସମୟ ଗୀତଟା ସ୍ପେଶାଲ ଆପଣଙ୍କୁ ଡେଡିକେଟ୍ ହେ।
0: ଆଜ୍ଞା,
1: ଆଉ ଶ୍ରୋତାମାନଙ୍କ ନାଁ ଟିକେ ନେମା ଆଜ୍ଞା, ହରେଶ କୁମାର ପରୁଆ, ଯଶନ୍ତ ପାଇକ, କରନସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମାସାଗର ସାହୁ, ଲକ୍ଷ୍ମୀନାରାୟଣ ବାଘ, ସୀମାଞ୍ଚଳ ସବର, ବୃଷଭ ଗହିର, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଦେବରାଜ ମେହର, ଲିଙ୍ଗରାଜ ମେହର, ସତ୍ୟଭା ମେହର, ଶଙ୍କର ମେହର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଧରଣ ଭୋଇ, ରାଧାକାନ୍ତ ଭୋଇ, ଦୋଳ ଗୋବିନ୍ଦ ମିଶ୍ର, ଗୋବିନ୍ଦ ମେହର, ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆନନ୍ଦ ମେହର, ନାରାୟଣ ମେହର, ନାରାୟଣ ପ୍ରଧାନ, ଗୋଲକ ପ୍ରଧାନ, ଆହୁରି ଆଜ୍ଞା ଯେତିକି ଶୁଣୁଛନ୍ ଆଜ୍ଞା ଆକାଶବାଣୀ କେନ୍ଦୁଝରର
0: ଠିକ୍ ଅଛି,
1: ସମସ୍ତ ଶ୍ରୋତାଙ୍କୁ ଗୀତଟା ଡେଡିକେଟ୍ କରିଦେବି
0: ଠିକ୍
1: ଆଜ୍ଞା।
0: ଅଛି। ଆପଣଙ୍କ ଅନୁରୋଧରେ ଆପଣଙ୍କୁ ଆମେ ଆପଣଙ୍କ ମନପସନ୍ଦର ଗୀତ ଶୁଣାଉଛୁ, ଆଉ ଯେଉଁମାନଙ୍କୁ ଆପଣ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ କସ୍ମଣି।
1: ହଁ ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: ବିଜେପୁର ବରଗଡ଼ ଭାଲୁବାନ କହୁଛେ, ଲୋକନାଥ ସାହୁ।
0: ଲୋକନାଥ ସାହୁ କହୁଛନ୍ତି,
1: ହଁ
0: କେମିତି ଅଛନ୍ତି ଆଜ୍ଞା?
1: ଆଜ୍ଞା ଭଲ ଅଛୁ ଆମେ, ଆଉ ଚାଷବାସ ଲାଗି ଯେ ପାଗ ବି ଭଲ ଅଛି, ଖରାପ ନାହିଁ ନ କି ବାଦଲିଆ ପାଗ ଅଛି,
0: ଆପଣ ଆମ
1: ତ ସିଆଡ଼େ କେନ୍ତା ବର୍ଷା ବର୍ଷି ହଉଛି?
0: ଇଆଡ଼େ ବି ସେମିତି ଅଛି, ଆପଣ ଯେମିତି ପାଗ କହିଲେ ସେମିତି।

0: ଏମିତି ଠିକ୍ ଆମର ଏପଟେ ବି ଅଛି। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
1: ମୁଁ ଚିଠି ଲେଖୁଛି ନୀଳମଣିଙ୍କୁ, ସେ ଗୀତଟା ଦେଇଦେମି।
0: ଏଇ ଗୀତଟି ତ ଭକ୍ତି ଗୀତ,
1: ଭକ୍ତି ଗୀତ, ଆମର ଡୋରି ଯଦି ଲାଗିବ, ଯଦି ହାତ ଠାରେ ଯଦି ଡାକିବେ, ତାହେଲେ ଆମେ ଯିମୁ ପୁରୀକୁ।
0: ଆସନ୍ତା ଗୁରୁବାର ଦିନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।
1: ହଁ, ଦ୍ୱିତୀୟ ହଉଛି ଆମର
0: ଆଜ୍ଞା,
1: ଆମର ଗାଁରୁ ବି ବହୁତ ପିଲା ଯାଉଛନ୍, ମୋତେ ଜିମା କେ ବୋଇଲେ ଯେ
0: ହଁ,
1: ଦେଖମା ଜିମା ବୋଲେ ବୋଇଲି।
0: ଆଉ ଦେଖିବା କ'ଣ, ଆଉ ଆପଣ ତ ସାଙ୍ଗ ହେଇଛି
1: ଡୋରି ଲାଗିଲେ
0: ଚାଲିକି।
1: ଯିବା, ନହେଲେ ନାହିଁ।
0: ହଁ, ସେଇ କଥା ମିଛ ନୁହେଁ, ଡୋରି
1: ଆଗରୁ ଆମେ ଯାଇଛୁ, ଏଇଟା ଯାଉଛନ୍ ପିଲାମାନେ ଯେ ବୋଲେ ଜିମା ଦେଖିକରି, ତମେ ଟିକେଟ୍ କାଟି ଦେବ ବୋଲି ସେମାନେ ଟିକେଟ୍ କାଟିଛନ୍।
0: ଟିକେଟ୍ କାଟିଛନ୍ତି। କେତେ ଜଣ ସାଙ୍ଗ ହେଇକି ଯାଉଛନ୍ତି?
1: 10 ଜଣ ବାହାରିଛନ୍।
0: ଟ୍ରେନ୍ରେ ବସିବେ, ଆସିକି ପୁରୀରେ ସିଧାସଳଖ ଓହ୍ଲେଇ ପଡ଼ିବେ।
1: ହଁ, ସିଧାସଳଖ ପୁରୀରେ ଓହ୍ଲେଇବେ, ଯଦି ଆମକୁ ବି ହାତ ଠାରେ ଡାକିବେ ବୋଲେ ଜିମା ବୋଲି।
0: ଆଚ୍ଛା ଆଚ୍ଛା,
1: ହଁ,
0: ଆପଣ ମନ କଲେ, ଆପଣ ଇଚ୍ଛା ପ୍ରକାଶ କଲେ ଠାକୁର ନିଶ୍ଚିତ ଡାକିବେ ଆପଣଙ୍କୁ। ଆପଣ ଯଦି ଘରେ ବସିବେ, ଯିବି ନେଇ ବୋଲି ମାଇଣ୍ଡରେ ରଖିବେ, ମନରେ ରଖିବେ, ତାହେଲେ ଆପଣଙ୍କୁ ଆଉ ଠାକୁର ଡାକିବେ କି? ଏ ତ ତାର ଯିବାର ଇଚ୍ଛା ନାହିଁ, ଠାକୁର ଅନୁଭବ କରିକି କହିବେ।
1: ଆଉ ଆପଣଙ୍କ ପ୍ରୋଗ୍ରାମ ଭଲ ଲାଗ୍ସି, ବହୁତ ଭଲ କଥା ଲାଗ୍ସନ୍, ସ୍ଲୋରେ ଟିକେ କଥା ଲାଗ୍ସନ୍, ବହୁତ ମଜା ଲାଗ୍ସି।
0: ହଁ,
1: ହଁ
0: ଯାଉ,
1: ହଁ ହଁ
0: ଆମକୁ ବହୁତ ଖୁସି ଲାଗିଲା ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମକୁ ଖୁବ୍ ପସନ୍ଦ କରିଛନ୍ତି ବୋଲି।
1: ହଁ,
0: ଠିକ୍ ଅଛି,
1: ଜୁହାର ଆଜ୍ଞା, ନମସ୍କାର।
0: ନମସ୍କାର, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

ସେସହେଲ ସାପ୍ତାହିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ, ଉପସ୍ଥାପନ କଲେ ଭାସ୍କର ଚନ୍ଦ୍ର ମିଶ୍ର, ବୈଷୟିକ ସହାୟତା କରିଥିଲେ ଦେବରାଜ ସାହୁ ଏବଂ ମେଘନାଥ ମହାନ୍ତ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 100.1 FM। ଏଥର ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ।